ଆକାଶବାଣୀ କେନ୍ଦୁଝର, ଆଜି ସୋମବାର 1948 ଶକବ୍ଦ, ଆଷାଢ଼ ମାସର 29 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 20 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟ 5:58 29 ସେକେଣ୍ଡ। ପବିତ୍ର ହେରାପଞ୍ଚମୀ ଅବସରରେ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 101.1 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆମ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି।

0: ଏଇଠି ଶେଷ ହେଲା ସକାଳର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆକାଶବାଣୀ କଟକ, ଶୁଣନ୍ତୁ ଅନୁଚିନ୍ତା। ଉପସ୍ଥାପନା କରିଛନ୍ତି ତରୁଣକାନ୍ତି ରାଉତ।

0: ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ପବିତ୍ର ହେରା ପଞ୍ଚମୀ। ପ୍ରାତରୁ ଦ୍ୱାରଫିଟା, ଭିତର ଶୋଧ, ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି ଏବଂ ଅବକାଶ ସରି ଏବେ ସାହାଣ ମେଳା ଗୋଟିଏ ଘଣ୍ଟା ପାଇଁ ହେବ। ତାପରେ ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହେଇ ଶ୍ରୀବିଗ୍ରହଙ୍କର ଗୋପାଳ ବଲ୍ଲଭ ଭୋଗ ସମ୍ପନ୍ନ ହେବ। ସନ୍ଧ୍ୟାଧୂପ, ଛେକ ଏବଂ ପୂଜା ପରେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନକୁ ବିଜେ କରିବେ। ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରଭୁଙ୍କର ଜନ୍ମସ୍ଥାନ। ଏହି ସ୍ଥାନରେ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଆଦି ନୃସିଂହଙ୍କ ପ୍ରତିଷ୍ଠା ପାଇଁ ଯଜ୍ଞାନୁଷ୍ଠାନ କରିଥିଲେ। ଆଷାଢ଼ ଶୁକ୍ଳପକ୍ଷ ପଞ୍ଚମୀ ରାତିରେ ମା ଲକ୍ଷ୍ମୀ ଠାକୁରାଣୀ ଶ୍ରୀଜଗନ୍ନାଥଙ୍କୁ ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଆସୁଥିବାରୁ ଏହାର ନାମ ହେଉଛି ହେରା ପଞ୍ଚମୀ। ପ୍ରାକୃତ ହେର୍ ଧାତୁରୁ ହେରା ଶବ୍ଦ ନିଷ୍ପନ୍ନ ହୋଇଛି। ହେରାର ଅର୍ଥ ହେଉଛି ଦେଖିବା, ଚାହିଁବା, ହେରିବା। ଲକ୍ଷ୍ମୀ ମଧ୍ୟ ଲକ୍ ଧାତୁରୁ ନିଷ୍ପନ୍ନ। ଲକ୍ର ଅର୍ଥ ହେଉଛି ଦର୍ଶନ କରିବା। ଲକ୍ ଧାତୁରେ ଦୀର୍ଘୟୀ ପ୍ରତ୍ୟୟ ହେଇ ମୋର ଆଗମ ହେଇ ଲକ୍ଷ୍ମୀ ହେଇଛି। ଏଣୁ ଆଜି ଏକ ଦର୍ଶନର ଦିନ। ଶ୍ରଦ୍ଧାଳୁ ମହାଲକ୍ଷ୍ମୀଙ୍କର ଆଗମନକୁ ସତୃଷ୍ଣ ନୟନରେ ଅନେଇ ରହିଛନ୍ତି। ମା ଲକ୍ଷ୍ମୀ ମଧ୍ୟ ଜଗନ୍ନାଥଙ୍କୁ ଦେଖିବା ପାଇଁ, ହେରିବା ପାଇଁ ବ୍ୟାକୁଳ। ଏକ ପ୍ରକାରର ଉଦ୍ବେଳନର ବାତାବରଣ ସବୁଆଡ଼େ। ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡ଼ିଦେଇ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ଧରି ଘୋଷଯାତ୍ରାରେ ଜନ୍ମବେଦୀକୁ ଆସିଥିବାରୁ ଲକ୍ଷ୍ମୀଙ୍କର ଅଭିମାନ। ଏଣୁ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି। ଅଭିମାନରେ ରଥର ଏକ କ୍ଷୁଦ୍ରାଂଶକୁ ଭାଙ୍ଗି ଦିଅନ୍ତି। ସେଠାରେ ଲକ୍ଷ୍ମୀଙ୍କର ବନ୍ଦାପନା ନୀତି ହୁଏ। ତାପରେ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଏ। ତାର ଅର୍ଥ ହେଉଛି ମୁଁ ଶୀଘ୍ର ଫେରିଆସିବି। ଏହାପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରା ଗୌରୀ ସାହି ବାଟେ ଶ୍ରୀମନ୍ଦିରକୁ ଫେରିଯାଆନ୍ତି। ଏହି ନାକଚଣା ଦ୍ୱାର ବାଟେ ବାହାରି ଯାଉଥିଲା ବେଳେ ତାଙ୍କର ନାକଚଣା ବା ଫୁଲ ଏହି ଦ୍ୱାର ବାଟେ ଖସି ପଡ଼ିଥିବାରୁ ଏହାକୁ ନାକଚଣା ଦ୍ୱାର କୁହାଯାଏ। ତେବେ ଏହି ଲକ୍ଷ୍ମୀ କିଏ? ସେ ମହାପ୍ରଭୁଙ୍କ ଅଂଶରୂପରା ଜାତ, ପୁଣି ମାନ ଅଭିମାନ କାହିଁକି? ସୃଷ୍ଟି ପୂର୍ବରୁ ପରମାତ୍ମା ଶ୍ରୀକୃଷ୍ଣଙ୍କ ବାମ ଭାଗରୁ ଲକ୍ଷ୍ମୀ ଜାତ ହୋଇଥିଲେ। କୁହାଯାଏ ଶ୍ରୀକୃଷ୍ଣଙ୍କ ବାମାଂଶରୁ ଲକ୍ଷ୍ମୀ ଜାତ, ଦକ୍ଷିଣାଂଶରୁ ରାଧିକା ଜାତ। ତେବେ ଲକ୍ଷ୍ମୀ ପରାଶକ୍ତି, ଦେବୀଗଣଙ୍କ ମଧ୍ୟରେ ଶ୍ରେଷ୍ଠା। ସେଇଥିପାଇଁ ସେ ମହାଲକ୍ଷ୍ମୀ। ସେ ସ୍ୱର୍ଗରେ ସ୍ୱର୍ଗଲକ୍ଷ୍ମୀ, ପାତାଳ ଓ ମର୍ତ୍ତ୍ୟରେ ରାଜଲକ୍ଷ୍ମୀ, ଗୃହସ୍ଥମାନଙ୍କ ଘରେ ଗୃହଲକ୍ଷ୍ମୀ, ଗୋଗଣ ଭିତରେ ସୁରଭି, ସବୁ ଶୋଭାର ଅଧିକାରିଣୀ ସେ। ଯେଉଁ ସ୍ଥାନରେ ଲକ୍ଷ୍ମୀ ନାହାନ୍ତି ସେ ସ୍ଥାନ ଶ୍ରୀହୀନ। ସେଇଥିପାଇଁ କୁହାଯାଏ ଶିରି ତୁଟି ଯାଇଛି। ସେ ଶିରି ହେଉଛନ୍ତି ଲକ୍ଷ୍ମୀ। ଯେଉଁଠାରେ ଅହର ଶଙ୍ଖଧ୍ୱନି ହୁଏ ସେ ଜାଗା ତାଙ୍କର ପ୍ରିୟ। ଲକ୍ଷ୍ମୀଙ୍କ ଉତ୍ପତ୍ତି କଥା ଶ୍ରୀକୃଷ୍ଣ ଦେବତାମାନଙ୍କୁ କହିଥିଲେ। ଲକ୍ଷ୍ମୀଙ୍କୁ କ୍ଷୀରସାଗରରେ ଜନ୍ମ ପାଇଁ ନିର୍ଦ୍ଦେଶ ଦିଆଗଲା। ବ୍ରହ୍ମାଦି ଦେବତାମାନେ ସମୁଦ୍ର ମନ୍ଥନ କରି ଲକ୍ଷ୍ମୀଙ୍କୁ ପୁନର୍ବାର ପ୍ରାପ୍ତ ହୋଇଥିଲେ। ତେଣୁ ଯେଉଁ ଲକ୍ଷ୍ମୀ ନାରାୟଣଙ୍କର ଅଂଶ ଜାତ, ତାଙ୍କର ପୁଣି ଏ ମାନ ଅଭିମାନ କାହିଁକି? ପ୍ରକୃତରେ ଏହା ସତ୍ୟ ନୁହେଁ। କେବଳ ଲୌକିକ ଭାବେ ଲକ୍ଷ୍ମୀ ଓ ନାରାୟଣ ଯେ ଏକ ଏବଂ ଅଭିନ୍ନ ତାହା ସୂଚାଇ ଦେବା ପାଇଁ ଏହା ଏକ ପ୍ରକାରର ଜାଗତିକ ନୀତି। ଯେପରି କଠୋପନିଷଦରେ କୁହାଯାଇଛି, ଅଙ୍ଗୁଷ୍ଠ ମାତ୍ର ପୁରୁଷ ମଧ୍ୟ ଆତ୍ମନି ତିଷ୍ଠତି। ସମସ୍ତେ ଜାଣନ୍ତି ଆତ୍ମା ପାର୍ଥିବ ପଦାର୍ଥ ନୁହେଁ, ତାର ଆକାର ନାହିଁ, ତଥାପି ତାଙ୍କୁ ଆଙ୍ଗୁଳି ପ୍ରମାଣ ରୂପେ କାହିଁକି କୁହାଯାଇଛି? କାହିଁକି ନା ଆତ୍ମା ଯେ ସୂକ୍ଷ୍ମାତି ସୂକ୍ଷ୍ମ, ତାକୁ ସରଳ ଭାବରେ ବୁଝାଇବାକୁ ଯାଇ ଏଭଳି ଶବ୍ଦଚାତୁରୀ ପ୍ରୟୋଗ କରାଯାଇଛି। ସେହିଭଳି ଲକ୍ଷ୍ମୀଙ୍କର ହେରିବା ପ୍ରକ୍ରିୟା ପ୍ରକୃତରେ ଜଗନ୍ନାଥଙ୍କୁ କୈଫିୟତ ମାଗିବା ଉଦ୍ଦେଶ୍ୟରେ ନୁହେଁ, ତାଙ୍କ ଅଂଶରେ ଲୀନ ହୋଇଯିବା ପାଇଁ ଏକ ଅଭିପ୍ସା। କାରଣ ବଡ଼ଦେଉଳକୁ ଚତୁର୍ଦ୍ଧାମୂର୍ତ୍ତି ବିଜେ ନ କଲେ ତାହା ଶ୍ରୀହୀନ ହୋଇଯିବ, ବେଶୀ ଦିନ ଶ୍ରୀହୀନ ହୋଇ ରହିଲେ ତାହା ପରିତ୍ୟକ୍ତ ହୋଇଯିବ। ଏଣୁ ଶ୍ରୀମନ୍ଦିରକୁ ଶ୍ରୀମଣ୍ଡିତ କରିବା ପାଇଁ ଏହା ଏକ ପ୍ରଥା। ତେବେ ମନରେ କୌତୂହଳ ଜନ୍ମେ, ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କେଉଁ ଅଂଶ ଭାଙ୍ଗି ଦିଅନ୍ତି? ରଥାଂଶ ଭାଙ୍ଗିଗଲେ ରଥ ଗଢ଼ିବାରେ ଅସୁବିଧା ହେବନି? ଯେଉଁ ଜଗନ୍ନାଥଙ୍କୁ ବଡ଼ଦେଉଳକୁ ଫେରାଇ ଆଣିବା ପାଇଁ ସେ ନିବେଦନ କରିବାକୁ ଆସିଛନ୍ତି, ତାଙ୍କର ପ୍ରତ୍ୟାବର୍ତ୍ତନ ପଥରେ ଅବରୋଧ କରିବେ କାହିଁକି? ଏହା ଏକ ପ୍ରତୀକାତ୍ମକ ଭଙ୍ଗାରୁଜା ବୋଧ ହୁଏ। ରଥର ତୁମ୍ଭ ଭାଙ୍ଗିଥିବ ନା ଅର ଭାଙ୍ଗିଥିବ, ନା ବାଙ୍କି ଭାଙ୍ଗିଥିବ, ନା ଗୁଜ, ନା ଅକ୍ଷଦଣ୍ଡା? ଅକ୍ଷୟ ତୃତୀୟା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ରଥକାର, ଚିତ୍ରକାର, ଛତ୍ରକାର, ରଥମୁଦୁଲି, ମହାରଣାଏ ଯେଉଁ ଶ୍ରମ ସ୍ୱୀକାର କରି ରଥ ଗଢ଼ିଛନ୍ତି, ସେମାନେ ଜାଣିଛନ୍ତି ବଳକା କାଠ ଖଣ୍ଡେ କେଉଁଠି ରଖାଯାଏ। ଆଉ ଯାହାକୁ ଲକ୍ଷ୍ମୀ ଭାଙ୍ଗିଲେ ବି ଚିନ୍ତା ନାହିଁ, ଏଇଟା ଆଡ଼ରୁଷା, ଯଥା ଦେହେ ତଥା ଦେବେ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 101 ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ଶିବଙ୍କ ଜଟାରୁ ଜନ୍ମ ନେଲେ ବୀରଭଦ୍ର। ଶିବଙ୍କ ଆଦେଶରେ ବୀରଭଦ୍ର ଶିବଗଣଙ୍କ ସହିତ ଯଜ୍ଞସ୍ଥଳରେ ପହଞ୍ଚି ଯଜ୍ଞଙ୍କୁ ନଷ୍ଟ କଲେ ଓ ଦକ୍ଷଙ୍କ ମୁଣ୍ଡ କାଟିଦେଲେ। ଭୃଗୁ ଋଷିଙ୍କ ଆଖି ଫୁଟାଇଦେଲେ। ଦେବତାମାନେ ଭୟରେ ପଳାଇଗଲେ। ଏହାପରେ ବ୍ରହ୍ମା ଦେବତାମାନଙ୍କୁ ସାଙ୍ଗରେ ନେଇ କୈଳାସକୁ ଯାଇ ଦକ୍ଷଙ୍କୁ ପୁନର୍ଜୀବନ, ଭୃଗୁ ଋଷିଙ୍କୁ ଚକ୍ଷୁ ପ୍ରଦାନ ତଥା ଯଜ୍ଞ ସମ୍ପୂର୍ଣ୍ଣ କରିବା ନିମିତ୍ତ ଶିବଙ୍କୁ ସ୍ତୁତି କଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 101ତମ ଭାଗ। କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ, ଆଶା ମୁକୁଲ ବାରିକ ଏବଂ ମନ୍ମଥ ମିଶ୍ର। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ଫସଲରେ ବିଳମ୍ବିତ ବୁଣା ପରିସ୍ଥିତିରେ ଠିକ୍ ସମୟରେ ଫସଲ ଅମଳ ପାଇଁ ସ୍ୱଳ୍ପରୁ ମଧ୍ୟମ ଅବଧିର ଉଚ୍ଚ ଅମଳକ୍ଷମ ଧାନ କିସମ ବ୍ୟବହାର କରନ୍ତୁ। ଧାନ ମୁଖ୍ୟ ଜମିରେ କାଦୁଅ କରିବା ପାଇଁ ଓ ତଳି ରୋପଣ ପାଇଁ ହିଡ଼ ତିଆରି କରି ବର୍ଷା ପାଣିକୁ ବାନ୍ଧି ରଖନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ନିଅନ୍ତୁ। ଛଟାବୁଣା ଧାନ ପାଇଁ ଏକର ପ୍ରତି 24-30 କିଲୋଗ୍ରାମ ଏବଂ ସିଡ୍ରିଲ୍ ଦ୍ୱାରା ଧାନବୁଣା ପାଇଁ ଏକର ପ୍ରତି 12-16 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ଧାନ ତଳିଘେରାରେ ଉଙ୍କୁଣିଆ ପୋକ ଦେଖାଦେଲେ ଶୁଖିଲା ପାଗ ଦେଖି ଏଥିପ୍ରତି NSKE 800 ମିଲିଲିଟର କିମ୍ବା ଲାମ୍ବଡ଼ା ସାଇ ହାଲୋଥ୍ରିନ୍ 5% EC 100 ମିଲିଲିଟର କିମ୍ବା ଥାଇଓମେଥୋକ୍ସାମ 25% WG 40 ଗ୍ରାମ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ ଉଚ୍ଚ ଆର୍ଦ୍ରତା ହେତୁ ଫସଲରେ କୀଟପତଙ୍ଗ ଏବଂ ରୋଗର ପ୍ରାଦୁର୍ଭାବ ପାଇଁ ନିରନ୍ତର ନିରୀକ୍ଷଣ କରନ୍ତୁ ଏବଂ ପ୍ରାରମ୍ଭିକ ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନିଅନ୍ତୁ। ଆଖୁ ଗଛ 4-5 ମାସର ହୋଇଗଲେ ବିଳମ୍ବରେ ଆସିଥିବା ପିଲଗୁଡ଼ିକୁ ବାହାର କରି ତଳ ଶୁଖିଲା ପତ୍ରକୁ କାଢ଼ି 2-3 ଆଖୁ ଏକାଠି କରି ବାନ୍ଧି ଦିଅନ୍ତୁ। ମାଟିର ଆର୍ଦ୍ରତାର ସଦୁପଯୋଗ ପାଇଁ ଅଣଧାନ ଫସଲ ଯଥା ଚିନାବାଦାମ, ହରଡ଼, ଜଡ଼ା, ମୁଗ, ବିରି ଓ ରାଶି ଇତ୍ୟାଦି ଫସଲ ଚାଷ କରନ୍ତୁ। ଦସ୍ତା ଅଭାବ ଥିବା ଜମିରେ ଏକର ପିଛା 10 କିଲୋଗ୍ରାମ ଜିଙ୍କ ସଲଫେଟ୍ କିମ୍ବା 6 କିଲୋଗ୍ରାମ ଜିଙ୍କ EDTA 2 ବର୍ଷକୁ ଥରେ ଶେଷଓଡ଼ ଜମି ପ୍ରସ୍ତୁତି ସମୟରେ ପ୍ରୟୋଗ କରନ୍ତୁ। ପନିପରିବା ତଳିଘେରାକୁ ବର୍ଷାରୁ ରକ୍ଷା କରିବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା ସହିତ ତଳିଘେରାକୁ ପଲିଥିନ୍ ସିଟ୍ରେ ଆଚ୍ଛାଦନ କରନ୍ତୁ। ନର୍ସରୀ ବେଡ୍

0: ଗୁଡ଼ିକୁ ଉଚ୍ଚ କରି ପ୍ରସ୍ତୁତ କରନ୍ତୁ। ଏକ ଏକର ଧାନ ଚାଷ ପାଇଁ 400 ବର୍ଗ ମିଟର 10 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ। ଶେଷ ଉଡ଼ ବେଳକୁ ଏହି 10 ଡେସିମିଲ ତଳିଘେରାରେ 200 କିଲୋଗ୍ରାମ କମ୍ପୋଷ୍ଟ କିମ୍ବା ସଡ଼ା ଗୋବର ଖତ, 4 କିଲୋଗ୍ରାମ ଡିଏପି, 2.5 କିଲୋଗ୍ରାମ ପଟାସ ସାର ଏହି ସମୟରେ ପ୍ରୟୋଗ କରନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ତଳି 15 ଦିନର ହୋଇଗଲେ ତଳିଘେରାରେ 4 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ତଳି ଉପାଡ଼ିବାର 7 ଦିନ ପୂର୍ବରୁ 400 ଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ ନାମକ ଦାନାଦର କୀଟନାଶକ କିମ୍ବା 800 ଗ୍ରାମ କାଟ୍ରାପ୍ ହାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦର କୀଟନାଶକ କିମ୍ବା 1 କିଲୋଗ୍ରାମ ଫିପ୍ରୋନିଲ୍ ଦାନାଦର କୀଟନାଶକ 10 ଡେସିମିଲ ତଳିଘେରାରେ ପ୍ରୟୋଗ କରନ୍ତୁ। ଦାନାଦର କୀଟନାଶକ ପ୍ରୟୋଗ କରିବା ଦ୍ୱାରା ଧାନ ରହିବାର 3 ସପ୍ତାହ ପର୍ଯ୍ୟନ୍ତ କାଣ୍ଡବିନ୍ଧା ପୋକ, ବଙ୍ଗି ପୋକ, ପତ୍ରମୋଡ଼ା ପୋକ ତଥା ନଳୀ ପୋକ ଆକ୍ରମଣରୁ ଫସଲ ରକ୍ଷା ପାଇପାରିବ। ହରଡ଼ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏବଂ ଏହା ଶୁଖିଗଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର ଦ୍ୱାରା 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା। ରଖୁଛୁ ଆଜି 7:30 ପ୍ରଚାର କରିବୁ କୃଷି ସଂସାର। ଏଥିରେ ଶୁଣିବେ ଗୋପାଳନ ପାଇଁ ଘାସ ଚାଷର ଆବଶ୍ୟକତା। ଏ ସମ୍ପର୍କରେ ଗୋକୁଳ ବିହାରୀ ଦାସଙ୍କ ସହ ଆଲୋଚନା 10:00 ମଧ୍ୟରେ।
2: आकाशवाणी संप्रति वार्ता श्रूयताम प्रवाचक पुनीत त्रिपाठी। अथ वार्ता। संसद प्रावृट सत्रम अद्यारभ्य अगस्त मासस्य 13 दिनांक पर्यंतम प्रचलिष्यति। पञ्चविंशतिदिनानां सत्रेऽस्मिन् 21 उपवेशनानि भविष्यन्ति। सत्रे अनेकानि महत्वपूर्णानि विधेयकानि चर्चायै अंगीकरणाय च उपस्थापितानि भविष्यन्ति इत्यपेक्षते। अद्य लोकसभायां सर्वोच्चन्यायालयस्य न्यायाधीशानां संख्यासंशोधनविधेयकं 20-26, राज्यसभायां च राष्ट्रियसम्मानस्य अपमाननिवारणस्य संशोधनविधेयकं 20-26 उपस्थाप्येते। सहैव जन्ममृत्युपञ्जीकरणसंशोधनविधेयकम्, आयकरसंशोधनविधेयकम्, सूक्ष्मलघुमध्यमउद्यमविकाससंशोधनविधेयकम् 20-26 चेत्येतानि अपि प्रावृट्सत्रेऽस्मिन् उपस्थापितानि भविष्यन्ति। प्रावृट्सत्रस्य पूर्वसन्ध्यायां ह्यः सर्वकारेण संसदभवने सर्वदलीयोपवेशनम् आहूतम्। सम्मेलनस्य अध्यक्षः रक्षामन्त्री राजनाथसिंहः आसीत्। अस्यां सभायां 40 राजनैतिकदलानां 50+ नेतारः उपस्थिताः आसन्। सभायाः अनन्तरं प्रसारमाध्यमैः सह वार्तालापं कुर्वन् संसदीय कार्यमन्त्री किरेन रिजिजुः सर्वान् राजनैतिकदलान् संसदः कार्याचरणं निर्विघ्नं प्रचालयितुं प्रमुखविषयेषु रचनात्मक चर्चासु भागग्रहीतुं च आग्रहम् अकरोत्।
3: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं।

ସକାଳ 7:25ରେ ଶୁଣିବେ ଗୋଟିଏ ଭକ୍ତି ଗୀତ, ପରେ ପରେ ଆଦିବାସୀ ଗୀତ କ୍ରମରେ ପୁରେନ୍ଦ୍ର ପିଙ୍ଗୁଆ ଏବଂ ସାଥୀ କଳାକାର ପରିବେଷଣ କରିବେ ହୋ ଗୀତ। ରାଜ୍ୟସ୍ତରୀୟ ପ୍ରସାରଣରେ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରସାରଣ କରିବୁ 8:30ରେ। ଆଜି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ହେରା ପଞ୍ଚମୀ। ଏ ସମ୍ପର୍କରେ ଆଲୋଚନା କରିବେ ରବୀନ୍ଦ୍ରନାଥ ପ୍ରତିହାରୀ। 8:45ରେ ଶୁଣିବେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। 10:10ରେ ଶୁଣିବେ କାର୍ଯ୍ୟକ୍ରମର ସୂଚନା, ପରେ ପରେ ରହିଛି ଗୀତାଞ୍ଜଳି କାର୍ଯ୍ୟକ୍ରମ। NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1331ତମ ଅଧ୍ୟାୟ ଶୁଣିବେ 10:30ରେ। 1:20ରେ ଶୁଣିବେ ବସୁନ୍ଧରା କାର୍ଯ୍ୟକ୍ରମ। 5:00ରେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଆ ଆଲବମ୍ ଗୀତ ସହିତ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ। 5:30ରେ ଯୁବବାଣୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା ପାଇବେ 6:00ରେ। ପରେ ପରେ ବନସୁରଭି କାର୍ଯ୍ୟକ୍ରମରେ ଶୁଣିବେ ହୋ ଗୀତ, ପରିବେଷଣ କରିବେ କ୍ରିଷ୍ଣା ମୁଣ୍ଡା ଏବଂ ସାଥୀ କଳାକାର। 6:10ରେ ରାମଚରିତ ମାନସ ଏବଂ 6:30ରେ ଯୁବଶକ୍ତି କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଜୀବନସାଥୀ ଓଡ଼ିଆ ଆଲବମ୍ର ଗୀତ ଶୁଣିବେ 7:00ରେ। 7:30ରେ ଶୁଣିବେ ଆମ ଚାଷବାସ କାର୍ଯ୍ୟକ୍ରମ। 8:00ରେ ସଂସଦ ସମୀକ୍ଷା ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 8:15ରେ ଲୋକଗୀତ କ୍ରମରେ ଝୁମର ପରିବେଷଣ କରିବେ ପ୍ରଭାକର ମହାନ୍ତ ଏବଂ ସାଥୀ କଳାକାର। ସଂସଦରେ ଚାଲିଥିବା ପ୍ରଶ୍ନକାଳର ରେକର୍ଡିଂ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ଶୁଣାଇବୁ 10:00ରେ। ଏ ଥିଲା କିଛି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ଶ୍ରୀଜୀଉମାନଙ୍କର ଜନ୍ମବିଧିରେ ବିଶେଷ ନୀତିକାନ୍ତି ଆରମ୍ଭ ହୋଇଛି। ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଦିନ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଅଭିମାନିନୀ ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧରଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରାଗୌରୀ ସାହିବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ପରେ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ ବେଶ, ଗୋପାଳ ବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆଜିର ଏହି ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଚଳିତ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ FCRA ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ମୌସୁମୀ ଅଧିବେଶନ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି।

0: ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 1,06,880 ଆସନ ଖାଲି ରହିଛି। ମେଧା ତାଲିକା ପ୍ରକାଶ ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍କୁ ଅଧିକ ସ୍ୱଚ୍ଛ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଗତକାଲିଠାରୁ ଜିଲ୍ଲାର 4 ବିଧାନସଭା ନିର୍ବାଚନ ମଣ୍ଡଳୀ ଉମରକୋଟ, ଛରିଗାଁ, ନବରଙ୍ଗପୁର ଏବଂ ଡାବୁଗାଁରେ ଏସ୍ଆଇଆର୍ ସମ୍ପର୍କିତ ବିଭିନ୍ନ ମାମଲାଗୁଡ଼ିକର ଦାବି ଓ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ କାଉଡ଼ିଆମାନେ ଆଜି ସକାଳୁ ମଣିବାବାଙ୍କଠାରେ ଜଳାଭିଷେକ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଣିଷ ପ୍ରଥମେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିବା ସଫଳତାକୁ ମନେ ପକାଇ ଆଜି ଆନ୍ତର୍ଜାତିକ ଚନ୍ଦ୍ରଯାନ ଦିବସ ପାଳନ କରାଯାଉଛି। 1969 ଆଜିର ଦିନରେ ଚନ୍ଦ୍ରଯାନ ଆପୋଲୋ 11 ଅଭିଯାନ ମାଧ୍ୟମରେ ମଣିଷ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ଜାତିସଂଘ ସାଧାରଣ ପରିଷଦ ଦ୍ୱାରା 2021 ଏହି ଦିବସକୁ ସ୍ଥାୟୀ ଭାବରେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ଚନ୍ଦ୍ର, ଏକ ଦୃଷ୍ଟିଭଙ୍ଗୀ ଏବଂ ଏକ ଭବିଷ୍ୟତ। ଏହି ଅଭିଯାନ ମାଧ୍ୟମରେ ମହାକାଶର ଗବେଷଣା ଏବଂ ଆବିଷ୍କାର ସହ ଆନ୍ତର୍ଜାତିକ ସହଯୋଗ ଏବଂ ଶାନ୍ତିପୂର୍ଣ୍ଣ ଚନ୍ଦ୍ରଯାନର ବିଭିନ୍ନ ଦିଗ ଲୋକଲୋଚନକୁ ଆସିପାରିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ସପ୍ତାହର ଗୁରୁବାର ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ, ଉତ୍ତର ଉପକୂଳ ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 612.87 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,58,491 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 94,292 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଛଣା ଘା ଆଲୋଚନା କରିଛନ୍ତି ଡକ୍ଟର ରାଜେଶ କୁମାର ଦୋରା।
2: ବିଛଣା ଘାକୁ ବେଡ୍ ସୋର୍ କିମ୍ବା ପ୍ରେସର ସୋର୍ ବୋଲି ମଧ୍ୟ କୁହାଯାଏ। ଜଣେ ରୋଗୀ ଦୀର୍ଘ ଦିନ ଧରି ରୋଗକ୍ରାନ୍ତ ହେଲେ ବିଛଣାରେ ବହୁ ଦିନ ଧରି ପଡ଼ିରହେ, ତେଣୁ ଏହି ପରିସ୍ଥିତିରେ ଦେହର ପ୍ରେସର ପଏଣ୍ଟ ଗୁଡ଼ିକ ସ୍ଥାନରେ ଚମଡ଼ା ଛାଡ଼ିଯାଏ। ଏହି ଘା ଗୁଡ଼ିକ ସମୟକ୍ରମେ ଚର୍ମ ଭିତରକୁ ଭେଦ କରେ ଏବଂ ଚର୍ବି, ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ ମଧ୍ୟ ଭେଦ କରେ। ମୁଖ୍ୟତଃ ପଛ ହାଡ଼ ପାଖରେ, ଅଣ୍ଟାର 2 ଏବଂ ସାକ୍ରାଲ ରିଜିଅନରେ, ମଳଦ୍ୱାରର 2 ପିଠି ଏବଂ ଡେଣା ପାଖରେ, ଜଙ୍ଘର ପଛ ଭାଗରେ ଏବଂ ପାଦର ତଳପଟେ ଦେଖାଦିଏ। ବିଛଣା ଘା ମୁଖ୍ୟତଃ ରୋଗୀର 7 ପରେ ଆରମ୍ଭ ହୁଏ। ଏହି ଘା ଶୀଘ୍ର ଆରୋଗ୍ୟ ହୁଏ ନାହିଁ, ରୋଗୀ ନିଜେ ଦେଖିପାରେ ନାହିଁ। ଏହା ଆରମ୍ଭରୁ ଯନ୍ତ୍ରଣାଦାୟକ ନହେବାରୁ ରୋଗୀ ଏବଂ ତାର ସହଯୋଗୀମାନେ ହେୟଜ୍ଞାନ କରନ୍ତି ଏବଂ ଘା ଆସ୍ତେ ଆସ୍ତେ ମାଡ଼ିବାକୁ ଆରମ୍ଭ କରେ। ମୁଖ୍ୟତଃ ବହୁତ ଦିନ ଧରି ଡାକ୍ତରଖାନା ବେଡ୍ରେ ପଡ଼ିବା ସ୍ନାୟୁ ରୋଗୀ, ମଧୁମେହ ରୋଗୀ ଏବଂ ଆକ୍ସିଡେଣ୍ଟ ରୋଗୀମାନଙ୍କରେ ଏହି ବିଛଣା ଘା ଦେଖାଯାଏ। ବିଛଣା ଘାର ଲକ୍ଷଣ ଗୁଡ଼ିକ ହେଲା, ପ୍ରଥମ ଅବସ୍ଥାରେ ଉପର ମଳି ଚର୍ମ ଛାଡ଼ିଯାଏ। ଏହି ପ୍ରେସର ସୋର୍ରେ ଉପର ଚମଡ଼ା ଏବଂ ତଳର ସବକ୍ୟୁଟାନିୟସ୍ ଟିସୁ, ଚର୍ବି, ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ ଇନଫେକ୍ସନ୍ ସ୍ପ୍ରେଡ୍ କରିବାର ସମ୍ଭାବନା ଥାଏ। ପୂଜ ନିଗିଡ଼ି ଆସ୍ତେ ଆସ୍ତେ ତାହା ଗଭୀର କ୍ଷତରେ ପରିଣତ ହୁଏ ଏବଂ ଘା ଶୁଖିବା ପାଇଁ ବହୁତ ଦିନ ଲାଗେ। ରୋଗୀର ରକ୍ତହୀନତା ଏବଂ ରୋଗ ଏହି ଘାକୁ ଶୀଘ୍ର ଶୁଖିବା ପାଇଁ ଦିଏ ନାହିଁ। ବଡ଼ ବଡ଼ ମେଜର ଅପରେସନ୍ ପରେ ଏବଂ ଆଇସିୟୁରେ ରୋଗୀକୁ ବିଛଣା ଘା ହେବାର ସମ୍ଭାବନା ଅଧିକ ଥାଏ। ଏହି ପରିସ୍ଥିତିରେ ରୋଗୀକୁ ଦୈନିକ ଆଇସିୟୁ ନର୍ସ ଏବଂ ଡାକ୍ତର ପୋଛାପୋଛି କରି ଆଣ୍ଟିଫଙ୍ଗାଲ ପାଉଡର ବେକ ପିଠି ଅଣ୍ଟା ଏବଂ ତଳଭାଗରେ ଲଗାଇଲେ ଏ ଘାରୁ ଉପଶମ ମିଳେ। ବେଳେବେଳେ ଏହି ବିଛଣା ଘା ସମୟାନୁକ୍ରମେ ଆପେ ଆପେ ଭଲ ହୋଇଯାଏ। ରୋଗୀକୁ ବାରମ୍ବାର ଶୋଇ ରହିବା ପୋଜିସନ୍ ବଦଳାଇଲେ ଏବଂ ପ୍ରେସର ଜାଗାର ଯତ୍ନ ନେଲେ ଏହି ବେଡ଼ସୋର୍ରୁ ଉପଶମ ମିଳେ। ଏହାର ଚିକିତ୍ସା ନିମନ୍ତେ ଆଣ୍ଟିବାୟୋଟିକ୍ ଔଷଧ ଏବଂ ମଲମ ମଧ୍ୟ ଦୈନିକ ବ୍ୟବହାର କଲେ ଏହା ଶୀଘ୍ର ଶୁଖିଯାଏ। ରେଗୁଲାର ଡ୍ରେସିଂ କରାଗଲେ ଏବଂ ଘା ଗୁଡ଼ିକୁ ଘୋଡ଼େଇ ରଖିଲେ ଏହା ଶୁଖିବାକୁ ଆରମ୍ଭ କରେ। ଅତ୍ୟଧିକ ଜାଗାରେ ବିଛଣା ଘା ହେଲେ ନୂତନ ପଦ୍ଧତିରେ ମଧ୍ୟ ପ୍ଲାଷ୍ଟର ସିଟ୍ ବ୍ୟବହାର କଲେ ସେହି ପ୍ରେସର ସ୍ଥାନମାନଙ୍କରେ ରୋଗୀର ବିଛଣା ସହିତ ଚର୍ମର କଣ୍ଟାକ୍ଟ ବା ସ୍ପର୍ଶ ହୋଇପାରେ ନାହିଁ ଏବଂ ଏହା ଶୀଘ୍ର ଶୁଖିବାରେ ସକ୍ଷମ ହୁଏ। କେତେକ କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରୀ କରି ମଧ୍ୟ ଏହି ବିଛଣା ଘାର ଚିକିତ୍ସା କରାଯାଏ। ରୋଗୀ ପାଇଁ ଏକ ସ୍ୱତନ୍ତ୍ର ଧରଣର ବିଛଣା ଯାହାକୁ ଆମେ ଏୟାର ବେଡ୍ ଏବଂ ୱାଟର ବେଡ୍ ବୋଲି କହୁ ଏବେ ଉପଲବ୍ଧ। ଏହି ଏୟାର ବେଡ୍ ଏବଂ ୱାଟର ବେଡ୍ରେ ଏୟାର ପ୍ରେସର ଏବଂ ପାଣିର ପ୍ରେସର ଦେହର କୌଣସି ପ୍ରେସର ପଏଣ୍ଟକୁ ବିଛଣା ସହିତ ଲାଗି ରହିବା ପାଇଁ ଦିଏ ନାହିଁ। ଏହାଦ୍ୱାରା ବିଛଣା ଘାରୁ ଉପଶମ ମିଳେ। ବର୍ତ୍ତମାନ ଉନ୍ନତମାନର ବିଛଣା ଯଥା ଫାଉଲର ବେଡ୍ରେ ରୋଗୀର ବିଛଣା ଘା ହେବାର ଦେଖାଯାଏ ନାହିଁ। ବିଛଣା ଘାକୁ ଡାକ୍ତରମାନେ ଗୁରୁତର ସହିତ ଚିକିତ୍ସା କରିବା ସହିତ ରୋଗୀର ପରିଜନମାନଙ୍କୁ ମଧ୍ୟ ନିଜ ରୋଗୀର ଯତ୍ନ ନେବା ପାଇଁ ଉଚିତ ପରାମର୍ଶ ଯଥା ଅଧିକ ପରିମାଣରେ ପ୍ରୋଟିନ୍ ଭିଟାମିନ୍ ଖାଦ୍ୟ ଏହି ରୋଗକୁ ନିବାରଣ କରିବାରେ ସକ୍ଷମ ହୁଏ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ବିଛଣା ଘା। ଆଲୋଚନା କରିଥିଲେ ଡାକ୍ତର ରାଜେଶ କୁମାର ଦୋରା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ। କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0 ଗୋଲରେ ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିଆନ। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି 25 ଅଧିବେଶନ କାଳରେ 19 ବୈଠକ ଅନୁଷ୍ଠିତ ହେବ। ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରାଯିବା ସହ ଆଲୋଚନା ଏବଂ ପାରିତ ହେବାର ସମ୍ଭାବନା ରହିଛି। ଆଜି ଲୋକସଭାରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ 2026 ଏବଂ ରାଜ୍ୟସଭାରେ ଜାତୀୟ

0: ଅବମାନ ପ୍ରତି ଅବମାନନା ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଏହା ବ୍ୟତୀତ ଜନ୍ମ ମୃତ୍ୟୁ ପଞ୍ଜୀକରଣ, ଆୟକର, ଏମ୍ଏସ୍ଏମ୍ଇ ବିକାଶ ସଂଶୋଧନ ବିଧେୟକଗୁଡ଼ିକ ମୌସୁମୀ ଅଧିବେଶନ କାଳରେ ଆଗତ ହେବାର ସମ୍ଭାବନା ରହିଛି। ଗତକାଲି ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସଂସଦ ଭବନରେ ସର୍ବଦଳୀୟ ବୈଠକ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 40 ରାଜନୈତିକ ଦଳରୁ 50 ଅଧିକ ନେତା ଯୋଗ ଦେଇଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗଣମାଧ୍ୟମକୁ କହିଥିଲେ, ସର୍ବଦଳୀୟ ବୈଠକରେ ରାଜନୈତିକ ଦଳଗୁଡ଼ିକୁ ଆଲୋଚନାରେ ଭାଗ ନେବା ସହ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ସହଯୋଗ କରିବାକୁ ଆଲୋଚନା ହୋଇଛି।
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें।
0: अन्यपक्ष लोकसभा वाचस्पति ओम बिरला अध्यक्षता ଗତକାଲି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ବିର୍ଲା ଅଧିବେଶନ ସମୟରେ ଉପସ୍ଥାପନ ହେବାକୁ ଥିବା ବିଧେୟକ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ସରକାର ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଅଧିବେଶନରେ ଗଠନମୂଳକ ଆଲୋଚନା, ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ଏବଂ ସଂସଦୀୟ ପରମ୍ପରା ପାଳନ ଉପରେ ଶ୍ରୀ ବିର୍ଲା ଗୁରୁତ୍ୱାରୋପ କରିଥିଲେ। ପଶ୍ଚିମବଙ୍ଗକୁ ଏକ ମହାନ୍ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ବିଜେପି ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସେ କହିଛନ୍ତି ଦେଶକୁ ବିଭିନ୍ନ କ୍ଷେତ୍ରରେ ଅବଦାନ ଦେଇଥିବା ବେଙ୍ଗଲ ପ୍ରତ୍ୟେକଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଗତକାଲି ହାଓଡ଼ା ଜିଲ୍ଲା ଅନ୍ତର୍ଗତ ସଂକ୍ରେଲଠାରେ ଆଭାସୀ ଜରିଆରେ ଅମୁଲ ବେଙ୍ଗଲ ଡାଏରୀର ଏକ ଶାଖାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଜନସାଧାରଣ ସମବାୟ ସାମଗ୍ରୀ ଅଧିକରୁ ଅଧିକ କ୍ରୟ କରିବା ଆବଶ୍ୟକ, ଫଳରେ କୃଷକମାନଙ୍କୁ ଅଧିକ ସଶକ୍ତ କରାଯାଇପାରିବ। ଏହି ଅବସରରେ ଶ୍ରୀ ଶାହା 9 ଜିଲ୍ଲାରେ 1400 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 10 ଗୋଦାମ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଭାରତ ଟ୍ୟାକ୍ସି ଯୋଜନା ଲାଗୁ କରିବା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଯୋଜନାରେ ଟ୍ୟାକ୍ସି ଚାଳକମାନେ ଅଧିକ ସଶକ୍ତ ହେବେ ବୋଲି ସେ କହିଛନ୍ତି।
2: बंगाल की समग्र जनता को भरोसा दिलाने आया हूँ। भारतीय जनता पार्टी ने पूरे लंबे चुनाव अभियान के अंदर जो एक एक वादा किया था और सोनार बांग्ला की संकल्पना को बंगाल की जनता के सामने रखा था, वो सोनार बांग्ला की संकल्पना को जमीन पर उतारने का काम मोदी जी के नेतृत्व में भारतीय जनता पार्टी का एक एक कार्यकर्ता करेगा।
0: ଏହା ପୂର୍ବରୁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ। ରାଜ୍ୟରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ଏବଂ ସୀମା ସୁରକ୍ଷା ପ୍ରସଙ୍ଗରେ ଅନୁଷ୍ଠିତ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଗତ କିଛିଦିନ ଧରି ପ୍ରବଳ ବର୍ଷା ହେବା ଫଳରେ 8 ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ 22 ରାଜସ୍ୱ ଅଞ୍ଚଳ ଏବଂ 298 ଗ୍ରାମାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ 57,199 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ 3,874 ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଏପର୍ଯ୍ୟନ୍ତ ଚଳିତ ବନ୍ୟାରେ 5 ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ 14 ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକମାନଙ୍କୁ ରଖାଯାଇଛି। ତେବେ ଶିବସାଗର, ଚରେଇଦେଓ ଏବଂ ଜୋରହାଟ ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ଖରାପ ପରିସ୍ଥିତି ଆଡ଼କୁ ଗତି କରୁଥିବାରୁ ରାଜ୍ୟ ସରକାର, ଭାରତୀୟ ସେନା ଓ ବାୟୁସେନାର ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲୋକମାନଙ୍କ ନିରାପତ୍ତାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 58 ଆନ୍ତର୍ଜାତିକ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ରେ 4 ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ସମ୍ମାନଜନକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତ ଉନ୍ନତ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ 37 ଆନ୍ତର୍ଜାତିକ ଜୀବ ବିଜ୍ଞାନ ଅଲିମ୍ପିଆଡ୍ରେ ବିଜୟ ଲାଭ କରିଥିବା ଭାରତୀୟ ଦଳର 4 ସଦସ୍ୟଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି ସାରା ଦେଶ ଏହି ସଫଳତା ପାଇଁ ଗର୍ବ ଅନୁଭବ କରୁଛି। ଦକ୍ଷିଣ ଆମେରିକାର ଉତ୍ତର ପୂର୍ବ ଉପକୂଳରେ ଅବସ୍ଥିତ ଗୁଆନାରେ 133 ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସରକାରୀ ଡଙ୍ଗା ବୁଡ଼ିଯାଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ 67 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଯାତ୍ରୀମାନେ ନିଖୋଜ ଥିବା ଜଣାପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ନିଖୋଜମାନଙ୍କୁ ଠାବ କରିବା ଲାଗି ଉଦ୍ୟମ ଚାଲିଛି। ଗୁଆନା ପ୍ରଧାନମନ୍ତ୍ରୀ କହିଛନ୍ତି ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ 41 ଜଣ ପୁରୁଷ, 11 ଜଣ ମହିଳା ଏବଂ 15 ଜଣ ଶିଶୁ ଅଛନ୍ତି। ନିଖୋଜ ଲୋକମାନଙ୍କୁ ଖୋଜିବା ଲାଗି 1000 ବର୍ଗ ମାଇଲ ଅଞ୍ଚଳରେ ହେଲିକପ୍ଟର, ବିମାନ ଓ ମାଛ ଧରା ଡଙ୍ଗା ନିୟୋଜିତ ହୋଇଛି। ପେରୁରେ 5.5 ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ 20 ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ 10 କିଲୋମିଟର ଗଭୀରରେ ଥିବା କୁହାଯାଇଛି। ଅନେକଗୁଡ଼ିଏ କୋଠା ଏଥିରେ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଥିବା ବେଳେ ଅନ୍ୟ କେତେକ ଆବାସିକ ଗୃହ କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ 2007 ମସିହାରେ ପେରୁରେ ଘଟିଥିବା ଭୂକମ୍ପରେ 600ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଫ୍ରାନ୍ସର ଭୂମଧ୍ୟ ସାଗରୀୟ ଉପକୂଳର ଫ୍ରେଜୁସ୍ ନିକଟବର୍ତ୍ତୀ ସହରଗୁଡ଼ିକରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ଜଙ୍ଗଲ ନିଆଁ ଜନବସତି ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତଗତିରେ ବ୍ୟାପୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ପ୍ରାୟ 445 ଏକର ଅଞ୍ଚଳ ଏହି ନିଆଁରେ ପ୍ରଭାବିତ ହୋଇଛି। ଅଗ୍ନିକାଣ୍ଡ ଯୋଗୁଁ ଭୂମଧ୍ୟସାଗରୀୟ ବନ୍ଦର ସହର ଟୁଲୋନ୍ ଓ ଲେସ୍ ଆକ୍ସ ମଧ୍ୟରେ ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଓ ଉତ୍ତରାଖଣ୍ଡକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଓଡ଼ିଶା ସମେତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ବିହାର ଓ ଅନ୍ୟ 6 ରାଜ୍ୟକୁ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବିଭାଗୀୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବେନିୟମ ଭାବେ ଖନନ ଏବଂ ପରିବହନ ହେଉଥିବା 1700 ମେଟ୍ରିକ୍ ଟନ୍ରୁ ଅଧିକ କୋଇଲା ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ 1 କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଫିଫା ଫୁଟବଲ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ 1-0 ଆର୍ଜେଣ୍ଟିନାକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଗତ ରାତିରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ର 106ତମ ମିନିଟ୍ରେ ସ୍ପେନ୍ର ଖେଳାଳି ଫେରାନ୍ ଟୋରେସ୍ ଗୋଲ୍ କରିଥିଲେ। ପ୍ରଥମ 90 ମିନିଟ୍ର ଖେଳରେ ଉଭୟ ଦଳ ଗୋଲ୍ କରିବାରେ ସକ୍ଷମ ହୋଇନଥିଲେ। ଏହି ବିଜୟ ସହ ସ୍ପେନ୍ ପୁରୁଷ ବର୍ଗରେ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ହାସଲ କରିଛି। ସୂଚନାଯୋଗ୍ୟ, ଚଳିତ ଫିଫା ବିଶ୍ୱକପ୍ରେ 48 ଦଳ ଭାଗ ନେଇଥିଲେ। ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 2-1 ସିରିଜ୍ ବିଜୟୀ ହୋଇଛି। ଗତ ସନ୍ଧ୍ୟାରେ ଲଣ୍ଡନର ଲର୍ଡ଼ସ୍ରେ ଆୟୋଜିତ ତୃତୀୟ ଏକଦିବସୀୟ ମ୍ୟାଚ୍ରେ ଇଂଲଣ୍ଡ 27 ରନ୍ରେ ଭାରତକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 50 ଓଭରରେ 3 ୱିକେଟ୍ ବିନିମୟରେ 387 ରନ୍ ସ୍କୋର୍ କରିଥିଲା। ଜବାବରେ ଭାରତୀୟ ଦଳ 50 ଓଭରରେ 7 ୱିକେଟ୍ ବିନିମୟରେ 360 ରନ୍ ସ୍କୋର୍ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ। କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0 ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିୟନ୍। ସମ୍ବାଦ ଶେଷ ହେଲା।
3: ଆକାଶବାଣୀ କେନ୍ଦୁଝର, ସମୟ 7:25। ଶୁଣନ୍ତୁ ରଥ ଦୌଡ଼ି ଭଜନ ଆଲବମ୍ର ଭକ୍ତିଗୀତ ସଙ୍ଗୀତାଙ୍କ କଣ୍ଠରେ, ନରେନ୍ଦ୍ର ବେହେରାଙ୍କ ରଚନା, ପ୍ରେମ ଆନନ୍ଦଙ୍କ ସଙ୍ଗୀତ।

0: ଭକ୍ତିଗୀତ ଶୁଣୁଥିଲେ ସଙ୍ଗୀତାଙ୍କ କଣ୍ଠରେ ଆକାଶବାଣୀ କେନ୍ଦୁଝର। ଏଥର ଶୁଣନ୍ତୁ ଆଦିବାସୀ ଗୀତକ୍ରମରେ ହୋ ଗୀତ। ପରିବେଷଣ କରୁଛନ୍ତି ପୁରେନ୍ଦ୍ର ପିଙ୍ଗୁଆ ଏବଂ ସାଥୀ କଳାକାର। ତା ପୂର୍ବରୁ ଏହି ବିଜ୍ଞାପନ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗିଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

କ୍ଷେତ୍ର ରାଜ ଶ୍ରୀ ପୁରୁଷୋତ୍ତମ ଏକ ଧର୍ମ ସମନ୍ୱୟ ପୀଠ ଭାବରେ ସର୍ବଜନ ବିଦିତ। ସର୍ବୋପରି କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ ମଧ୍ୟ ସକଳ ଧର୍ମମତର ସମନ୍ୱିତ ବିଗ୍ରହ ସ୍ୱରୂପ ବିଦ୍ୟମାନ। ପ୍ରତୀକାତ୍ମକ ବିଗ୍ରହ ଶ୍ରୀ ଜଗନ୍ନାଥ ଏକାଧାରାରେ ପରମ ବିଷ୍ଣୁ, ଦେବଦେବ ମହାଦେବ, ବିଶ୍ୱଜନନୀ ଆଦିଶକ୍ତି, ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ଆଉ ସିଦ୍ଧି ପ୍ରଦାୟକ ଶ୍ରୀ ଗଣପତି ଭାବରେ ପରିକଳ୍ପିତ। ପ୍ରଭୁଙ୍କୁ ରତ୍ନବେଦୀରେ ନାରାୟଣ, ନବକଳେବରରେ କୈବଲ୍ୟ, ବୈକୁଣ୍ଠରେ ରୁଦ୍ର, ଶୟନ ଯାତ୍ରାରେ ଦୁର୍ଗା, ଶ୍ରୀ ଗୁଣ୍ଡିଚା ରଥ ଉପରେ ବାମନ ତଥା ସ୍ନାନ ମଣ୍ଡପରେ ଗଣପତି ରୂପରେ ଉପାସନା କରାଯାଇଥାଏ।

ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ହେଉଛି ପରମାତ୍ମା ସହିତ ଆତ୍ମାର ତଥା ସାମ୍ୟ, ମୈତ୍ରୀ, ତ୍ୟାଗ ଓ ସମନ୍ୱୟର ଏକ ଅନାବିଳ ଭାବୋଚ୍ଛ୍ୱାସ। ଶ୍ରୀକ୍ଷେତ୍ରରେ ବାର ମାସରେ ତେର ଯାତ୍ରା, ଅନେକ ଉପଯାତ୍ରା ଓ ପର୍ବପର୍ବାଣି ଅନୁଷ୍ଠିତ ହେଉଥିଲେ ମଧ୍ୟ ତନ୍ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ମାନବ ଜଗତର ଆଧ୍ୟାତ୍ମିକ ସ୍ତରରେ ଖୁବ୍ ପ୍ରାଧାନ୍ୟ ଲାଭ କରିଥାଏ। ଶ୍ରୀଜୀଉମାନଙ୍କର ଏହି ଯାତ୍ରା କାଳରେ ଅନେକ ନୀତି ପାରମ୍ପରିକ ଭାବରେ ପାଳିତ ହୋଇଥାଏ। ଠାକୁରଙ୍କୁ ଭକ୍ତଜନର ଦେବତା ଭାବରେ ପ୍ରତିପାଦିତ କରୁଥିବା ପରମ୍ପରାମାନଙ୍କ ମଧ୍ୟରେ ହେରାପଞ୍ଚମୀ ନୀତି ଅନ୍ୟତମ। ଏହି ଦିନ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କର ସନ୍ଧ୍ୟାକାଳୀନ ପୂଜା ଅର୍ଚ୍ଚନା କରାଯାଇ ମାଙ୍କୁ ବେଶଭୂଷଣରେ ସଜ୍ଜିତ କରାଇ ଗୁଣ୍ଡିଚା ମଣ୍ଡପକୁ ଅଣାଯାଏ।

0: ଗୁଣ୍ଡିଚା ଯାତ୍ରାରେ ହେରା ପଞ୍ଚମୀ ତେଣୁ ଏକ ମହତ୍ତ୍ୱପୂର୍ଣ୍ଣ ତିଥି। ମା ଲକ୍ଷ୍ମୀଙ୍କ ମାଜଣା ବଢ଼ି ବନକ ଲାଗି ସରିଲେ ପନ୍ତି ଭୋଗ ସରେ, ତାପରେ ପାଲିଙ୍କିରେ ବିଜେ ହୋଇ ଗୁଣ୍ଡିଚା ଘର ପାଖକୁ ଯାଆନ୍ତି। ସେଇଠାରେ ପାଳିତ ହୁଏ ହେରା ପଞ୍ଚମୀର ବିଧିବିଧାନ ସବୁ। ତେଣୁ ସେହିସବୁ ବିଧିବିଧାନ ସମ୍ପର୍କରେ ଆଲୋଚନା ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସେ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀ।
1: ରଥଯାତ୍ରାର ପଞ୍ଚମ ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘର ପାଖରୁ ଶ୍ରୀଦେବୀ ଠାକୁରାଣୀଙ୍କୁ ଯଥାବିଧି ବାଜଣା ବନକଲାଗି, ଅର୍ଥାତ୍ ମୁଖାରବିନ୍ଦୁକୁ ଚିତ୍ରିତ କରିବାର ଅର୍ଥ ହେଉଛି ବନକଲାଗି, ବେଶ ଅଳଙ୍କାର ଲାଗି ପନ୍ତିଭୋଗ ପରେ ମହାଜନମାନେ ବିମାନରେ ବିଜେ କରାଇବା ପରେ ଆଡ଼ମ୍ବର ସହିତ ଘଣ୍ଟ ବାଜା କାହାଳୀ ସହିତ ବିମାନ ବଢ଼ୁ ସେବକମାନେ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ରଥ ପାଖରେ ଆଣି ଠିଆ ହୁଅନ୍ତି। ଏଠାରେ ପ୍ରତିମାପାତ୍ର କାଠ ଘୋଡ଼ା ଉପରେ ଛିଡ଼ା ହୋଇ ପ୍ରସାଦ ଅର୍ଥାତ୍ ଚନ୍ଦନ ଇଏ ଲାଗି କରନ୍ତି। ଚାମର ଆଲଟ ବନ୍ଧା

0: ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟ ବିଜୟ ଦ୍ୱାରକୁ ଆସିଥାନ୍ତି। ସିଂହାସନ ଉପରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ଟେରା ପଡ଼େ। ଲକ୍ଷ୍ମୀ ଜଗମୋହନରୁ ନାକଚଣା ଦ୍ୱାର ବାଟ ହୋଇ ବିଜେ କରନ୍ତି। ସେବକ ହାତୁଆଣି ନେଇ ବନ୍ଦାପନା ଓ ଦହିପଟି ମଣୋହି ବଢ଼ାନ୍ତି। ଏହାପରେ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ଯାଇ ରଥରୁ କାଠ ଖଣ୍ଡିଏ ଭାଙ୍ଗିଦେବା ପରେ ହେରାଗୌରୀ ସାହି ବାଟରେ ବଡ଼ ଦେଉଳକୁ ବିଜେ କରନ୍ତି।
1: ହେରା ପଞ୍ଚମ ଦିନ ସନ୍ଧ୍ୟା ଧୂପ ଉପଚାରର ଧୂପ ଦୀପ ଦେବା ପରେ କଳାହାଟ ଦ୍ୱାର ବନ୍ଦ ହୋଇଯିବାରେ ଅଳ୍ପ ସମୟ ପାଇଁ ନିଜର ପତିଙ୍କୁ ଦର୍ଶନ କରିଥିବାରୁ ଏବଂ ଅଧିକ ସମୟ ଦର୍ଶନର ସୁଯୋଗ ନ ମିଳିଥିବାରୁ ଦେବୀ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇ ବିମାନରେ ନାକଚଣା ଦ୍ୱାର ଦେଇ ଫେରିଆସିବା ସମୟରେ ନନ୍ଦିଘୋଷ ରଥର ଖଣ୍ଡିଏ କାଠ ଭାଙ୍ଗନ୍ତି ବୋଲି ସତ୍ୱଲିପିରେ ଏକଥା ଉଲ୍ଲେଖ ଅଛି। ହେରା ଶବ୍ଦର ଅର୍ଥ କ'ଣ ଆଉ କାହିଁକି ବାସ୍ତବରେ ଏକଥା ବୁଝିବା ଦରକାର। ବାମଦେବ ସଂହିତାର 17ତମ ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ ଲେଖା ଅଛି, ହରଂ ଚ ମନସା କୃତ୍ୱା ହେରେତି ନାମ ଯୋଗତଃ। ଅର୍ଥାତ୍ ଘୋଷ ଯାତ୍ରାର ପଞ୍ଚମ ଦିନରେ ଶ୍ରୀଦେବୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବା ପାଇଁ ଗୋପନରେ ବିଜେ କରିଥିଲେ। ହରଙ୍କୁ ମନରେ ଧ୍ୟାନ କରି ଯାତ୍ରା କରିଥିବାରୁ ଶ୍ରୀଦେବୀଙ୍କର ଏହି ଯାତ୍ରା ହେରା ଯାତ୍ରା ନାମରେ ପ୍ରସିଦ୍ଧ ହୋଇଛି। ଶବ୍ଦକୋଷ ଅନୁସାରେ କିନ୍ତୁ ହେରା ଶବ୍ଦର ଅର୍ଥ ଦେଖିବା, ଜଗତର ଠାକୁରାଣୀ ମା ଶ୍ରୀଦେବୀ ସ୍ୱୟଂ ଶ୍ରୀ ଜଗନ୍ନାଥ କେଉଁଆଡ଼େ ଯାଇଛନ୍ତି ତାଙ୍କୁ ଖୋଜିକରି ଦେଖିବା ପାଇଁ ରଥଯାତ୍ରାର ପଞ୍ଚମୀ ଦିନ ଯାଇଥିବାରୁ ଯାତ୍ରାଟିର ନାଁ ହେଲା ହେରା ପଞ୍ଚମୀ।

ଲୀଳା ଆମର ଶ୍ରୀଜଗନ୍ନାଥଙ୍କର ପାରିବାରିକ ଜୀବନ ଲୀଳାଭିତ୍ତିକ ଏହି ହେରାପଞ୍ଚମୀ ଯାତ୍ରାଟି ଶ୍ରୀଦେବୀଙ୍କ ଅଗୋଚରରେ ମହାପ୍ରଭୁ ତାଙ୍କର ବଡ଼ ଭାଇ ଓ ଭଉଣୀଙ୍କ ସହ ଘୋଷଯାତ୍ରା କରି ଗୁଣ୍ଡିଚା ମନ୍ଦିରକୁ ଯାଇଛନ୍ତି। ପାରିବାରିକ ଜୀବନରେ ନିଜର ସହଧର୍ମିଣୀଙ୍କର ଅଗୋଚରରେ ତାଙ୍କୁ ଛାଡ଼ି ସ୍ୱାମୀ ଯେତେବେଳେ କେଉଁଆଡ଼େ ଯାଇଛନ୍ତି ସେତେବେଳେ ସ୍ତ୍ରୀଙ୍କର ମାନସିକ ଅବସ୍ଥା ଅନୁମେୟ। ବାମଦେବ ସଙ୍ଗୀତ ଅନୁସାରେ ଶ୍ରୀଦେବୀ ଏଭଳି ମାନସିକ ଅବସ୍ଥାରେ ଉପାୟହୀନା ହୋଇ ମାତା ବିମଳାଙ୍କ ଶରଣାପନ୍ନ ହେଲେ। ମାତା ବିମଳା ଶ୍ରୀଜଗନ୍ନାଥଙ୍କ ଏଭଳି କର୍ମକୁ ବିବେକହୀନ କର୍ମ କହି ତାର ଉପାୟଟି ଶ୍ରୀଦେବୀଙ୍କୁ ବତାଇଦେଲେ। ସେ ଉପାୟଟି କ'ଣ? ସେ ଉପାୟଟି ହେଲା ଉଚ୍ଚାଟନ କର୍ମ, ଅର୍ଥାତ୍ ମୋହଚୂର୍ଣ୍ଣ ନେଇ ଦେବୀ ତାଙ୍କ ସ୍ୱାମୀଙ୍କୁ ଖୋଜି ପାଇବା ସଙ୍ଗେ ସଙ୍ଗେ ତାଙ୍କ ଉପରେ ତାହା ନିକ୍ଷେପ କରିବା। ମା' ବିମଳାଙ୍କ ଦ୍ୱାରା ପାଇଥିବା ଚୂର୍ଣ୍ଣକୁ ବାଟି ଅଞ୍ଜନ ପାଇଁ ଓ ସର୍ବମୋହନ ନିମନ୍ତେ ପ୍ରସ୍ତୁତ କରି ମାତା ଶ୍ରୀଦେବୀ ସାଙ୍ଗରେ ନେଇକରି ଗଲେ। ତା ବାମଦେବତା ସଙ୍ଗୀତରେ ଲେଖା ଅଛି, ଦେବ୍ୟା ଦତ୍ତଂ ଚ ଯଚୂର୍ଣ୍ଣଂ ତଦ୍ଧୃତ୍ୱା ତଦ୍ଗୃହଂ ଗତା ଅଞ୍ଜରଂ ସର୍ବମୋହଂଚ ତତ୍ତୁ ଘୃଷ୍ଟଂ ବିଭାବପି। ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ଯେତେବେଳେ ଶ୍ରୀଦେବୀଙ୍କର ଦୃଷ୍ଟି ମହାପ୍ରଭୁଙ୍କ ଉପରେ ପଡ଼େ ସେତେବେଳେ ଦେବୀ ସେହି ମୋହଚୂର୍ଣ୍ଣ ଓ ସମ୍ମୋହନ ଅଞ୍ଜନ ପ୍ରୟୋଗ କରନ୍ତି। ଏହି ନୀତି ତନ୍ତ୍ର ପରମ୍ପରା ଉପରେ ଆଧାରିତ ନୀତି, ତାହାରି ଫଳସ୍ୱରୂପ ମହାପ୍ରଭୁ ପତି ମହାପାତ୍ରଙ୍କ ଦ୍ୱାରା ଯେଉଁ ଆଜ୍ଞାମାଳ ଦେବୀଙ୍କୁ ଦିଅନ୍ତି ତାହା ହେଉଛି ଶୀଘ୍ର ଫେରିଯିବାର ପ୍ରତିଶ୍ରୁତି, ଯାହାଫଳରେ ତା ପରଦିନ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ଥିବା ରଥମାନଙ୍କୁ ଆଜ୍ଞାମାଳ ଦିଆଯାଇ ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ଦକ୍ଷିଣ ମୋଡ଼ କରାଯାଇଥାଏ। ଅର୍ଥାତ୍ ତିନି ଗୋଟି ରଥକୁ ଦକ୍ଷିଣ ମୁହାଁ କରି ଗୁଣ୍ଡିଚା ମନ୍ଦିରର ରାକଚଣା ଦ୍ୱାରକୁ ଅଣାଯାଇ ଶ୍ରୀମନ୍ଦିରକୁ ଫେରିଯିବା ପାଇଁ ରଥ ପ୍ରସ୍ତୁତ ହୋଇ ରହେ।

0: ଲୀଳାମୟ ପ୍ରଭୁଙ୍କର ସମସ୍ତ ଲୀଳା ମଧ୍ୟରେ ଆଧ୍ୟାତ୍ମିକ ଓ ସାମାଜିକ ଭାବର ଅପୂର୍ବ ସମନ୍ୱୟ ଘଟିଛି। ସେହିପରି ହେରାପଞ୍ଚମୀ ଅନ୍ୟତମ ପରମ୍ପରା, ଯାହାକି ପ୍ରଭୁଙ୍କର ଅପୂର୍ବ ମାନବୀୟ ଲୀଳାର ପରିପ୍ରକାଶ।
1: ଦେବୀ ଲକ୍ଷ୍ମୀଙ୍କ ଅନ୍ୟ ନାମ ପଦ୍ମାଳୟା, କାରଣ ପ୍ରସ୍ଫୁଟିତ ପଦ୍ମଫୁଲ ଉପରେ ତାଙ୍କର ଆସନ। ଶ୍ରୀମନ୍ଦିର ପରିସରର ଭିତର ବେଢ଼ାର ଉତ୍ତର ପଶ୍ଚିମ କୋଣରେ ଥିବା ଲକ୍ଷ୍ମୀଙ୍କ ପୀଠ ଅତି ସୁନ୍ଦର ପ୍ରସ୍ତର କାରୁକାର୍ଯ୍ୟ ତଥା କାନ୍ଥ ଚିତ୍ରମାନଙ୍କରେ ପରିପୂର୍ଣ୍ଣ। ବଉଳମାଳା ପଥରରେ ନିର୍ମିତ ଲକ୍ଷ୍ମୀଙ୍କ ମନ୍ଦିର ବିଶେଷ ଉଚ୍ଚା ନୁହେଁ। ଦେବୀଙ୍କ ବିଗ୍ରହ ଥିବା ପ୍ରଧାନ ମନ୍ଦିରଟି ପ୍ରାୟ 40 ଫୁଟ ଉଚ୍ଚ। ପୂର୍ବ ମୁହାଁ ହୋଇ ରହିଥିବା ରେଖା ଶୈଳୀରେ ନିର୍ମିତ ଏହି ପ୍ରଧାନ ମନ୍ଦିର ସହ ସଂଲଗ୍ନ ରହିଛି ଜଗମୋହନ। ଏହାର ପୂର୍ବପଟେ ଆଗପଛ ହୋଇ ରହିଛି 2 ମଣ୍ଡପ, ଯେଉଁ 2 ଛାତ 2 ଭିନ୍ନ ଶୈଳୀରେ ନିର୍ମିତ। ଏହି ଉଭୟ ମଣ୍ଡପର କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ରମାନ ଅଙ୍କିତ ରହିଛି। ଗର୍ଭଗୃହ ଥିବା ପ୍ରଧାନ ମନ୍ଦିରର ବାହ୍ୟପାର୍ଶ୍ୱ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ। ଜଗମୋହନର ବାହ୍ୟପଟ କାନ୍ଥର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ 3 ଫୁଟ ଉଚ୍ଚର ବରାହମୂର୍ତ୍ତି। ମଣ୍ଡପ ଦ୍ୱୟରେ ମଧ୍ୟ 2 କରି 4 କଳାମୁଗୁନି ପଥରର ଭାସ୍କର୍ଯ୍ୟ ରହିଛି। ପ୍ରଥମ ମଣ୍ଡପର ଦକ୍ଷିଣ କାନ୍ଥର 2 ପାର୍ଶ୍ୱରେ ଛିଡ଼ା ହୋଇଥିବା 2 ଲକ୍ଷ୍ମୀ ଭାସ୍କର୍ଯ୍ୟ ରହିଛି। ତତ୍ସଂଲଗ୍ନ ଦ୍ୱିତୀୟ ମଣ୍ଡପର ଦକ୍ଷିଣ କାନ୍ଥରେ 2 ଫୁଟ ଉଚ୍ଚତାରେ 2 ଭାସ୍କର୍ଯ୍ୟ ରହିଛି। ମଣ୍ଡପ 2 ଏକ ଆକୃତିର ନୁହେଁ କି ଏକା ଆକାରର ବି ନୁହେଁ। ପୂର୍ବରେ ଥିବା ପ୍ରଥମ ମଣ୍ଡପଟି 20 ଫୁଟ ଓ 15 ଫୁଟ ଆୟତନ ବିଶିଷ୍ଟ। ଏହାର ଛାତ ବର୍ତ୍ତୁଳାକାର, କେନ୍ଦ୍ରବିନ୍ଦୁରେ ରହିଛି ଓଲଟ ପଦ୍ମକଡ଼ର ଭାସ୍କର୍ଯ୍ୟ। ଏ ମଣ୍ଡପର ଚାରିପଟ କାନ୍ଥରେ ଥିବା ସାନ ସାନ ଚିତ୍ରମାନଙ୍କ ମଧ୍ୟରେ ପ୍ରଧାନ ସ୍ଥାନ ଅଧିକାର କରିନେଇଛି କୃଷ୍ଣଙ୍କ ବାଲ୍ୟଲୀଳା, ବିଶେଷତଃ ରାସଲୀଳା। ତେବେ ଉତ୍ତର ଓ ପଶ୍ଚିମ କାନ୍ଥର 2 ପାର୍ଶ୍ୱରେ 4 ଅପେକ୍ଷାକୃତ ବଡ଼ ବଡ଼ ଚିତ୍ର ରହିଛି। ଏଥିରେ ରହିଛି ଅନନ୍ତ ଉପରେ ଲକ୍ଷ୍ମୀନାରାୟଣ ଓ ରାମାଭିଷେକ ଚିତ୍ର। ଦ୍ୱିତୀୟ ମଣ୍ଡପଟି ପିଢ଼ ଆକୃତିର। ଏହାର ଭିତରପଟ ଛାତଟି ସୋପାନ ଶ୍ରେଣୀର ଆକୃତି ନେଇଛି ଏବଂ ସେ ସମସ୍ତରେ ଉପନିଷଦର କେତୋଟି ଶ୍ଳୋକ ଲେଖାଯାଇଛି। ଏ ମଣ୍ଡପର 4 ଚିତ୍ର ସବୁଠୁ ଅଧିକ ଆକର୍ଷଣୀୟ। ପୂର୍ବପଟ କାନ୍ଥରେ ରହିଛି ବଡ଼ ଆକାରର ହନୁମାନ ଏବଂ ହିରଣ୍ୟକଶିପୁଙ୍କୁ ନୃସିଂହ ବିଦାରୁଥିବା ଚିତ୍ର। ଉତ୍ତର କାନ୍ଥରେ ଏକାଭଳି ବଡ଼ ପଞ୍ଚମୁଖୀ ଗଣେଶ ଚିତ୍ର ଏବଂ ଦକ୍ଷିଣପଟେ କୃଷ୍ଣ ବିଷ୍ଣୁ ଚିତ୍ର। ସମସ୍ତ ଚିତ୍ରର ରଙ୍ଗ ବିନ୍ୟାସ ପଟ୍ଟଚିତ୍ର ଶୈଳୀରେ ହୋଇଛି। ଗର୍ଭଗୃହରେ ପୂଜିତ ଲକ୍ଷ୍ମୀ ବିଗ୍ରହଟି ପାଷାଣରେ ନିର୍ମିତ। ପ୍ରାୟ 3 ଉଚ୍ଚର ଏହି ଭାସ୍କର୍ଯ୍ୟରେ ଦେବୀ ପଦ୍ମାସନରେ ପଦ୍ମଫୁଲ ଉପରେ ଉପବିଷ୍ଟା। 2 ଉର୍ଦ୍ଧ୍ୱ ହସ୍ତରେ ସେ ଧରିଛନ୍ତି 2 ପଦ୍ମଫୁଲ। ନିମ୍ନ ହସ୍ତଦ୍ୱୟ ରହିଛି ବରଦା ମୁଦ୍ରାରେ। ପ୍ରତି ଗୁରୁବାରେ ଲକ୍ଷ୍ମୀଙ୍କର ସ୍ୱତନ୍ତ୍ର ବେଶ ହୁଏ। ଜ୍ୟେଷ୍ଠ ଶୁକ୍ଳପକ୍ଷରେ ଅନୁଷ୍ଠିତ ହେଉଥିବା ରୁକ୍ମିଣୀ ବିବାହ ମହାଲକ୍ଷ୍ମୀଙ୍କ ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଏକ ବିଶେଷ ଉତ୍ସବ। ଏ ଉତ୍ସବକୁ ନାଟକୀୟ କରିବା ପାଇଁ ଜଣେ ଶିଶୁପାଳ ସେବକ ମଧ୍ୟ ରହିଛନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ହେରା ପଞ୍ଚମୀ, ଆଲୋଚନା କରିଥିଲେ ରବୀନ୍ଦ୍ରନାଥ ପ୍ରତିହାରୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 88ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର, ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର।
1: ଆକାଶବାଣୀ କେନ୍ଦୁଝର, ସମୟ ସକାଳ 8:45। କିଛି ବିଜ୍ଞାପନ ବିରତି ପରେ ଶୁଣିବେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନ କରିଛନ୍ତି ଦେବାଶିଷ ମିଶ୍ର।
2: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ,
3: ଇଏ ସୌଦାର 15,000, ପରିବାର 2,000,
2: ଆଉ ଲାଇଟ ବିଲ
3: ଏବେ ଜିରୋ ପଇସା କେମିତି ଦେବି?
2: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ଶପିଂ କରାଯାଉ।
3: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ହେରାପଞ୍ଚମୀ ସମ୍ପର୍କରେ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥ ଶର୍ମା କହନ୍ତି,
1: ଜୟ ଜୟ ଜଗନ୍ନାଥ, ସମସ୍ତ ଗଣିତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ହେରା ଶବ୍ଦର ଅର୍ଥ ହେଲା ଦେଖିବା, କାହାକୁ କିଏ ଦେଖିବ, କାହାର ଅନ୍ତର ଭିତରେ, ମାଙ୍କର ଅନ୍ତର ଭିତରେ ମହାପ୍ରଭୁ ରହିଛନ୍ତି, ସାନ୍ତଙ୍କର ଅନ୍ତର ଭିତରେ ସାନ୍ତାଣୀ ରହିଛନ୍ତି। ମହା ସାନ୍ତାଣୀ ଆସିବେ ଶ୍ରୀମନ୍ଦିରରୁ ପଟୁଆର ହେଇ, ବନଗଲାଗି ହେଇ, ବହୁଟିଏ ଆସିବ ବାହାଘର ପରେ, ଚତୁର୍ଥୀ ହୋମ ପରେ ଛାଡି ଦେଇ ପଡ଼ିଆ କୈଠାଳ ଫିଟିନି। ଇଏ ହଉଛି ବାସ୍ତବରେ କଳିକାଳରେ ମହାପ୍ରଭୁ ତାର ବି ତନୁ ଧାରଣ କରି ବାସ୍ତବିକ ମାନବୀୟ ଲୀଳା କରୁଛନ୍ତି। ମଧୁସୂଦନ ବାସ୍ତବିକ ମନୁସୂଦନ ଭାଇ ଭଉଣୀ ଆସିଛନ୍ତି, ଜ୍ୱରରେ ପଡିଲେ, ଜ୍ୱରରେ ପଡି ଆଉ ଦେଖା ନାହିଁ, ସାକ୍ଷାତ ନାହିଁ, ଘରକୁ ନୂଆ ବହୁଟିଏ ଆସିଛି, ତା ସହିତ ସାକ୍ଷାତ କରିବାର ମଧ୍ୟ ସମୟ ନାହିଁ, କହିକିରି ମଧ୍ୟ ଆସିବାର ନାହିଁ, କିନ୍ତୁ ମାଙ୍କର ତ ମନ ବୁଝିଲି ନା, ସିଏ ତାଙ୍କୁ ଦେଖିବା ପାଇଁ ଜନେ ଜେନ ତେନ ପ୍ରକାରଣ ତାଙ୍କୁ ମୋହିତ କରି ନବା, ମୋହଚୂର୍ଣ୍ଣ ପ୍ରୟୋଗ କରିବେ। ସିଏ ମହାସାନ୍ତାଣୀ ମହାପ୍ରଭୁଙ୍କ ନିକଟରେ ଏପରି ମୋହଚୂର୍ଣ୍ଣ ପ୍ରୟୋଗ କରିବେ, ଆଉ କାଳିଆ ଶାନ୍ତ ରହିପାରିବ ନାହିଁ। ସେଇଥିପାଇଁ ତାଙ୍କର ଶିଶୁଡା କହୁଛନ୍ତି, ମୁଁ ଘଷାଘଷି ହେଇଥିଲି ବୋଲି ବନକ ଲାଗି ହେଲି, ତାଙ୍କ ସାନ୍ତାଣୀ ଆସିବେ ତ, ତେଣୁ ତାଙ୍କୁ ଦେଖିବେ, ତାଙ୍କର ସ୍ୱାମୀଙ୍କୁ ଦେଖିବେ, କହିବେ ଆରେ ଇ କି ଅଦ୍ଭୁତ ଭୂତ, ଇଏ ଆପଣ କଳ୍ପନା କରିପାରିବେ ନାହିଁ, ଅବର୍ଣ୍ଣନୀୟ ଅବଶ୍ୟ ସତେ କି ଅପେକ୍ଷା କରି ରହିଛନ୍ତି, ତାଙ୍କର ସେ ଅପୂର୍ବ ନେତ୍ର ବୁଲୁଛି, କାଳେ କେତେବେଳେ ମୋ ସାନ୍ତାଣୀ ପଳି ଯାଇଲେ କି। ଏବଂ ମା ସାନ୍ତାଣୀ ମଧ୍ୟ ସେଠି ମହାନନ୍ଦରେ ବସିଛନ୍ତି, ଲୁଚି ଲୁଚି ଆସିବେ କିପରି ତାଙ୍କ ସହିତ, ଯେତେବେଳେ ମୋହଚୂର୍ଣ୍ଣ ପ୍ରୟୋଗ କରିବେ ସେତେବେଳେ ଆଉ ରହିପାରିବେ ନାହିଁ। ସେ ଅଧର ଚୁମ୍ବିତ ପବିତ୍ର ଆଜ୍ଞା ମାଳକୁ ସେ ମାଙ୍କୁ ପ୍ରଦାନ କରିବେ। ଏପରି କଥା ଅଛି, ଆପଣ ଜାଣନ୍ତୁ, ସେ ମା ଯେତେବେଳେ ଆସିବେ ସେତେବେଳେ ଜଗନ୍ନାଥଙ୍କର ପଟର ଯୋଉ ଆଡ଼ପ ମଣ୍ଡପର ଦୁଇଟି ଦ୍ୱାର ଅଛି, ମାନେ ଭିତର ଦ୍ୱାର, ଗର୍ଭଗୃହ ଦ୍ୱାର, ଜଗନ୍ନାଥଙ୍କର ପଟର ଦ୍ୱାରଟି ବନ୍ଦ ହେଇଯିବ। ସେ ଜଗନ୍ନାଥଙ୍କ ସହିତ ସାକ୍ଷାତ କରିବେନି, ସେ ବଡ ଠାକୁରଙ୍କୁ ମୁହଁକୁ ଚାହିଁ ତାଙ୍କର ସମସ୍ତ କଥା ନିବେଦନ ଦେଖନ୍ତୁ, ଦୁଃଖ ଅଳି, ଇଏ ହଉଛି ବାସ୍ତବିକ ଲୀଳା। ଇଏ

ଭାରତବର୍ଷର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦ ଭଗତ ସିଂଙ୍କର ପଟ୍ଟଶିଷ୍ୟ ବଟୁକେଶ୍ୱର ଦତ୍ତ ଆଜିର ଦିନରେ ଅର୍ଥାତ୍ ଜୁଲାଇ 20 1965 ପରଲୋକ ଗମନ କରିଥିଲେ। ସଶସ୍ତ ବିପ୍ଳବ ମାଧ୍ୟମରେ ଦୁର୍ଦ୍ଦଶ ଇଂରେଜ ଶାସନକୁ ପରାଜିତ କରିବା ପାଇଁ ବଟୁକେଶ୍ୱର ବର୍ଷ ବର୍ଷ ଧରି ଯେ କେବଳ କାରାବରଣ କରିଥିଲେ ତା ନୁହେଁ, ଜେଲ୍ରୁ ଆସି ନିଜ ପରିବାରକୁ ତୁଚ୍ଛ କରି ପୁଣି ସ୍ୱାଧୀନତା ସଂଗ୍ରାମରେ ଛାସ ଦେଉଥିଲେ। ଏକମାତ୍ର ଲକ୍ଷ୍ୟ ଥିଲା ଭାରତ ମାତାକୁ ପରାଧୀନତାର ଶୃଙ୍ଖଳରୁ ରକ୍ଷା କରିବା। ବଟୁକେଶ୍ୱର 1910 ନଭେମ୍ବର 18 ଦିନ ଏବେର ପଶ୍ଚିମବଙ୍ଗର ପୂର୍ବ ମିଦିନାପୁର ଜିଲ୍ଲାର ଖଣ୍ଡାଘୋଷ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ସମୟରେ ବଟୁକେଶ୍ୱର ଗ୍ରାଜୁଏସନ୍ ବା ସ୍ନାତକ ପରୀକ୍ଷାରେ ପାସ୍ କରିବା ପରେ 1924 ଚନ୍ଦ୍ରଶେଖର ଆଜାଦ ବା ଭଗତ ସିଂଙ୍କ ସଂସ୍ପର୍ଶରେ ଆସିଥିଲେ। ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ପାର୍ଟିରେ ଯୋଗଦେଇ ବୋମା ତିଆରିର ପ୍ରସ୍ତୁତି ସେ ଶିଖିଥିଲେ। ଚନ୍ଦ୍ରଶେଖର ଆଜାଦ, ସୁଖଦେବ ଓ ବଟୁକେଶ୍ୱର ମିଶି କେନ୍ଦ୍ରୀୟ ଆସେମ୍ବିରେ ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥାଇ ବ୍ରିଟିଶ ସରକାରଙ୍କର ଅଧିକାରୀଙ୍କ ଉପରକୁ ବୋମା ପକାଇଥିଲେ। ଏହି ଅପରାଧରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ପାଇଁ ରାୟ ଦିଆଯାଇ ଆଣ୍ଡାମାନ ନିକୋବରକୁ ପଠାଇ ଦିଆଯାଇଥିଲା। ଜେଲ୍ରେ ତାଙ୍କୁ ଯକ୍ଷ୍ମା ରୋଗ ହେବାରୁ ଏବଂ ତାଙ୍କର ଅପିଲ ମଞ୍ଜୁର ହେବାରୁ ସେ ମୁକ୍ତି ପାଇବା ସହ ପରେ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇଥିଲେ। 1965 ଜୁଲାଇ 20 ତାଙ୍କର ପରଲୋକ ହୋଇଥିଲା। ଏହି ମହାନ ଭାରତୀୟଙ୍କ ପାଇଁ ଆଜି ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି।

0: ଶ୍ରୋତାବନ୍ଧୁ, ଆଜି ପାଳିତ ହେଉଛି ଆନ୍ତର୍ଜାତୀୟ ଚନ୍ଦ୍ରାୟନ ଦିବସ ବା ଇଣ୍ଟରନ୍ୟାସନାଲ ମୁନ୍ ଡେ। 1969 ମସିହାର ଆଜିର ଦିନରେ ମାନବ ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ପାଦ ଦେଇଥିଲା। ସେହି ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଇଣ୍ଟରନ୍ୟାସନାଲ ମୁନ୍ ଡେ। 1927 ମସିହା ଆଜିର ଦିନରେ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ରାଜେନ୍ଦ୍ର କୁମାର ଟୁଲି ଜନ୍ମଗ୍ରହଣ କରିଥିଲେ। ଅନେକ ବଲିଉଡ୍ ଚଳଚ୍ଚିତ୍ରରେ ଅଭିନୟ କରିଥିବା ରାଜେନ୍ଦ୍ର କୁମାର ଜୁବିଲି କୁମାର ନାମରେ ବେଶ୍ ପରିଚିତ। 1950 ମସିହାରେ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିବା ରାଜେନ୍ଦ୍ର କୁମାର।
1: ଶେଷ ହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର, ଆକାଶବାଣୀ କେନ୍ଦୁଝର। ସମୟ ସକାଳ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ବିରହ ବିଧୁରା ଲକ୍ଷ୍ମୀ ଠାକୁରାଣୀ ଅପେକ୍ଷାରେ ରହିଛନ୍ତି ଜଗନ୍ନାଥଙ୍କ ଶ୍ରୀମନ୍ଦିର ବାହୁଡ଼ାକୁ। ବେଳ ଗଡ଼ୁଛି ଯେ ଗଡ଼ୁଛି, କିନ୍ତୁ ତାଙ୍କର ଦେଖା ନାହିଁ। ବିରହ ବେଦନା ଅସହ୍ୟ ହେବାରୁ ମା ନିଜ ବ୍ୟଥା ବର୍ଣ୍ଣନା କଲେ ଭଗିନୀ ସ୍ୱରୂପା ମା ବିମଳାଙ୍କ ଆଗରେ। ବିରହର ପ୍ରତିକାରର ପରାମର୍ଶ ବି ଲୋଡ଼ିଲେ। ସେଇଠୁ ମା ବିମଳା ସାନ୍ତ୍ୱନା ଦେଲେ ଆଉ ବୁଝେଇ କହିଲେ, ସ୍ୱାମୀ ଯେବେ ବିବେକଶୂନ୍ୟ ହୋଇଯାଆନ୍ତି, ଅକରଣୀୟକୁ କରଣୀୟ ବୋଲି କରନ୍ତି, ତେବେ ତାଙ୍କୁ ଉଚ୍ଚାଟିତ କରିବାକୁ ପଡ଼େ। ସେଇଠୁ ତନ୍ତ୍ରମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ ମା ବିମଳା ମୋହଚୂର୍ଣ୍ଣ ଦିଅନ୍ତି ଲକ୍ଷ୍ମୀ ଠାକୁରାଣୀଙ୍କୁ। ପରାମର୍ଶ ଦିଅନ୍ତି, ସେ ଚୂର୍ଣ୍ଣକୁ ନେଇ ଠାକୁରଙ୍କ ଉପରେ ପକାଇଦେଲେ ଠାକୁରେ ମନକୁ ଫେରିଆସିବେ। ଯାହାଙ୍କ ମାୟା ବ୍ରହ୍ମା ଶିବଙ୍କୁ ଅଗୋଚର, ଯିଏ ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ମୋହାଚ୍ଛନ୍ନ କରି ରଖିଛନ୍ତି, ତାଙ୍କ ପାଇଁ ପୁଣି ମୋହଚୂର୍ଣ୍ଣର ଆବଶ୍ୟକତା ପଡ଼ୁଛି ଦେଖନ୍ତୁ। ହଉ, ମା ଲକ୍ଷ୍ମୀ ସଜ ହେଲେ ଯିବେ ଗୁଣ୍ଡିଚା ମନ୍ଦିର ବୁଲି, ପ୍ରାଣପ୍ରିୟ ଠାକୁରଙ୍କୁ ଟିକେ ଆଖି ପୂରେଇ ଦେଖିବେ। ନୂଆ ବୋହୁଟେ, ତେଣୁ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରନ୍ତି, ବନକ ଲାଗି କରନ୍ତି, ପାଟ ଶାଢ଼ୀ ପିନ୍ଧେଇ ଅଳଙ୍କାରରେ ସଜାନ୍ତି ମାଙ୍କୁ। କାଳେ ମାଙ୍କ ଅପୂର୍ବ ବେଶ ଦେଖି ଠାକୁରେ ସଳ ବାହୁଡ଼ି ଆସିବେ। ସେପଟେ ମାଙ୍କ ଆସିବା କଥା ତ ଠାକୁରେ ଆଗରୁ ଜାଣିଥାନ୍ତି, ତେଣୁ ସେ ବି ପୂର୍ବ ରାତିରେ ବନକ ଲାଗି ହେଇ ସୁନ୍ଦର ବେଶରେ ସଜ୍ଜିତ ହୋଇଥାନ୍ତି। ଆଜି ପରା ହେରା ପଞ୍ଚମୀ, ହେରା ଅର୍ଥାତ୍ ଦେଖିବା। ଜଗନ୍ନାଥ ଦେଖିବେ ପ୍ରାଣପ୍ରିୟା ପତ୍ନୀ କମଳିନୀଙ୍କୁ, ଆଉ ମା କମଳା ଦେଖିବେ ପ୍ରାଣପ୍ରିୟ ଠାକୁର ଶ୍ରୀଜଗନ୍ନାଥଙ୍କୁ।

ହଁ ବନ୍ଧୁ, ଆଜି ହେରା ପଞ୍ଚମୀ। ଲକ୍ଷ୍ମୀ ସାଆନ୍ତାଣୀଙ୍କ ବିଚ୍ଛେଦ ବେଦନା ଆଉ ମାନ ଅଭିମାନର ଦିନ। ଗୁଣ୍ଡିଚା ମନ୍ଦିରରେ ଅଳ୍ପ ସମୟର ସାକ୍ଷାତ ଲକ୍ଷ୍ମୀ ନାରାୟଣଙ୍କର, ସେ ପୁଣି ଦେଢ଼ସୁରଙ୍କ ଉପସ୍ଥିତିରେ। ମନ ଖୋଲି ଟିକେ କଥା ହେଇ ହୁଏନି କି ଠାକୁରଙ୍କୁ ଆଖି ପୂରେଇ ଦେଖିପାରନ୍ତିନି ମା। ମଉକା ଦେଖି ମା ବିମଳା ଦେଇଥିବା ମୋହଚୂର୍ଣ୍ଣ ଟିକେ ଫିଙ୍ଗି ଦିଅନ୍ତି। ଶୀଘ୍ର ବାହୁଡ଼ିବାର ଇସାରା ଦେଇ ଆଜ୍ଞାମାଳ ଦେଇ ପଠାଇ ଦିଅନ୍ତି ଜଗନ୍ନାଥ। ମା ଆମର ଭୁଲି ଯାଆନ୍ତି ସବୁ ରାଗରୁଷା, ଅନୁତାପ କରନ୍ତି ରାଗରେ ରଥକାଠ ଭାଙ୍ଗିଥିବାରୁ। ଭାବନ୍ତି, ସ୍ୱାମୀ ଟିକିଏ ବୁଲି ଯାଇଥିଲେ ତ, କାହିଁକି ରଥଟାକୁ ଭାଙ୍ଗିଲି। ଆଉ ଚୁପଚାପ ନାକଚଣା ବାଟ ଦେଇ ହେରା ଗୋହିରି ସାହିପଟ ଦେଇ ଚାଲିଆସନ୍ତି ଶ୍ରୀମନ୍ଦିରକୁ, ଆଉ ଜଗନ୍ନାଥଙ୍କ ଅପେକ୍ଷାରେ ରହନ୍ତି। ସେପଟେ ମୋହଚୂର୍ଣ୍ଣ ପ୍ରଭାବରେ ମୋହଗ୍ରସ୍ତ ହୋଇ ପ୍ରଭୁ ନିର୍ଦ୍ଦେଶ ଦିଅନ୍ତି ରଥକୁ ଦକ୍ଷିଣ ମୋଡ଼ କରିବାକୁ, ଅର୍ଥାତ୍ ରଥକୁ ଶ୍ରୀମନ୍ଦିର ଆଡ଼କୁ ନେବାକୁ ପ୍ରସ୍ତୁତ କରି ରଖିବାକୁ। ଏହା ହିଁ ହେରା ପଞ୍ଚମୀର କଥାବସ୍ତୁ। ତେବେ ଏ ଉତ୍ସବ ପଛରେ ଧାର୍ମିକ ଭାବନା ଯାହା ଥାଉ ନା କାହିଁକି, ସାମାଜିକ ଭାବ କିନ୍ତୁ ଏଥିରେ ନିବିଡ଼ ଭାବରେ ରହିଛି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଏମିତି ମନ ଫଟାଫଟି ହୁଏ, ରାଗ ଅଭିମାନ ହୁଏ। ସ୍ତ୍ରୀକୁ ସାଥିରେ ନ ନେଇ ସ୍ୱାମୀ ଯଦି ଯାତ୍ରା କରେ, ଝଗଡ଼ା ହେବା ସ୍ୱାଭାବିକ। ପୁଣି ସ୍ୱାମୀ ସ୍ତ୍ରୀ ମଧ୍ୟରେ ମିଳନ ହେବା ମଧ୍ୟ ସ୍ୱାଭାବିକ। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅନାବିଳ ପ୍ରେମର ଭିନ୍ନ ଗୋଟିଏ ପରିପ୍ରକାଶ ହେବା ସହିତ ଗୃହସ୍ଥ ଧର୍ମର ଗୋଟିଏ ଶିକ୍ଷଣୀୟ ଚଳଣୀର ବାର୍ତ୍ତା ନେଇ ଆସେ ହେରା ପଞ୍ଚମୀ। ସ୍ୱାମୀ ଟିକିଏ କଷ୍ଟ ଦେଲେ ରାଗିଯାଇ ରାଗ ଶୁଝେଇବା ପାଇଁ କଳି କରେ ସ୍ତ୍ରୀ। ଓଡ଼ିଆ ଘରର କଥା ଇଏ, ଯେତେ ରାଗରୁଷା ମାନ ଅଭିମାନ ଥିଲେ ବି ସ୍ୱାମୀ ସ୍ତ୍ରୀଙ୍କ ଅନାବିଳ ପ୍ରେମ ସହଜରେ ସବୁକୁ ଧୋଇ ଦେଇପାରେ। ପୁଣି ଦୁହେଁ ଏକାଠି ଚଳନ୍ତି, ସଂକଳ୍ପ ନିଅନ୍ତି ସବୁ ପରିସ୍ଥିତିରେ ଦୁହେଁ ସାଥିରେ ରହିବେ। ଏହା ହିଁ ଜଗନ୍ନାଥ ସଂସ୍କୃତି। ଜୟ ଜଗନ୍ନାଥ।

ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି ଆକାଶବାଣୀ କେନ୍ଦୁଝର। ସମୟ ଦିନ 10:30। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର 1331 ଅଧ୍ୟାୟ।

0: ଲୋକସଙ୍ଗୀତରେ ପ୍ରଚାର କଲୁ ନାଗେଶ୍ୱରୀ ବାଦ୍ୟ, ପରିବେଷଣ କରିଥିଲେ ନାରାୟଣ ନାୟକ ଏବଂ ସାଥୀ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 101 MHz FM ବ୍ୟାଣ୍ଡ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ମହିଳାମାନଙ୍କ ପାଇଁ ବସୁନ୍ଧରା। ତା ପୂର୍ବରୁ କିଛି ବିଜ୍ଞାପନ ବିରତି।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
3: ଅପା, ଦେଖ,
4: ହାପି ବର୍ଥଡେ ଭାଇ।
3: ଦେଖ, ବାଃ, ମୋର ଫେଭରେଟ୍ କଲର୍।
4: ସବୁବେଳେ ସପିଂ।
3: I know ma, kharcho karibaro boyos eita, right?
5: Saving karibaro bi boyos eita।
6: I know bapa, save karo, uchit jagare nibesh karo, muladhana upare sudha milibo, jahaku puni thare binijog kale sudha mili chalithibo।
7: I know na।
6: RBI kahe
8: karo sathik arambha huwa financially smart।
9: ek prakar se PM jay ab garibon ki jay ban gayi hai।

ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନାରେ ମୁଁ ଜ୍ୟୋତିରାଣୀ ପଣ୍ଡା। ଭଉଣୀ, ଆଜି ହେଉଛି ପବିତ୍ର ହେରା ପଞ୍ଚମୀ, ରଥଯାତ୍ରାର ଏକ ମୁଖ୍ୟ ଆକର୍ଷଣ, ଯାହାକି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ପଡ଼ିଥାଏ। ପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା ଘରକୁ ଯାଇଥାନ୍ତି। ତେଣୁ ମା ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ କ୍ରୋଧ ପ୍ରକାଶ କରି ରଥ ଭାଙ୍ଗିବାକୁ ଆଜିର ଦିନରେ ଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି। ବିଶ୍ୱାସ ରହିଛି ଯେ ମହାପ୍ରଭୁ ଜଗନ୍ନାଥ ବଡ଼ଦେଉଳରୁ ଆସିବା ବେଳେ ମା ଲକ୍ଷ୍ମୀଙ୍କୁ କଥା ଦେଇ ଆସିଥାନ୍ତି ଯେ ଗତକାଲି ଅର୍ଥାତ୍ ଚତୁର୍ଥୀ ଦିନ ଫେରିବେ ବୋଲି। ମାତ୍ର ସେ ନ ଫେରିବାରୁ ମା ତାଙ୍କୁ ଖୋଜିବାକୁ ବାହାରନ୍ତି। ଓଡ଼ିଆ ଭାଷାରେ ଯଦି ଆମେ ହେରା ଶବ୍ଦର ଅର୍ଥ କହିବା, ସେଇଟି ହେଉଛି ଦର୍ଶନ କରିବା ବା ଖୋଜିବା। ଅର୍ଥାତ୍ ମା ଲକ୍ଷ୍ମୀ ଜଗନ୍ନାଥଙ୍କୁ ଖୋଜିବାକୁ ଯାଉଥିବାରୁ ଏଇଟିକୁ ହେରା ପଞ୍ଚମୀ ବୋଲି କହନ୍ତି।

ଭଉଣୀ, ଆମେ ପିଲାଦିନେ ଯାହାକୁ ଦେଖି ଭାତ ଖାଉଥିଲେ ଆଉ ଜେଜେମା ପାଖରୁ ଗପ ଶୁଣି ଶୋଇ ପଡ଼ୁଥିଲେ। ହଁ, ଆଜି ହେଉଛି ସେଇ ଚନ୍ଦ୍ରର ଦିନ, ଅର୍ଥାତ୍ ଆଜି ଜୁଲାଇ ମାସର 20 ତାରିଖ ଆମେ ପାଳନ କରୁଛନ୍ତି ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ। ଆଜିର ଦିନ ଇତିହାସର ସେଇ ସୁବର୍ଣ୍ଣ ଦିନକୁ ମନେ ପକାଏ, ଅର୍ଥାତ୍ 1969 ନିଲ୍ ଆର୍ମଷ୍ଟ୍ରଙ୍ଗ ପ୍ରଥମ ଥର ପାଇଁ ପୃଥିବୀର ମାଟି ଛାଡ଼ି ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ। ନିଲ୍ ଆର୍ମଷ୍ଟ୍ରଙ୍ଗ ଆପୋଲୋ 11 ଅଭିଯାନରେ ଯାଇ ଚନ୍ଦ୍ରମାଟିରେ ପାଦ ଥାପି କହିଥିଲେ, ଏଇଟି ମଣିଷର ଗୋଟିଏ ସାଧାରଣ ପାଦ ନୁହେଁ, ବରଂ ଏଇଟି ମାନବ ଜାତି ପାଇଁ ଏକ ବିରାଟ ସଫଳତା। ସେହି ମୁହୂର୍ତ୍ତକୁ ସ୍ମରଣ କରି ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଆଜିର ଦିନକୁ, ଅର୍ଥାତ୍ ଜୁଲାଇ ମାସର 20 ତାରିଖକୁ ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ ଭାବରେ ପାଳନ କରାଯାଉଛି। ଜାତିସଂଘ ପକ୍ଷରୁ 2021 ଏହାକୁ ଅନୁମୋଦନ କରାଯାଇଥିଲା। ତେବେ ବିଶ୍ୱସ୍ତରରେ ମହାକାଶ ଗବେଷଣା ଏବଂ ଶାନ୍ତିପୂର୍ଣ୍ଣ ସହଯୋଗ ବୃଦ୍ଧି କରିବା ହେଉଛି ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଆଜିର ଏହି ବିଶେଷ ଦିନରେ ଆସନ୍ତୁ ଆମେ ଆଗାମୀ ପିଢ଼ିକୁ ବିଜ୍ଞାନ, ମହାକାଶ ଗବେଷଣା ଏବଂ ନୂଆ ନୂଆ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରିବା। ତେବେ ଶ୍ରୋତା ଭଉଣୀ, ଏଇଟି ହେଉଛି ମଣିଷର ଅସୀମ ସାହସ, କଳ୍ପନା ଆଉ ବିଜ୍ଞାନର ବିଜୟ ଉତ୍ସବ। ଆଜି ଆମ ଭାରତ ମଧ୍ୟ ଚନ୍ଦ୍ରଯାନ ମାଧ୍ୟମରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ବିଶ୍ୱରେ ଇତିହାସ ରଚିଛି। ଆମର ସେହି ପ୍ରିୟ ଜହ୍ନମାମୁଁ ଆଉ ଦୂରର ଜହ୍ନମାମୁଁ ହେଇ ରହିନି, ବରଂ ଆମ ଗବେଷଣାର ସବୁଠାରୁ ବଡ଼ କେନ୍ଦ୍ର ପାଲଟିଛି। ଭଉଣୀ, ସାରା ଦୁନିଆକୁ ଚେସ୍ ଖେଳ ଶିଖିଥିବା ଦେଶ ହେଉଛି ଆମ ପ୍ରିୟ ଭାରତବର୍ଷ, ଯେଉଁଠି ରାଜା, ଗଜ, ଅଶ୍ୱ ଆଉ ପଦାତିକ ସୈନ୍ୟଙ୍କୁ ନେଇ ବୁଦ୍ଧିର ଯୁଦ୍ଧ ଖେଳ ହେଉଥିଲା। ଆଜି ଆମ ଭାରତ ଚେସ୍ ଦୁନିଆରେ ରାଜ କରୁଛି। ବିଶ୍ୱନାଥ ଆନନ୍ଦଙ୍କ ଠାରୁ ଆରମ୍ଭ କରି ଆଜିର ଯୁବ ଗ୍ରାଣ୍ଡମାଷ୍ଟର ଡି ଗୁକେଶ, ଆର୍ ପ୍ରଜ୍ଞାନନ୍ଦା ଆଉ ଆମ ଓଡ଼ିଶାର ପଦ୍ମିନୀ ରାଉତଙ୍କ ଭଳି ଖେଳାଳିମାନେ ବିଶ୍ୱ ଦରବାରରେ ଆମ ତ୍ରିରଙ୍ଗାର ଗୌରବକୁ ବଢ଼ାଇଛନ୍ତି। ତେବେ ଚେସ୍ କେବଳ ଏକ ଖେଳ ନୁହେଁ, ଏଇଟି ହେଉଛି ଧୈର୍ଯ୍ୟ, ଏକାଗ୍ରତା ଆଉ ଦୂରଦୃଷ୍ଟିର ସବୁଠାରୁ ବଡ଼ ପାଠଶାଳା। ଆମ ଜୀବନରେ ଯେତେ ସମସ୍ୟା ଆସିଲେ ବି ଆମେ କେବେ ଡରିଯିବାନି। ଯଦି ଆମର ସଠିକ୍ ପ୍ଲାନିଂ ଥିବ, ତେବେ ଶେଷରେ ଆମେ ଚେକ୍ମେଟ୍ ଦେଇପାରିବା ବା ବିଜୟ ହୋଇପାରିବା। ଏତେ କଥା କହିବାର ଉଦ୍ଦେଶ୍ୟ ହେଉଛି ଆଜି ଜୁଲାଇ ମାସର 20 ତାରିଖ ଆମେ ଆଜି ଆଉ ଏକ ବିଶେଷ ଦିନ ପାଳନ କରୁଛନ୍ତି, ଆଉ ସେଇଟି ହେଉଛି ବିଶ୍ୱ ଚେସ୍ ଦିବସ ବା ବିଶ୍ୱ ଚତୁରଙ୍ଗ ଦିବସ। 1924 ଆଜିର ଦିନରେ ଆନ୍ତର୍ଜାତୀୟ ଚେସ୍ ମହାସଂଘ ପ୍ରତିଷ୍ଠା ହୋଇଥିଲା, ଆଉ ସେଇଦିନଠାରୁ ଏହି ଦିନଟିକୁ ବେଶ ଉତ୍ସାହର ସହ ଆମେ ପାଳନ କରୁଛନ୍ତି। ତେବେ ଆଜିର ଏହି ବିଶେଷ ଦିନରେ ନିଜ ମୋବାଇଲ ଠାରୁ ଟିକେ ଆମେ ଦୂରେଇ ରହିବା, ଆଉ ଆମ ପିଲାମାନଙ୍କ ସହ ଆମେ ଚେସ୍ ଖେଳିବା ପାଇଁ ସମୟ ଦେବା।

ଭଉଣୀ, ପ୍ରକୃତିର କୋଳରେ ହିଁ ଜୀବନର ସ୍ପନ୍ଦନ, ତାକୁ ସୁରକ୍ଷିତ ରଖିବା ପାଇଁ ଆମେ ସଭିଏଁ ସଂକଳ୍ପ ନେବା। ପ୍ରକୃତିର ସଂରକ୍ଷଣ ଯେ କେବଳ ସରକାରୀ ନିୟମରେ ସୀମିତ ରହିବ ତା ନୁହେଁ, ବରଂ ଏଇଟି ଆମ ଆତ୍ମାର କର୍ତ୍ତବ୍ୟ। ପ୍ରକୃତି ସୁରକ୍ଷିତ ରହିଲେ ହିଁ ଆମ ସଂସ୍କୃତି, ଆମ ସାହିତ୍ୟ, ଆମ ସଭ୍ୟତା ବଞ୍ଚିପାରିବ। ହେଲେ ଆଜି ସମସ୍ତେ ଆଧୁନିକତାର ଅନ୍ଧଦୌଡ଼ରେ ଗଢ଼ି ଚାଲିଛି କଂକ୍ରିଟ୍ ସହର, ଆଉ ଦିନକୁ ଦିନ ହଜିଯାଉଛି ସବୁଜ ପନାନି, ଜଙ୍ଗଲ ଶୁଖିଯାଉ।

0: ହେଉଛି, ନଦୀର ନୀଳ ଜଳ ଧୂସର ପାଲଟି ଯାଉଛି, ଆଉ ପକ୍ଷୀଙ୍କର ସେଇ ମଧୁର ସଙ୍ଗୀତ ଆଜି କଂକ୍ରିଟର କୋଳାହଳ ଭିତରେ କେଉଁଠି କେମିତି ହଜିଯାଇଛି। କବିଙ୍କ ଭାଷାରେ କହିଲେ, କାଟି ଚାଲିଛୁ ତୁ ସବୁଜ ଜଙ୍ଗଲ, ଗଢ଼ିବାକୁ ଅଟ୍ଟାଳିକା, ଭୁଲି ଯାଉଛୁ ରେ ମାନବ, ପ୍ରକୃତି ବିନା ତୁ ଏକା। ହଁ ଭଉଣୀ, ଆଜି ଏହି ପରିପ୍ରେକ୍ଷୀରେ ରହିଛି ଆଲୋଚନା, ପ୍ରକୃତି ଈଶ୍ୱରଙ୍କ ସୃଷ୍ଟିର ଅମୂଲ୍ୟ ବରଦାନ। ଏ ସମ୍ପର୍କରେ ଆମ ସହିତ ଆଲୋଚନା କରିବା ପାଇଁ କାର୍ଯ୍ୟକ୍ରମରେ ଆଜି ଉପସ୍ଥିତ ଅଛନ୍ତି ସଂଯୁକ୍ତା ଦାସ ଭଉଣୀ। ତେବେ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇବା। ଆଜ୍ଞା ନମସ୍କାର।
1: ନମସ୍କାର ମ୍ୟାଡମ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ।
1: ଆଜିର ବିଷୟ ରହିଛି
0: ପ୍ରକୃତି ଈଶ୍ୱରଙ୍କ ସୃଷ୍ଟିର ଅମୂଲ୍ୟ ବରଦାନ। ତେବେ ଏଇଠି କାହିଁକି?
2: ଦେଖନ୍ତୁ ମ୍ୟାଡମ, ମୁଁ ଆଜି ଏ ବିଷୟରେ କିଛି କହିବା ପାଇଁ ଚାହୁଁଛି। ମହାନ ସ୍ରଷ୍ଟାଙ୍କର ଅନୁପମ ସୃଷ୍ଟି ଆମ ଚାରିପାଖରେ ଥିବା ସମସ୍ତ ଜୀବନ୍ତ ଏବଂ ନିର୍ଜୀବ ବସ୍ତୁ, ଏସବୁ ଜିନିଷର ଏକ ସୁନ୍ଦର ସମାରୋହ ହେଉଛି ଆମର ପ୍ରକୃତି। ପ୍ରକୃତି କେବଳ ସୌନ୍ଦର୍ଯ୍ୟମୟ ନୁହେଁ, ବରଂ ମାନବ ଜାତିର ପ୍ରାଣ କେନ୍ଦ୍ର। ଏହା ବିନା ମାନବ ଜୀବନର କଳ୍ପନା ମଧ୍ୟ କରାଯାଇପାରିବ ନାହିଁ, କାରଣ ମାନବ ବଞ୍ଚିବା ପାଇଁ ଯାହା କିଛି ମୌଳିକ ଆବଶ୍ୟକତା ରହିଛି ତାହା ଆମେ ପ୍ରକୃତିକୁ ପାଇଥାନ୍ତି। ଏହାର ମୂଲ୍ୟ ନିର୍ଦ୍ଧାରଣ କରିବା ଅସମ୍ଭବ, ତେଣୁ ଏହା ଆମ ପାଇଁ ଏକ ଅମୂଲ୍ୟ ବରଦାନ।
1: ଆପଣ ତ ସୁନ୍ଦର ଭାବେ ପ୍ରକୃତିର ସଂଜ୍ଞା କହିଲେ, ତେବେ ଆମ ଜୀବନରେ ପ୍ରକୃତିର କ'ଣ ଅବଦାନ ରହିଛି?
2: ପ୍ରକୃତିର ଅବଦାନ ଆମ ଜୀବନ ପାଇଁ ଅତୁଳନୀୟ। ମାଟି, ପାଣି, ପବନ, ଯାହା ପ୍ରକୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଯାହା ଜୀବନ ଧାରଣ ପାଇଁ ମୌଳିକ ଆବଶ୍ୟକ ଓ ଜୀବନର ପ୍ରାଣ କେନ୍ଦ୍ର, ତାହା ଆମେ ପ୍ରକୃତିଠାରୁ ପାଇଥାଉ। ଶ୍ୱାସକ୍ରିୟା ପାଇଁ ଗଛଲତା ଆମକୁ ଶୁଦ୍ଧ ବାୟୁ ପ୍ରଦାନ କରିଥିବା ସହିତ ବର୍ଷା ହେବାର ମଧ୍ୟ ମୁଖ୍ୟ କାରଣ। ଗଛଲତା, ଜଙ୍ଗଲ ପରିବେଶ ମଣିଷ ପାଇଁ ଯେପରି ଆବଶ୍ୟକ, ବନ୍ୟଜନ୍ତୁଙ୍କର ଜୀବନ ସୁରକ୍ଷା ପାଇଁ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ପ୍ରକୃତି ଏକ ଅଦ୍ଭୁତ ଆରୋଗ୍ୟକାରୀ ଶକ୍ତି ରହିଛି। ପ୍ରାକୃତିକ ପରିବେଶରେ ଆମେ ଯଦି କିଛି ସମୟ ବିତାଇବା, ତାହାଦ୍ୱାରା ଆମର ସମସ୍ତ ପ୍ରକାର ମାନସିକ ଚାପ ଓ ଅବସାଦ ଦୂର ହୋଇଯିବ। ପ୍ରାକୃତିକ ସୌନ୍ଦର୍ଯ୍ୟ ଆମ ମସ୍ତିଷ୍କକୁ ଶାନ୍ତ ଏବଂ ସକାରାତ୍ମକ ଶକ୍ତି ପ୍ରଦାନ କରିପାରିବ, ତେଣୁ ଆମ ଜୀବନରେ ପ୍ରକୃତିର ଅବଦାନ ଅତୁଳନୀୟ।
1: ବହୁତ ବଢ଼ିଆ କଥା କହିଲେ। ଆମ ସମସ୍ତଙ୍କ ଜୀବନରେ ପ୍ରକୃତିର ବିଶେଷ ଭୂମିକା ରହିଛି, ତେଣୁ ଆମେ ସମସ୍ତେ ପ୍ରକୃତିକୁ ସୁରକ୍ଷା ଦେବା। ତେବେ ଟିକେ ଏଇଠି କହିବେ କି, ଯେଉଁ ଆମର ପ୍ରକୃତିର ସନ୍ତୁଳନ ଦିନକୁ ଦିନ ବିଗିଡ଼ି ଚାଲିଛି, ୟା ଦ୍ୱାରା ଆମର ଅନେକ ସମସ୍ୟା ମଧ୍ୟ ହେଉଛି, ତେବେ ଆପଣଙ୍କ ଦୃଷ୍ଟିରେ ଏଇ ଯେଉଁ ପ୍ରକୃତିର ସନ୍ତୁଳନ ବିଗିଡ଼ି ଗଲେ କ'ଣ କ'ଣ ସବୁ ସମସ୍ୟା ଆମକୁ ଦେଖାଯାଇପାରେ?
2: ଦେଖନ୍ତୁ, ମଣିଷ ନିଜର ସ୍ୱାର୍ଥ ପାଇଁ ପ୍ରକୃତିକୁ ନଷ୍ଟ କରି ଚାଲିଛି, ସେ ପରିବେଶକୁ ପ୍ରଦୂଷଣ କରିଚାଲିଛି। ଜଙ୍ଗଲ କାଟିବା ଦ୍ୱାରା ଆମ ପ୍ରକୃତିର ସନ୍ତୁଳନ ବିଗିଡ଼ି ଚାଲିଛି। ଜଳବାୟୁର ମଧ୍ୟ ପରିବର୍ତ୍ତନ ହେଉଛି। ଯଦି ଦେଖିବା ଗ୍ରୀନ୍ ହାଉସ୍ ଗ୍ୟାସ୍, ତାହାର ମଧ୍ୟ ବୃଦ୍ଧି ଧୀରେ ଧୀରେ ହେଉଛି, ଯାହାଫଳରେ କି ପୃଥିବୀର ତାପମାତ୍ରା ବି ବଢ଼ି ଚାଲିଛି, ଯେଉଁଟାକି ଆମେ ଗ୍ଲୋବାଲ୍ ୱାର୍ମିଂ, ଯାହାଫଳରେ କି ପ୍ରାକୃତିକ ସନ୍ତୁଳନ ବିଗିଡ଼ି ଯିବାର ସମ୍ଭାବନା ରହୁଛି। ଆମର ଋତୁଚକ୍ରର ମଧ୍ୟ ଅନିୟମିତତା ଦେଖାଯାଉଛି। ଜୀବଜଗତର ଯେଉଁ ଖାଦ୍ୟ ଶୃଙ୍ଖଳ ରହିଛି ତାହା ମଧ୍ୟ ଭାଙ୍ଗି ଯାଉଛି। ଏସବୁ କାରଣ ବିଭିନ୍ନ ପ୍ରକାର ଭାଇରସର ସୃଷ୍ଟି ହେବା ଯୋଗୁଁ ବହୁ ପ୍ରକାର ମାରାତ୍ମକ ରୋଗ ମଧ୍ୟ ଦେଖାଯାଉଛି। ବର୍ଷା ଜଳର ଅନିୟମିତତା ଯୋଗୁଁ ଯେଉଁ ଭୂତଳ ଜଳର ସ୍ତର ଧୀରେ ଧୀରେ ସିଏ ବି ହ୍ରାସ ପାଉଛି, ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି, ଯାହାଫଳରେ କେବଳ ମଣିଷ ସମାଜ ନୁହେଁ ସମସ୍ତ ଜୀବ ସମାଜ ଏଥିରେ କ୍ଷତିଗ୍ରସ୍ତ ହେଉଛନ୍ତି।
1: ତେବେ ଆପଣ ଜଣେ ଗୃହିଣୀ ନା କର୍ମଜୀବୀ ମହିଳା?
2: ମୁଁ ଜଣେ କର୍ମଜୀବୀ ମହିଳା, ମୋର ପେସାରେ ମୁଁ ଜଣେ ଶିକ୍ଷୟିତ୍ରୀ, ପିଲାମାନଙ୍କୁ ପାଠ ପଢ଼ୁଛି।
1: ଆପଣ ତ ଜଣେ ଶିକ୍ଷୟିତ୍ରୀ, ତେବେ ଏଇଠି ଟିକେ କହିବେ କି, ଆମେ ଆମ ଯେଉଁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଦେଉଛନ୍ତି, ତେବେ ପ୍ରକୃତିର ସୁରକ୍ଷା ପାଇଁ ଆମେ କିପରି ଭାବରେ ଆମର ଯେଉଁ ଆଗାମୀ ଭବିଷ୍ୟତ ଯେଉଁ ମାନେ କି ଛାତ୍ରଛାତ୍ରୀ, ସେମାନଙ୍କୁ କେମିତି ଆମେ ନିୟୋଜିତ କରିପାରିବା?
2: ଛାତ୍ରଛାତ୍ରୀମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ, ଆମର ଭବିଷ୍ୟତ, ତେଣୁ ସେମାନଙ୍କୁ ଯଦି ଆମେ ଆରମ୍ଭରୁ ଆମର ପ୍ରକୃତି ବିଷୟରେ, ଆମର ପରିବେଶ ବିଷୟରେ ଶିକ୍ଷା ଦେବେ, ତାହେଲେ ସେମାନେ ନିଶ୍ଚିତ ଭାବରେ ବଡ଼ ହୋଇ ଜଣେ ସୁନାଗରିକ ହୋଇପାରିବେ, ଆମ ପ୍ରକୃତିକୁ ସେମାନେ ନିଶ୍ଚିତ ଭାବରେ ରକ୍ଷା କରିପାରିବେ ଆଉ ସେଥିପାଇଁ ମଧ୍ୟ ଚେଷ୍ଟା କରିବେ। ପାଠ ପଢ଼ାଇବା ସାଙ୍ଗେ ସାଙ୍ଗେ ମୁଁ ମୋର ପିଲାମାନଙ୍କୁ ଶିକ୍ଷା ଦିଏ କି କେମିତି ଆମେ ପ୍ରକୃତିକୁ ନଷ୍ଟ ହେବାରୁ ବଞ୍ଚାଇବା, ଆମେ କେମିତି ନଷ୍ଟ ନ କରିବା, ଆଉ କ'ଣ କଲେ ଆମେ ପ୍ରକୃତିକୁ ସୁରକ୍ଷା ଦେଇପାରିବା। ମୁଁ ପ୍ରଥମତଃ ସେମାନଙ୍କୁ ପ୍ଲାଷ୍ଟିକ ବ୍ୟବହାରରୁ ନିବୃତ୍ତ ରହିବା ପାଇଁ ସବୁବେଳେ ଉପଦେଶ ଦିଏ। କେବେ ବି ପ୍ଲାଷ୍ଟିକ ଯେତେ କମ୍ ହୋଇପାରିବ ପ୍ଲାଷ୍ଟିକ ଜିନିଷର ଉପଯୋଗ କରିବେ, ଆଉ ସେମାନେ ଯେଉଁ ପଢ଼ୁଛନ୍ତି 3R, ରିଡ୍ୟୁସ୍, ରିୟୁଜ୍, ରିସାଇକେଲ, ଏଇ ଯେଉଁ ରହିଛି ପ୍ଲାଷ୍ଟିକର ବ୍ୟବହାର, ସେଟା ମଧ୍ୟ ସେମାନଙ୍କୁ ସବୁବେଳେ ମୁଁ ଉତ୍ସାହିତ କରିଥାଏ। କେବେ ବି ସେମାନେ ଏସବୁ ଜିନିଷର ବ୍ୟବହାର କରିବେ ନାହିଁ, କାରଣ ପ୍ଲାଷ୍ଟିକର ଯେତେ ବ୍ୟବହାର କରିବେ ତାହା କେବେ ମାଟିରେ ମିଶି ନଥାଏ, ଆଉ ମାଟିକୁ ଦୂଷିତ କରିବାର ତାହା ଏକ ମୁଖ୍ୟ କାରଣ ହୋଇଥାଏ। ତା ସହିତ ମୁଁ ସେମାନଙ୍କୁ ଉପଦେଶ ଦେଇଥାଏ କି କେମିତି ପାଣିର ସଦୁପଯୋଗ କରିବେ, ନିଜ ବିଦ୍ୟାଳୟ, ନିଜ ଘର, ନିଜ ପରିବେଶକୁ କେମିତି ଆବର୍ଜନା ମୁକ୍ତ କରିବେ, ସେ ବିଷୟରେ ମଧ୍ୟ ସେମାନଙ୍କୁ ଉପଦେଶ ଦିଏ। ଏକଥା ମଧ୍ୟ ସେମାନଙ୍କୁ କୁହାଯାଏ କେମିତି ଗଛ ଲଗାଇବେ, ପ୍ରତ୍ୟେକ ଜନ୍ମଦିନରେ ସେମାନଙ୍କୁ ଗୋଟିଏ ଗୋଟିଏ ସ୍କୁଲରେ ଆଣିକି ଗଛ ଲଗାଇବା ପାଇଁ ମଧ୍ୟ ସେମାନଙ୍କୁ ଉତ୍ସାହିତ କରାଯାଏ। ଆଉ କେବଳ ଗଛଟେ ଲଗାଇଦେଲେ ହେବନି, ସେ ଗଛରେ ସେମାନେ କେମିତି ଯତ୍ନ ନେଇପାରିବେ, ଗଛଟି କେମିତି ବଡ଼ ହେଇପାରିବ, ସେ ବିଷୟରେ ମଧ୍ୟ ସେମାନଙ୍କୁ ସମସ୍ତଙ୍କୁ ଉତ୍ସାହିତ କରାଯାଏ। ତା ସହିତ ନିଜ ଘରେ ନିଜର ବାପା ମାଆଙ୍କୁ, ନିଜର ଭାଇ ଭଉଣୀକୁ ମଧ୍ୟ ସେମାନେ କେମିତି ଉତ୍ସାହିତ କରିପାରିବେ, ସେ ବିଷୟରେ ମଧ୍ୟ ମୁଁ ସେମାନଙ୍କୁ ସବୁବେଳେ ଉପଦେଶ ଦିଏ।
1: ବହୁତ ସୁନ୍ଦର, ଯେତିକି ଦିଗ ଆପଣ କହିଲେ ଯଦି ସେ ଦିଗ ଉପରେ ଆମର ଛାତ୍ରଛାତ୍ରୀମାନେ ସଚେତନ ହୁଅନ୍ତି ତେବେ ନିଶ୍ଚିତ ଭାବରେ ପ୍ରକୃତିର ସୁରକ୍ଷା ହୋଇପାରିବ। ତେବେ ଏଇ ଯେଉଁ ବନ ସଂରକ୍ଷଣ କାହିଁକି ଆବଶ୍ୟକ?
2: ବନ ସଂରକ୍ଷଣ ଏହାର ଆବଶ୍ୟକତା ତ ଅତ୍ୟନ୍ତ, ମାନେ ଆମେ ଯଦି ଦେଖିବା ଆମର ସଭ୍ୟତାର ସୃଷ୍ଟି ସେଇ ବଣ ଜଙ୍ଗଲ ମଧ୍ୟରୁ, ଆମର ପୂର୍ବପୁରୁଷ ସେଇ ବଣ ଜଙ୍ଗଲରେ ହିଁ ନିଜର ବାସସ୍ଥାନ ବନେଇ ସଭ୍ୟତାର ବିକାଶ କରିଥିଲେ। ଆଉ ଯଦି ଜଙ୍ଗଲ ନଷ୍ଟ ହୋଇଯାଏ ତାହେଲେ ତାହା ହିଁ ଆମ ପରିବେଶକୁ ନଷ୍ଟ କରିଦେବ, ଯାହା ଆମର ମୁଖ୍ୟ ଜିନିଷ ଯାହା ଆମେ ଜଙ୍ଗଲରୁ ପାଆନ୍ତି ବା ଆମକୁ ଯାହା ବିଶେଷ ଭାବରେ ମିଳେ ତାହା ହେଉଛି ଅମ୍ଳଜାନ। ଯଦି ଅମ୍ଳଜାନ ଯେଉଁଟାକି ଆମ ଯେଉଁ ଶ୍ୱାସକ୍ରିୟାରେ ଯାଉଥିବା ଅଙ୍ଗାରକାମ୍ଳ ଗ୍ୟାସ୍, ତାକୁ ଜଙ୍ଗଲରେ ଥିବା ଗଛ ବା ଆମ ଚାରିପଟେ ଥିବା ଗଛ ତାକୁ ଗ୍ରହଣ କରିକି ଆମକୁ ଅମ୍ଳଜାନ ଦେଇଥାଏ। ଜଙ୍ଗଲ ଆମ ପୃଥିବୀର ଜୈବ ବିବିଧତାକୁ ମଧ୍ୟ ସନ୍ତୁଳନ କରିକି ରଖିଥାଏ। ମାନବ ସମାଜ ଜୀବନ ଧାରଣ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ, କାରଣ ଆମେ ଜୀବନ ବିତେଇବା ପାଇଁ ଯେକୌଣସି ଜିନିଷର ଆବଶ୍ୟକତା ଆମେ ଯାହା ଦେଖିବା, ଯଦି ଆମେ ଆମର ଘରର ଚାରିପଟକୁ ଲକ୍ଷ୍ୟ କରିବା ପ୍ରାୟ ସବୁ ଜିନିଷ ଆମେ ଜଙ୍ଗଲରେ ହିଁ ପାଇଥାନ୍ତି। ଆଉ ଜଙ୍ଗଲ ଯେଉଁ କାଠ, ଔଷଧୀୟ ଗଛ, ଫଳମୂଳ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଏସବୁ ଆମେ ମଧ୍ୟ ଜଙ୍ଗଲରୁ ପାଇଥାନ୍ତି। ଗଛ ଗୁଡ଼ିକ ବାୟୁମଣ୍ଡଳରୁ ଯେଉଁ ଅଙ୍ଗାରକାମ୍ଳ ଗ୍ୟାସ୍କୁ ଗ୍ରହଣ କରି ଅମ୍ଳଜାନ ଆମକୁ ପ୍ରଦାନ କରେ। ତା ସହିତ ଯେଉଁ ବିଶ୍ୱ ତାପମାନ ବା ଗ୍ଲୋବାଲ ୱାର୍ମିଂ, ଏହାକୁ ମଧ୍ୟ ଆମର ଜଙ୍ଗଲ ବା ବନ୍ୟ ସମ୍ପଦ ବହୁମାତ୍ରାରେ ଏହାକୁ ନିୟନ୍ତ୍ରଣ କରିଥାଏ, ଏଥିରେ ତାର ମୁଖ୍ୟ ଭୂମିକା ରହିଛି। ତା ସହିତ ଆମେ ଯଦି ଦେଖିବା ଜଙ୍ଗଲ ଯୋଗୁଁ ହିଁ ଆମର ମାଟିର ସଂରକ୍ଷଣ ହୋଇପାରିବା, ଯାହାଫଳରେ ଯଦି ଜଙ୍ଗଲ ନ ରହିବ ହୁଏତ ମାଟି ଧୀରେ ଧୀରେ ପାଣିରେ ସେ ବୋହିଯିବ, ଯାହାଫଳରେ କି ମାଟି ଯୋଉଟା ନିହାତି ଆମର ଆବଶ୍ୟକ ତାହା ମଧ୍ୟ ରହିବ ନାହିଁ।
1: ତେବେ ବନ ସଂରକ୍ଷଣ କରିବା ଦ୍ୱାରା ଆମେ ଆମର ଯୋଉ ମୃତ୍ତିକା କ୍ଷୟକୁ ବଞ୍ଚେଇ ପାରିବା ବୋଲି ଆପଣ କହୁଛନ୍ତି?
2: ହଁ, ନିଶ୍ଚିତ ଭାବରେ ଜଙ୍ଗଲ ରହିଲା, ଗଛ ରହିଲା, ଯାହାଫଳରେ କି ଯୋଉ ପାଣି ଖସୁଛି, ଉପରୁ ଖସୁଛି, ଜଙ୍ଗଲରୁ ଆସୁଛି, ପାହାଡ଼ ପର୍ବତରୁ ଆସୁଛି, ଯଦି ଗଛ ନ ରହେ ସେ ମାଟି ପାଣିରେ ହିଁ ବୋହିଯିବ। ତେଣୁ ଆମର ଯେଉଁ ମୃତ୍ତିକା ସଂରକ୍ଷଣ ପାଇଁ ନିହାତି ଭାବରେ ଜଙ୍ଗଲ ରହିବା ଦରକାର। ତା ସହିତ ସମସ୍ତେ ଜାଣିଛନ୍ତି ଜଙ୍ଗଲରୁ ଯେକୌଣସି ଜିନିଷ ଆମ ଘର ତିଆରିଠୁ ଆରମ୍ଭ ହଉ, ଆସବାବପତ୍ର ହଉ ବା ଔଷଧ ହଉ ବା ଏସବୁ ଜିନିଷ ପାଇଁ ଆମର ନିହାତି ଭାବରେ ଜଙ୍ଗଲ ରହିବା ଆବଶ୍ୟକ, ଜଙ୍ଗଲ ସଂରକ୍ଷଣ ମଧ୍ୟ ଆମର ନିହାତି ଆବଶ୍ୟକ। ଜଙ୍ଗଲ ବିନା ଜୀବନ ଅସମ୍ଭବ, ଜଙ୍ଗଲ ବିନା ପୃଥିବୀ ମରୁଭୂମିରେ ପାଲଟିଯିବ, ଯେଉଁଠିକି ଜୀବନ ବିତାଇବା କେବେ ବି ସମ୍ଭବ ନୁହେଁ।
1: ବହୁତ ସୁନ୍ଦର, ଏଇ ତ ଟିକେ ପୂର୍ବରୁ ଆପଣ ଗ୍ଲୋବାଲ ୱାର୍ମିଂ ସମ୍ପର୍କରେ କହିଲେ, ତେବେ ପରିବେଶ ପ୍ରଦୂଷଣ ଆମ ପ୍ରକୃତି ଉପରେ କେମିତି ପ୍ରଭାବ ପକାଇଥାଏ ବୋଲି ଆପଣ କହିବେ?
2: ଆମର ପରିବେଶ ଆଉ ପ୍ରକୃତି ଏଇ ଦୁଇଟା ଯାକ ଅବିଚ୍ଛେଦ୍ୟ, କାରଣ ପ୍ରକୃତିରେ ଆମର ପରିବେଶ ବା ଆମ ଚାରିପଟେ ଯେଉଁ ଜିନିଷ ରହିଛି ତାକୁ ନେଇକି ଆମର ପ୍ରାକୃତିକ ପରିବେଶ, ଆଉ ସେ ଯଦି ପରିବେଶ ପ୍ରଦୂଷଣ ହୁଏ ତାହା ଆମ ପାଇଁ ଏକ ବିରାଟ ବିପଦ। ଏହା ବାୟୁ, ଜଳ ଓ ମାଟିକୁ ଦୂଷିତ କରି ସମସ୍ତ ଜୀବଜନ୍ତୁମାନଙ୍କର ସ୍ୱାସ୍ଥ୍ୟ ଓ ପରିସଂସ୍ଥାନକୁ ଗଭୀର ଭାବରେ ପ୍ରଭାବିତ କରିବ। ଯଦି ଦେଖିବା ପୃଥିବୀର ତାପମାତ୍ରା ଯେଉଁ ଧୀରେ ଧୀରେ ବଢ଼ୁଛି ତାହାର ଯେଉଁ ଦୂରାତ୍ମ୍ୟ ଆମେ ମାନେ ଅନୁଭବ କରିସାରିଲେଣି, ଆଉ ଏଥିପାଇଁ ଯେଉଁ ବିଭିନ୍ନ ପ୍ରକାର ରୋଗ ବ୍ୟାଧି ମଧ୍ୟ ଲୋକମାନେ ଶିକାର ହେଉଛନ୍ତି, ପୀଡ଼ିତ ହେଉଛନ୍ତି, ଏସବୁ କେବଳ ପରିବେଶର ପ୍ରଦୂଷଣ ଯୋଗୁଁ ହିଁ ହେଉଛି। ତା ସହିତ ଆମେ ଦେଖିବା ଯେ ଆମର ଯେଉଁ ବହୁତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେଉଛି, ବନ୍ୟା ହେଉଛି, ବାତ୍ୟା ହେଉଛି, ମରୁଡ଼ି ହେଉଛି, ଆଉ ସୁନାମି ଭଳିଆ ଯେଉଁ ସବୁ ପ୍ରାକୃତିକ ବିପର୍ଯ୍ୟୟ, ଏହାର କ୍ଷୟକ୍ଷତି ଆମେ ଦେଖିସାରିଛନ୍ତି, ଜାଣିସାରିଛନ୍ତି। ସମସ୍ତେ ଲୋକ ମଧ୍ୟ ଏ ବିଷୟରେ ସଚେତନ ଅଛନ୍ତି କି ପ୍ରାକୃତିକ ପରିବେଶ ବା ଆମର ଏ ପରିବେଶ ପ୍ରଦୂଷଣ ଯୋଗୁଁ କି ପ୍ରକାର କ୍ଷୟକ୍ଷତି ହେଉଛି। ଯେଉଁ ଗ୍ୟାସ୍ ନିର୍ଗତ ହେଉଛି ଯାହାକି ମଣିଷ ନିଶ୍ୱାସ ପ୍ରଶ୍ୱାସରେ ଯିବା ଯୋଗୁଁ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି, ଏସବୁ କେବଳ ଆମର ପରିବେଶର ପ୍ରଦୂଷଣର କାରଣ। ଆଜି ମଣିଷ ଆଧୁନିକତାର ଚରମ ସୀମାରେ ପହଞ୍ଚିଲେ ମଧ୍ୟ ଏଇ ଯେଉଁ ଧୀରେ ଧୀରେ ତାର ପରିବେଶକୁ ନଷ୍ଟ କରୁଛି, ପରିବେଶକୁ ଯେଉଁ ସନ୍ତୁଳିତ ଅବସ୍ଥାରେ ଆଉ ନାହିଁ, ତାହା ଯୋଗୁଁ ଧୀରେ ଧୀରେ ମଧ୍ୟ ସେ ପୁରା ଯେମିତିକି ମଣିଷ ସମାଜ ଧୀରେ ଧୀରେ ନଷ୍ଟ ଆଡ଼କୁ ଗତି କରୁଛି। ଆମେ ଗୋଟେ ବର୍ଷ ଦୁଇ ବର୍ଷ ପୂର୍ବରୁ ଆମେ ଜାଣିଗଲେ କରୋନାର ପ୍ରକୋପ କେମିତି, ଆମର ଯେଉଁ ସୁପର ସାଇକ୍ଲୋନ ହେଇଥିଲା, ତାପରେ ବିଭିନ୍ନ ପ୍ରକାର ବାତ୍ୟା ଯେଉଁ ଆସୁଛି, ତାହା କେବଳ ଆମର ପରିବେଶ ପ୍ରଦୂଷଣ ଯୋଗୁଁ ହେଉଛି। ତେଣୁ ଏହାକୁ କେମିତି ରୋକିପାରିବା ଏ ବିଷୟରେ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ।
1: ତେବେ ବହୁତ ସୁନ୍ଦର କଥା ତ କହିଲେ ଆପଣ। ତେବେ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବା ପ୍ରକୃତିକୁ ସୁରକ୍ଷା ଦେବା ପାଇଁ ଆମ ସରକାର ମଧ୍ୟ ଅନେକ ଯୋଜନା କରୁଛନ୍ତି। ତେବେ ଜଣେ ସାଧାରଣ ନାଗରିକ ଭାବରେ ଆମର କଣ ଦାୟିତ୍ୱ ରହିଛି?
2: ଦେଖନ୍ତୁ, ଜଣେ ସାଧାରଣ ନାଗରିକ ଭାବେ ମୁଁ ତ ବିଶେଷ କିଛି କରିପାରିବିନି। ସରକାର ଯେଉଁ ଷ୍ଟେପ୍ ନେଉଛନ୍ତି ତାକୁ ନିଶ୍ଚିତ ଭାବରେ ମୁଁ ସମର୍ଥନ ଜଣାଇବି, ସବୁ ସମୟରେ ସେହି ଅନୁସାରେ କାମ କରିବା ପାଇଁ ଚାହିଁବି। ତା ସହିତ ଜଣେ ସାଧାରଣ ନାଗରିକ ଭାବରେ, ମୁଁ ଜଣେ ସାଧାରଣ ବ୍ୟକ୍ତି ଭାବରେ ମୋର ଯେତିକି କର୍ତ୍ତବ୍ୟ ରହିଛି ମୁଁ ନିଶ୍ଚିତ ଭାବରେ ତାକୁ କରିବା ପାଇଁ ଚାହିଁବି। ପ୍ରଥମତଃ ମୁଁ ମୋ ଘର ମୋ ପାଖରେ ଥିବା ଯେତିକି ଖାଲି ଜାଗାରେ ମୁଁ ନିଶ୍ଚିତ ଭାବରେ ଗଛ ଲଗାଇବା ପାଇଁ ଚେଷ୍ଟା କରିବି। ଅଳିଆ ଆବର୍ଜନା କେବେ ବି ମୋ ପରିବେଶ ସହିତ ମୋ ଚାରିପଟରେ ଥିବା ଜାଗାକୁ ମଧ୍ୟ ସଫା ରକ୍ଷା କରିବା ପାଇଁ ଚାହିଁବି। ଆଉ ଯେଉଁ ଲୋକମାନେ ମୋ ସହିତ ଜଡ଼ିତ, ଯେଉଁମାନେ ମୋ କଥା ମାନୁଛନ୍ତି, ମୋ କଥା ଶୁଣୁଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ଉତ୍ସାହିତ କରିବି। ସେମାନେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବେ ଆଉ ଆମର ପରିବେଶକୁ ରକ୍ଷା କରିବା ପାଇଁ ମଧ୍ୟ ସେମାନେ କିଛି ନା କିଛି ଦାୟିତ୍ୱ କରିବେ ବୋଲି ମୁଁ ଆଶା କରୁଛି। ନିଶ୍ଚିତ ଭାବରେ ତାହା ମଧ୍ୟ ମୁଁ କରିବି।
1: ତେବେ ପ୍ରକୃତିର ସନ୍ତୁଳନ ବିଗିଡ଼ିବା ଯୋଗୁଁ ଆମର ଜଳବାୟୁର ପରିବର୍ତ୍ତନ ମଧ୍ୟ ଅନେକ ଦେଖାଯାଉଛି। ଯେମିତିକି ମାନେ ବର୍ଷା ଦିନେ ବର୍ଷା ନାହିଁ, ବର୍ଷା ହେଉଛି ତ ଲଘୁଚାପ ଜନିତ ବର୍ଷା ହେଉଛି। ତେବେ ଜଳବାୟୁ ଯେଉଁ ଆମର ପରିବର୍ତ୍ତନ ହେଉଛି ତାର ମୁଖ୍ୟ କାରଣ କ'ଣ ବୋଲି ଆପଣ କହିବେ?
2: ଦେଖନ୍ତୁ, ଏଇ ଯେଉଁ ଜଳବାୟୁର ପରିବର୍ତ୍ତନ ହେଉଛି ତାର ମୁଖ୍ୟ କାରଣ ଆମର ଏ ପ୍ରକାର ପରିବେଶର ଯେଉଁ ସନ୍ତୁଳନ ବିଗିଡ଼ି ଯାଉଛି, ଯେଉଁ ପ୍ରକାର ପରିବେଶ ପ୍ରଦୂଷିତ ହେଉଛି, ତାହା ହେଉଛି ଏ ମଣିଷ ପାଇଁ ହିଁ ଏସବୁ ହେଉଛି। ମଣିଷ ଯେଉଁ ଆଧୁନିକତାର ନାଁରେ ଯେଉଁ ପ୍ରକାର କାର୍ଯ୍ୟ କରୁଛି, ଭଗବାନଙ୍କ ସୃଷ୍ଟି ଯେଉଁକି ପ୍ରଥମେ ମୁଁ କହିଥିଲି ଏହା ଆମର ହେଉଛି ଅମୂଲ୍ୟ ବରଦାନ ଆମ ପାଇଁ, ସେଇ ବରଦାନକୁ ଧୀରେ ଧୀରେ ସେ ମାନେ ଅଭିଶାପ ରୂପରେ ପରିଣତ ହେଉଛି, ଯାହାଫଳରେ କି ଆମର ବାୟୁମଣ୍ଡଳ ଯେଉଁ ଗ୍ୟାସ ରହିବା କଥା, ଯେଉଁ ଆମର ଜୀବନ ଶକ୍ତି ଅଙ୍ଗାରକାମ୍ଳ ପରିବର୍ତ୍ତେ ଆମେ ଅମ୍ଳଜାନ ପାଉଛନ୍ତି, ସେଇ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ଅଧିକରୁ ଅଧିକ ବଢି ଚାଲିଛି। ତା ସହିତ ଅନ୍ୟ ଯେଉଁ ଗ୍ୟାସ ଗୁଡ଼ିକ ଆମ ପାଇଁ ଅହିତକର ସେଇ ଗ୍ୟାସର ପରିମାଣ ମଧ୍ୟ ବାୟୁମଣ୍ଡଳରେ ବଢି ଚାଲିଛି। ଏହା କେବଳ ହେଉଛି ମଣିଷ ଦ୍ୱାରା ଯେଉଁ ସବୁ ଆଧୁନିକତା ନାଁରେ ଯେଉଁ କଳକାରଖାନା ଚାଲିଛି, ଯେକୌଣସି ପ୍ରକାର ଗାଡି ମଟର ଏସବୁ ମାନେ ବ୍ୟବହାର ଚାଲିଛି, ଯାହାଫଳରେ କି ଦୂଷିତ ବାୟୁ ନିର୍ଗତ ହେଇକି ଆମର ବାୟୁମଣ୍ଡଳକୁ ସବୁ ଦୂଷିତ କରିଦେଉଛି। ତା ସହିତ କଳକାରଖାନାରୁ ଯେଉଁ ବର୍ଜ୍ୟବସ୍ତୁ ବାହାରୁଛି, ଯେମିତିକି ପ୍ଲାଷ୍ଟିକ ହେଲା କିମ୍ବା ଅନ୍ୟ ସବୁ ଖରାପ ଯେଉଁ ସବୁ ପ୍ରକାର ଲିକ୍ୱିଡ ଟାଇପ୍ର ଯେଉଁ ବାହାରୁଛି ମଧ୍ୟ, ସେମାନେ ସମସ୍ତେ ସେ ନଦୀ ଜଳରେ ହଉ ବା ସମୁଦ୍ର ଜଳରେ ହଉ ସେସବୁ ଛାଡ଼ି ଦେଉଛନ୍ତି, ଯାହାଫଳରେ କି ନଦୀ ପାଣି ହେଲା ସମୁଦ୍ର ପାଣି ହେଲା ଏସବୁ ବିଷାକ୍ତ ହେଇଯାଉଛି, ଯାହା ପିଇବା ଫଳରେ ଲୋକମାନଙ୍କର ବିଭିନ୍ନ ପ୍ରକାର ଶାରୀରିକ ମାନସିକ ତାଙ୍କର ବିକଳାଙ୍ଗ ହେଇଯାଉଛନ୍ତି, ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି। ତା ସହିତ ଯେତିକି ଜଳଚର ପ୍ରାଣୀ ଆମର ପାଣିରେ ରହୁଥିବା ମାଛ କଙ୍କଡ଼ା ବା ଅନ୍ୟ ଜଳଚର ପ୍ରାଣୀମାନଙ୍କ ମଧ୍ୟ ଏ ବିଷାକ୍ତ ପାଣି ଯୋଗୁଁ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି, ଆଉ ଧୀରେ ଧୀରେ ସେ ମଧ୍ୟ ତାଙ୍କ ବଂଶ ମଧ୍ୟ ନଷ୍ଟ ହେଇଯାଉଛି, ନିପାତ ହେଇଯାଉଛନ୍ତି। ତା ସହିତ ଆମର କୃଷି କ୍ଷେତ୍ରରେ ଯେଉଁ ପ୍ରକାର ରାସାୟନିକ ସାର ପ୍ରୟୋଗ ହେଉଛି, ଯେଉଁ ପ୍ରକାର କୀଟନାଶକ ଦ୍ରବ୍ୟର ପ୍ରୟୋଗ ହେଉଛି, ତାପରେ ମାଟିର ଉର୍ବର ଶକ୍ତି ଧୀରେ ଧୀରେ କମ୍ ହେଇଯାଉଛି। ଥରେ ରାସାୟନିକ ସାର ପ୍ରୟୋଗ କରିଦେଲେ, କୀଟନାଶକ ଔଷଧ ପ୍ରୟୋଗ କରିଦେଲେ, ଯାହାଫଳରେ କି ଅଧିକ ଉତ୍ପାଦନ ବଢ଼ିଗଲା, ତା ଲୋଭ ବଢ଼ିବା ଫଳରେ ସେ ଧୀରେ ଧୀରେ ସେଇ ସବୁ ଜିନିଷ ପ୍ରୟୋଗ ଫଳରେ ମାଟିର ଉର୍ବର ଶକ୍ତି କମ୍ ହେଇଯାଉଛି, ଆଉ ସେ ବିଷାକ୍ତ ଖାଦ୍ୟ ଖାଇକି ଲୋକମାନଙ୍କର ଧୀରେ ଧୀରେ ରୋଗାସକ୍ତ ହେଇଯାଉଛନ୍ତି। ତା ସହିତ ଆମର ଯେଉଁ ଖାଦ୍ୟ ଶୃଙ୍ଖଳ, ଯାହାଫଳରେ କି ଆମର ଯେଉଁ ଜୀବଜନ୍ତୁ ସେଇ ମାଟିରେ ରହୁଛନ୍ତି, ଯେଉଁ ମାନେ କୀଟ ଛୋଟ ଛୋଟ ଜୀବ ମଧ୍ୟ ରହୁଛନ୍ତି, ସେ ମଧ୍ୟ ଧୀରେ ଧୀରେ ନଷ୍ଟ ହେଇଯାଉଛନ୍ତି। ଆଉ ମୁଁ ପୂର୍ବରୁ ମଧ୍ୟ କହିଥିଲି ଏଇ ଗ୍ରୀନ୍ ହାଉସ୍ର ଗ୍ୟାସ୍ର ମଧ୍ୟ ବୃଦ୍ଧି ଘଟୁଛି, ଯାହାଫଳରେ କି ସୂର୍ଯ୍ୟଙ୍କର ଅଲ୍ଟ୍ରାଭାଓଲେଟ୍ ରଶ୍ମି ସିଧାସଳଖ ପୃଥିବୀ ପୃଷ୍ଠରେ ପଡ଼ୁଛି, ଯାହାଫଳରେ କି ଲୋକମାନଙ୍କର ଅନ୍ୟ ଜୀବଜନ୍ତୁମାନଙ୍କର ଆମର ପ୍ରାକୃତିକ ପରିବେଶର ବହୁ କ୍ଷୟକ୍ଷତି ହେଉଛି। ଏହା କେବଳ ଜଳବାୟୁ ପରିବର୍ତ୍ତନକୁ ନୁହେଁ, ଯେଉଁ ସମୟରେ ଆମର ବର୍ଷା ଋତୁ ହେବା କଥା, ଯେଉଁ ସମୟରେ ଶୀତ ଋତୁ ହେବା କଥା, ଯେଉଁ ସମୟରେ ମାନେ ଯେଉଁ ଋତୁଚକ୍ର ଅନୁସାରେ ଯେଉଁ ଋତୁ ଆସିବା କଥା, ତାହା ହେଉନି, ଯାହାଫଳରେ କି ମଣିଷ ତା ସହିତ ଅନ୍ୟ ଜୀବଜନ୍ତୁମାନେ ମଧ୍ୟ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି।
1: ତେବେ ଆପଣ ଏଇଠି ଅନେକ ସନ୍ଦେଶ ଦେଇଛନ୍ତି, ଯେମିତି କେଉଁ କେଉଁ କାରଣ ପାଇଁ ଆମେ ଠିକ୍ ଭାବରେ ଅନୁଭବ କରିପାରୁନାହାନ୍ତି ଆମର ବିଭିନ୍ନ ଋତୁ। ତେବେ ସମସ୍ତଙ୍କର ଏଇଠି ନୈତିକ ଦାୟିତ୍ୱ ହେଇଯାଉଛି ଯେ ଆମେ ସମସ୍ତେ ପ୍ରକୃତିକୁ ସୁରକ୍ଷା ଦେବା। ତେବେ ଶେଷରେ ଯୋଉ ଆମ ଶ୍ରୋତା ଭଉଣୀମାନେ ଆପଣଙ୍କୁ ଶୁଣୁଛନ୍ତି, ସେମାନଙ୍କୁ ଆପଣ ଆଜି କ'ଣ କହିବେ ପ୍ରକୃତିକୁ ସୁରକ୍ଷା ଦେବା ପାଇଁ ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ କ'ଣ ରହିଛି ବୋଲି କହିବେ?
2: ସୁରକ୍ଷା ଦେବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ, ଏହା ନିହାତି ଭାବରେ। ଆମେ ଯଦି ପ୍ରକୃତିକୁ ସୁରକ୍ଷା ନ ଦେବା, ଯଦି ପ୍ରକୃତିକୁ ରକ୍ଷା ନ କରିବା, ଯଦି ପ୍ରକୃତି ପାଇଁ କାମ ନ କରିବା, ହୁଏତ ଆମେ ଆଉ କିଛି ଦିନ ପରେ ଆମେ ହିଁ ରହିବାନି। ଯଦି ଆମେ ରହିବାନି, ଆମର ଗୋଟେ ରହିଛି ପୋଏମ୍ ମୁଁ ପିଲାମାନଙ୍କୁ ପଢ଼ାଉଥିଲି, ଭିକ୍ଟ୍ରି ୱିଥ୍ ନୋ ସର୍ଭାଇଭର। ଆମେ କିଛି ଜଣ ବହୁତ ସ୍ୱାର୍ଥପରତା ଯୋଗୁଁ ସେମାନେ ନିଜେ ହିଁ କେବଳ ସୁଖରେ ରହିବେ, ନିଜର କେବଳ ଇନକମ୍ ବଢ଼ିବ, ନିଜେ ସେଥିପାଇଁ ବିଭିନ୍ନ ପ୍ରକାର ସେମାନେ କଳକାରଖାନା ବସାଉଛନ୍ତି, ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ ସେମାନେ ନିଜକୁ ହିଁ ଉନ୍ନତ କରିବା ପାଇଁ ଏସବୁ କରୁଛନ୍ତି। ଯାହାଫଳରେ କି ଯଦି କେହି ନ ରହିବେ, ଯଦି ସମସ୍ତ ମଣିଷ ସମାଜ ଧ୍ୱଂସ ପାଇଯିବ, ତାହେଲେ କାହାକୁ ନେଇକି ସେମାନେ ସବୁ ନିଜର ବିଜୟ ମାନେ ଖୁସି ମନେଇବେ? ଏଇ ଯେଉଁ ବିଜୟର ଖୁସି, ଯେମିତିକି ଆମର ବିଭିନ୍ନ ପ୍ରକାର ଯୁଦ୍ଧ ଲାଗିଛି, ମାନେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପ୍ରୟୋଗ ହେଉଛି, ତା ସହିତ ଯେଉଁ ପଏଜନସ୍ ଗ୍ୟାସ୍ ସବୁ ବ୍ୟବହାର କରାହେଉଛି ଲୋକମାନଙ୍କର କ୍ଷୟକ୍ଷତି କରିବା ପାଇଁ, ଏସବୁ ଯୋଗୁଁ ଯଦି କେହି ନ ରହିବେ ଦୁନିଆରେ, ତ ଆମେ କାହା ସହିତ ଆମର ଖୁସି ସେଲିବ୍ରେଟ୍ କରିବା ବା କାହା ସହିତ ଖୁସି ମନେଇବା? ଆଉ ମଣିଷ ସମାଜ ତ କେବଳ ବଞ୍ଚି ରହିଲେ ଏକା ହେବନି, ତା ସହିତ ଆମର ସହିତ ଜୀବଜନ୍ତୁ ସମସ୍ତଙ୍କର ପୃଥିବୀରେ ଅଧିକାର ଅଛି। ସମସ୍ତଙ୍କ ପାଇଁ ହିଁ ଭଗବାନ ଏ ପୃଥିବୀ ବନେଇଛନ୍ତି। ଆମର ଯେମିତି ଆମ ଘରେ ରହିବାର ଅଧିକାର ରହିଛି, ସେମିତି ସେମାନଙ୍କର ବି ସେଇଟା ଘର, ଜଙ୍ଗଲ ରହିବା, ଜଙ୍ଗଲ ସେମାନଙ୍କ ଘର, ଜଙ୍ଗଲରେ ସେମାନେ ରହିବାର ଅଧିକାର ଅଛି। ତେଣୁ ଆମେ ସମସ୍ତଙ୍କୁ ନେଇକି ଏ ପୃଥିବୀ, ଏ ସମସ୍ତ ପୃଥିବୀକୁ କେମିତି ଆମେ ସୁରକ୍ଷା ଦେଇପାରିବା, ତାକୁ କେମିତି ସବୁ ପ୍ରକାର ବିପଦରୁ ରକ୍ଷା କରିପାରିବା, ଏଇଟା ଆମ ସମସ୍ତଙ୍କର ଏକ ନୈତିକ ଦାୟିତ୍ୱ।
1: ବହୁତ ସୁନ୍ଦର, ଆଜି ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଅନେକ ଦିଗ ଉପରେ ସୂଚାଇଛନ୍ତି। ଏହିସବୁ ଦିଗ ଉପରେ ଯଦି ଆମେ ସମସ୍ତେ ସଚେତନ ହୁଅନ୍ତି, ତେବେ ନିଶ୍ଚିତ ଭାବରେ ଆମ ପରିବେଶକୁ ଆମେ ସୁରକ୍ଷା ଦେଇପାରିବା। ତେବେ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ତଥା ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ନମସ୍କାର।
0: ଶୁଣିଲେ ଆଲୋଚନା, ପ୍ରକୃତି ଈଶ୍ୱରଙ୍କ ସୃଷ୍ଟିର ଅମୂଲ୍ୟ ବରଦାନ। ଏ ସମ୍ପର୍କରେ ଆମ ସହିତ ଆଲୋଚନାରେ ଥିଲେ ଶିକ୍ଷୟିତ୍ରୀ ସଂଯୁକ୍ତା ଦାସ।

ଭଉଣୀ, ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ସୁନ୍ଦର ଯୋଜନାର ନାମ ହେଉଛି ସ୍ୱଚ୍ଛ ଭାରତ ଅଭିଯାନ। ତେବେ ସ୍ୱଚ୍ଛ ମିଶନ ଏକ ସମଗ୍ର ଦେଶବ୍ୟାପୀ ଅଭିଯାନ। ଏହି ଅଭିଯାନର ଶୁଭାରମ୍ଭ 2014 ଅକ୍ଟୋବର ମାସ 2 ହୋଇଥିଲା। ଆମର ମାନନୀୟ ପ୍ରଧାନମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନରେ ଏହି ଅଭିଯାନକୁ ତାଙ୍କ ନାମରେ ନାମିତ କରି ଗାନ୍ଧିଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଭାବରେ ଅର୍ପଣ କରିଥିଲେ। ଏହି ଅଭିଯାନର ମୂଳ ମନ୍ତ୍ର ହେଉଛି ପ୍ରତ୍ୟେକ ନାଗରିକ 365 ଦିନ ବା ବର୍ଷକରେ 100 ଘଣ୍ଟା ଆମ ପରିବେଶର ସ୍ୱଚ୍ଛତା ପାଇଁ ଶ୍ରମଦାନ କରିବାର ମାନସିକତା ରଖିବା। ଆମ ଦେଶର ପରିବେଶ ତଥା ସର୍ବସାଧାରଣ ସ୍ଥାନ ଯେମିତିକି ରାସ୍ତା, ଘାଟ, ନଦୀ, ନାଳ ଏସବୁକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସମସ୍ତ ଜନସାଧାରଣଙ୍କ କର୍ତ୍ତବ୍ୟ। ତେଣୁ ଏଥିପାଇଁ ଆମେ ସମସ୍ତଙ୍କୁ ସଚେତନ କରାଇବା। ଏହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗରେ ବୃକ୍ଷରୋପଣ, ଆବର୍ଜନା ମୁକ୍ତ ପରିବେଶ ସୃଷ୍ଟି, କୃତ୍ରିମ ଶୌଚାଳୟ ଏସବୁକୁ ଆମେ ଗୁରୁତ୍ୱର ସହ ଆଗେଇ ନେବା। ତେବେ ଯାଇ ଆମର ସ୍ୱଚ୍ଛ ଭାରତ ଅଭିଯାନଟି ସଫଳ ହୋଇପାରିବ। ଭଉଣୀ, ସମୟ ତ ଇସାରା ଦେଲାଣି, ଏଇଠି ରଖିବା ଆଜିର କାର୍ଯ୍ୟକ୍ରମକୁ। ବିଦାୟ ଦିଅନ୍ତୁ, ନମସ୍କାର।

ଶୁଣୁଥିଲେ ମହିଳାମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ଜ୍ୟୋତିରାଣୀ ପଣ୍ଡା। ଆକାଶବାଣୀ କେନ୍ଦୁଝର, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 101.1 MHz FM ବ୍ୟାଣ୍ଡ ଯୋଗେ। ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: ଖେଳାଳି ଏମ୍ବାପେଙ୍କୁ ମିଳିଲା ଗୋଲ୍ଡେନ୍ ବୁଟ୍। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଲୋକସଭା ଅଧିବେଶନ ପୂର୍ବାହ୍ନ 11:00 ବେଳେ ଆରମ୍ଭ ହେବା ପରେ ଦିବଂଗତ 6 ଜଣ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହି 6 ଜଣ ହେଲେ ନାନ୍ଦେଡ୍ଲା ଭାସ୍କର ରାଓ, ଓମୁଅତୀ ଦେବୀ, ସୁଧାଂଶୁ ସିଲ୍, ମେଜର ଜେନେରାଲ୍ ଭୁବନ ଚନ୍ଦ୍ର ଖଣ୍ଡୁରୀ, କେପି ଧନପାଲନ୍ ଏବଂ ପ୍ୟାରେଲାଲ୍ ଶଙ୍ଖୁଆର। ଗୃହରେ ମଧ୍ୟ କତାର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଶେଖ୍ ହମିଦ୍ ବିନ୍ ଖଲିଫା ଭାରତ କତାର ସମ୍ପର୍କକୁ ତ୍ୱରାନ୍ୱିତ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଗୃହରେ ବାଚସ୍କତି ପ୍ରଶ୍ନକାଳ ଆରମ୍ଭ କରିବା ପରେ ବିରୋଧୀ ଦଳ କଂଗ୍ରେସ ଓ ସମାଜବାଦୀ ପାର୍ଟିର ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ଉତ୍ଥାପନ କରି ହୋହାଲ୍ଲା କରିଥିଲେ। ଶ୍ରୀ ବିର୍ଲା ବିରୋଧୀ ଦଳଗୁଡ଼ିକୁ ଗୃହ ସୁପରିଚାଳନା ଏବଂ ମର୍ଯ୍ୟାଦା ରକ୍ଷା କରିବା ଲାଗି ସଦସ୍ୟମାନଙ୍କୁ ନିବେଦନ କରିଥିଲେ, କିନ୍ତୁ ସଦସ୍ୟମାନେ ସେମାନଙ୍କର ବିରୋଧ ଜାରି ରଖିବାରୁ ଗୃହକୁ ପ୍ରଥମେ 12:00 ପର୍ଯ୍ୟନ୍ତ ବାଚସ୍କତି ମୁଲତବୀ ଘୋଷଣା କରିଥିଲେ। ଏହାପରେ ଗୃହକାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ପରେ ବିରୋଧୀ ଦଳ ପକ୍ଷରୁ ହୋହାଲ୍ଲା ଜାରି ରହିବାରୁ ବାଚସ୍କତି ଦ୍ୱିତୀୟ ଥର ପାଇଁ ଗୃହକୁ 12:30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିରୋଧୀ ଦଳ ସଦସ୍ୟମାନେ ସେମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିବାରୁ ବାଚସ୍କତି ଲୋକସଭାକୁ ଦିନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
1: मेरा आग्रह है कि सदन का प्रथम दिन है और इस परंपरा को तोड़ना चाहिए कि प्रथम दिन सदन नहीं चलेगा। मैं हमेशा आपसे आग्रह कहता हूं कि आपको पर्याप्त अवसर पर्याप्त समय मिलेगा।
0: ରାଜ୍ୟସଭାର ଅଧିବେଶନ ନୂତନ ଭାବେ ନିର୍ବାଚିତ ଏବଂ ପୁନଃ ନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ସହ ଆରମ୍ଭ ହୋଇଥିଲା। ବିଜେପିର ଡକ୍ଟର ମୁକେଶ ଭାଇ ରାଠୱ, ମହେଶ କେୱାଟ, ଡକ୍ଟର ସତୀଶ ପୁନିଆ, ପ୍ରକାଶ ଚିକ୍ ବରାଇକ, ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ, କଂଗ୍ରେସର ପବନ ଖେରା, ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ଜେମ୍ସ ସାଙ୍ଗମା ଏବଂ ଜୋରମ୍ ପିପୁଲ୍ସ ମୁଭ୍ମେଣ୍ଟର କେ ଲାଲ୍ଟୁଲ୍ ଆଙ୍କିମା ଶପଥ ଗ୍ରହଣ କରିଥିଲେ। ଏହାପରେ ଗୃହରେ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାକୁ ନେଇ ରାଜ୍ୟସଭାରେ ହୋହାଲ୍ଲା ହେବା କାରଣରୁ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ଗୃହକୁ ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଅନୁରୂପ ଭାବେ ବାରମ୍ବାର ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହୋହାଲ୍ଲା ଜାରି ରହିବାରୁ ଅଧ୍ୟକ୍ଷ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୌସୁମୀ ଅଧିବେଶନ ସୁଚାରୁ ରୂପେ ପରିଚାଳିତ ହେଲେ ଏହା ଫଳପ୍ରଦ ହେବ। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଅଧିବେଶନ ଫଳପ୍ରଦ ହେଲେ ଏହା ଦେଶ ପାଇଁ ମଙ୍ଗଳମୟ ହେବା ସହ ସମସ୍ତଙ୍କ ପାଇଁ କଲ୍ୟାଣଦାୟକ ହେବ। ସେ କହିଛନ୍ତି ବିଶ୍ୱସ୍ତରରେ ଭାରତ ଗ୍ରହଣଯୋଗ୍ୟ ହୋଇପାରିଛି ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ମାନ୍ୟତା ବୃଦ୍ଧି ପାଇଛି, ଯାହାକି ଦେଶର ଯୁବବର୍ଗଙ୍କ ପାଇଁ ଏହା ଏକ ଆକାଂକ୍ଷିତ ଏବଂ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରୁଛି।
2: मानसून हो या मानसून सत्र, अगर दोनों प्रोएक्टिव हो तो बहुत ही प्रोडक्टिव होते हैं, और दोनों को प्रोडक्टिव होते हैं तो देश का कल्याण होता है, जीव मात्र का कल्याण होता है। साथियों, पिछले एक महीने में देश ने अनेक सिद्धियां प्राप्त की, चाहे राष्ट्रीय हो, अंतर्राष्ट्रीय हो, और अब तो अंतरिक्ष भी हो, भारत के लिए गर्व के पल रहे हैं।
0: ସେ କହିଛନ୍ତି ଏକ ମାସ ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି, ଯାହାକି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଜାତୀୟ ସ୍ତରରେ ହେଉ ବା ଅନ୍ତର୍ଜାତୀୟ ସ୍ତରରେ ହେଉ, ମହାକାଶ ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ନିଜର ଗୌରବର ପଦଚିହ୍ନ ସ୍ଥାପନ କରିଛି। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଭାରତୀୟ ନାଗରିକ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚି ପାରିଥିଲେ। ସେହିପରି ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ସ୍ତରରେ ପହଞ୍ଚି ଦେଶ ପାଇଁ ଗୌରବ ଆଣିଥିଲେ। ଶ୍ରୀ ମୋଦି କହିଛନ୍ତି ସମଗ୍ର ବିଶ୍ୱ ବିଭିନ୍ନ ଅଞ୍ଚଳରେ ଯୁଦ୍ଧର ବିଭୀଷିକା ନେଇ ଚିନ୍ତିତ ରହିଛି। ପଶ୍ଚିମ ଏସିଆରେ ବିବାଦଜନକ ପରିସ୍ଥିତି ଯୋଗୁଁ ଭାରତ ଏବଂ ଅନ୍ୟ କେତେକ ଦେଶରେ ଶକ୍ତି ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ପେଟ୍ରୋଲ, ଡିଜେଲ, ଏଲ୍ପିଜି, ସାର ଏବଂ ରସାୟନ ସାମଗ୍ରୀ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହିସବୁ ସତ୍ତ୍ୱେ ଭାରତ ତା'ର ଅଭିବୃଦ୍ଧି ହାର 7.7% ବଜାୟ ରଖିଛି, ଯାହାକି ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥନୀତିକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମାଲଡୋଭାର ରାଷ୍ଟ୍ରପତି ମାୟା ସାନ୍ଧୁଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିବେ। ସଂସଦର ସଭାପତି ଇଗୋର ବ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଳ ହେବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ। ଏବଂ ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୌସୁମୀ ଅଧିବେଶନ ସଫଳ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରତିଛବିକୁ ବିଶ୍ୱ ଗ୍ରହଣ କରିଛି ଏବଂ ଏହାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳୁଛି। ଦେଶର ଯୁବପିଢ଼ିର କ୍ଷମତା ଏବଂ ଆଶା ମହାକାଶ ଭଳି ଅସୀମ। ମାତ୍ର ଏକ ମାସ ମଧ୍ୟରେ ଦେଶ ଅନେକ ସଫଳତା ହାସଲ କରିଛି, ଯାହା ପ୍ରତ୍ୟେକ ନାଗରିକଙ୍କୁ ଗୌରବାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ସ୍ତରରେ ହେଉ କିମ୍ବା ଆନ୍ତର୍ଜାତିକ ସ୍ତରରେ ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ବାସ୍ତବତାରେ ଗୌରବର ମୁହୂର୍ତ୍ତ ସୃଷ୍ଟି ହୋଇଛି। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଭାରତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବାରେ ସଫଳ ହୋଇଥିଲା ଏବଂ କିଛିଦିନ ପୂର୍ବରୁ ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ ଐତିହାସିକ ସଫଳତା ହାସଲ କରିଛନ୍ତି। ଭାରତର ଯୁବପିଢ଼ି ମହାକାଶରେ ଏକ ନୂଆ ଯାତ୍ରାର ଶୁଭାରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
1: ମନସୁନ ହୋ ୟା ମନସୁନ ସତ୍ର ଅଗର ଦୋନୋ ପ୍ରୋଆକ୍ଟିଭ ହୋ ତୋ ବହୁତ ହି ପ୍ରୋଡକ୍ଟିଭ ହୋତେ ହୈ ଔର ଦୋନୋ କୋ ପ୍ରୋଡକ୍ଟିଭ ହୋତେ ହୈ ତୋ ଦେଶ କା କଲ୍ୟାଣ ହୋତା ହୈ ଜୀବ ମାତ୍ର କା କଲ୍ୟାଣ ହୋତା ହୈ। ସାଥିଓ ପିଛଲେ ଏକ ମହିନେ ମେ ଦେଶ ନେ ଅନେକ ସିଦ୍ଧିୟାଁ ପ୍ରାପ୍ତ କି, ଚାହେ ରାଷ୍ଟ୍ରୀୟ ହୋ ଅନ୍ତରାଷ୍ଟ୍ରୀୟ ହୋ ଔର ଅବ ତୋ ଅନ୍ତରିକ୍ଷ ଭି ହୋ, ଭାରତ କେ ଲିଏ ଗର୍ବ କେ ପଲ ରହେ ହୈ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ଭାରତ ଏହାର ଶକ୍ତି ଆବଶ୍ୟକତା ପୂରଣ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବା ନେଇ ସମସ୍ୟା ସୃଷ୍ଟି ହୋଇଛି। ପେଟ୍ରୋଲ, ଡିଜେଲ, ଏଲ୍ପିଜି, ସାର ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟକୁ ନେଇ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି ହୋଇଛି। ଏହା ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର 7.7% ରହିଛି ଏବଂ ଭାରତ ଆଜି ବିଶ୍ୱରେ ଦ୍ରୁତଗତିରେ ବିକାଶ ସହ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଧେୟକ, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ FCRA ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ। ପବିତ୍ର ହେରାପଞ୍ଚମୀ ତିଥିରେ ପୁରୀରେ ଆଜି ଶ୍ରୀଜୀଉମାନଙ୍କର ଆଡ଼ପ ମଣ୍ଡପରେ ବିଶେଷ ନୀତିକାନ୍ତି ହେଉଛି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଦିନ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଅଭିମାନିନୀ ମା' ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରା ଗୌରୀ ସାହି ବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଗୁଣ୍ଡିଚା ମନ୍ଦିରରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆଜିର ଏହି ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ଦକ୍ଷିଣ ମୋଡ଼ ହେବା ପୂର୍ବରୁ ଆଜି ରଥଗୁଡ଼ିକର ଯାଞ୍ଚ କରାଯାଇଛି। ରଥଯାତ୍ରା ସମୟରେ ପୁରୀ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପୁଲିସର ସର୍ବୋଚ୍ଚ ପ୍ରାଥମିକତା ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି। ଚଳିତ ରଥଯାତ୍ରା ସମୟରେ ଗତ 4 ମଧ୍ୟରେ ପୁରୀ ପୁଲିସ ଓ ଆଣ୍ଟି ସ୍ନାଚିଂ ଟିମ୍ ପକ୍ଷରୁ 143 ଜଣଙ୍କୁ ମୋବାଇଲ, ପର୍ସ, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ଶ୍ରୀ ସିଂ କହିଛନ୍ତି, ଲୁଟେରାମାନଙ୍କଠାରୁ 250 ଅଧିକ ମୋବାଇଲ ଫୋନ୍ ଜବତ କରାଯାଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷିତ ଦର୍ଶନକୁ ପ୍ରାଥମିକତା ଦିଆଯାଇଥିବା ବେଳେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସାଧା ପୋଷାକଧାରୀ ପୁଲିସ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି। ଅନ୍ୟପକ୍ଷରେ CCTV ମାଧ୍ୟମରେ ନିରୀକ୍ଷଣ କରାଯାଇ ବିଭିନ୍ନ ସ୍ଥାନରେ ଲୁଟ୍ କରୁଥିବା ଅପରାଧୀଙ୍କୁ ଗିରଫ କରାଯାଉଥିବା SP ଶ୍ରୀ ସିଂ କହିଛନ୍ତି। ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲ୍ଲାର 10 ପାରମ୍ପରିକ ଦୁର୍ଗାମେଢ଼ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ 11 ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ପାରମ୍ପରିକ ଦଶହରା ମେଢ଼ର ସଂରକ୍ଷଣ ଓ ପ୍ରୋତ୍ସାହନ ଲାଗି ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ 100 ବର୍ଷରୁ ଅଧିକ ପୁରୁଣା ମେଢ଼କୁ 1,01,000 ଟଙ୍କା, 70 ବର୍ଷରୁ ଅଧିକ ମେଢ଼କୁ 70,000 ଟଙ୍କା ଏବଂ 50 ବର୍ଷରୁ ଅଧିକ ମେଢ଼କୁ 50,000 ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକରୁ। ମାଲକାନଗିରି ବିମାନ ବନ୍ଦରରେ ଆସନ୍ତା 22 ତାରିଖରେ ଟ୍ରାଏଲ୍ ରନ୍ ହେବାକୁ ଥିବାବେଳେ ଆଜି ବିମାନ ବନ୍ଦରର ସୁରକ୍ଷା ସ୍ଥିତି ଯାଞ୍ଚ କରାଯାଇଛି। ରାଜ୍ୟ ବେସାମରିକ ବିମାନ ଚଳାଚଳ ସୁରକ୍ଷା ଯାଞ୍ଚ ଦଳର ସହକାରୀ ନିର୍ଦ୍ଦେଶକ ନିରୋଜ କୁମାର ନାୟକ ଏବଂ ସୁରକ୍ଷା ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଦାସ ସମ୍ପୃକ୍ତ ବିମାନ ବନ୍ଦରର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଭୟ ଅଧିକାରୀ ବିମାନ ବନ୍ଦର ଭିତ୍ତିଭୂମି, ଟର୍ମିନାଲ, ରନ୍ୱେ, ଟିକେଟ୍ କାଉଣ୍ଟର ଏବଂ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପଥ ଯାଞ୍ଚ କରିଛନ୍ତି। ଆଜି ମାଲକାନଗିରି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅଗ୍ନିଶମ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏହି ଦୁଇଜଣିଆ ଦଳ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଓ ସମୁଦ୍ରକୂଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିଲାଗି ସଂଶୋଧିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ବ୍ୟୟ ଅଟକଳ ଦାଖଲ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୋପାଳପୁର ସମୁଦ୍ରକୂଳରେ ଦ୍ୱିତୀୟ ପର୍ଯ୍ୟାୟ ବିକାଶ ପାଇଁ ପ୍ରସ୍ତାବିତ ଜମି ଅଧିଗ୍ରହଣ ବାବଦ ବ୍ୟୟ ଅଟକଳ ଦାଖଲ କରିବା ତଥା ନକ୍ସାରେ ଆବଶ୍ୟକ ସଂଶୋଧନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସଂଶୋଧିତ ରିପୋର୍ଟ ଦାଖଲ ହେବା ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ମୋଟ 1,055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଥିବାରୁ ସମସ୍ତ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ନ କରିବା ଲାଗି ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ନାମି ମହାବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଓ ଶିକ୍ଷାବିତ୍ମାନେ ଯୋଗଦେଇ ପୋକ୍ସୋ, ଘରୋଇ ହିଂସା ଓ ସାମାଜିକ ମୌଳିକ ଅଧିକାର ଆଇନ ସମ୍ପର୍କରେ ଆଲୋଚନା କରିଛନ୍ତି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁଡ଼ାରୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦ୍ଭାବନା ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣିରେ 49 ଅଭିଯୋଗର ଶୁଣାଣି କରାଯାଇଥିଲା। ରାୟଗଡ଼ା ପୌରପରିଷଦ ପକ୍ଷରୁ ଜଳ ସଂରକ୍ଷଣ ଓ ବର୍ଷା ଜଳ ସଞ୍ଚୟର ଗୁରୁତ୍ୱ ସମ୍ପର୍କରେ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କ୍ୟାଚ୍ ଦ ରେନ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ବର୍ଷା ଜଳ ସଞ୍ଚୟ

ଏବଂ ସଂରକ୍ଷଣ ସମ୍ପର୍କିତ ହୋର୍ଡିଂ ଓ ବ୍ୟାନର ସ୍ଥାପନ କରାଯାଇଥିବା ବେଳେ ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦିଆଯାଇଛି। ଓଡ଼ିଶାର ଉତ୍ତର ଭାଗ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚଳିତ ସପ୍ତାହରେ ପୁଣି ଥରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଢେଙ୍କାନାଳରେ ସର୍ବାଧିକ 119.6 mm ବର୍ଷା ରେକର୍ଡ କରାଯାଇଛି। କ୍ରୀଡ଼ା, ମାନସିକ ଶକ୍ତି ଓ କଳାର ଉପାଦାନ ମିଶ୍ରିତ ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆଜି ଆନ୍ତର୍ଜାତିକ ଚେସ୍ ଦିବସ ପାଳନ କରାଯାଉଛି। ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ପ୍ରତିଷ୍ଠା କରାଯାଇଥିବା ଫାଇଡର୍ ସ୍ମରଣ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ। 2019 ଜାତିସଂଘ ମହାସଭା ଦ୍ୱାରା ଏହି ଦିବସ ପାଳନକୁ ସ୍ୱୀକୃତି ମିଳିଥିଲା। ପ୍ରାୟ 1500 ବର୍ଷର ଏହି ଖେଳ ଭାରତରେ ଚତୁରଙ୍ଗ ନାମରେ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ବିଶ୍ୱନାଥନ ଆନନ୍ଦଙ୍କଠାରୁ ଆରମ୍ଭ କରି ନୂତନ ପିଢ଼ିର ବର୍ତ୍ତମାନ ଖେଳାଳିଙ୍କ ପର୍ଯ୍ୟନ୍ତ ଚେସ୍ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଏବଂ ଗୌରବ ଆଣିବାରେ ସହାୟକ ହୋଇପାରିଛି। ଚେସ୍ ଦିବସ 2026 ବାର୍ତ୍ତା ରହିଛି, ଉତ୍ସବ ପାଳନ କରନ୍ତୁ, ସୃଷ୍ଟି କରନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ। ମୁଖ୍ୟ ସମ୍ବାଦ ପୁଣିଥରେ। ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଳ ହେବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନ ବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ ଏବଂ ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ମଷ୍ଟୁଡ଼ ଘଡ଼ିରେ ଅପରାହ୍ନ ପାଞ୍ଚଟା ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର, ହିନ୍ଦୀ କଥାଚିତ୍ର ଏବଂ ଆଲବମ୍ ଗୀତଗୁନି କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ସକଳ ତୀର୍ଥ ତୋ ଚରଣେ, ଗୀତଟି ମିଳିତ କଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ସାଥୀ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ପ୍ୟାର୍ କା ମନ୍ଦିର। ଗୀତରେ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅଲକା ୟାଗ୍ନିକ।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର, ସମୟ ଆମେ ଷ୍ଟୁଡ଼ିଓ ଘଡ଼ିରେ 5:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

ପ୍ରକୃତିର ଅନନ୍ୟ ସୃଷ୍ଟିମାନଙ୍କ ମଧ୍ୟରୁ ବ୍ଲିଡିଂ ହାର୍ଟ ଏକ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଫୁଲ ଗଛ। ଅନନ୍ୟ ଏହାର ରୂପ ଓ ସୌନ୍ଦର୍ଯ୍ୟ। ଏହି ଉଦ୍ଭିଦ ବିଶ୍ୱର ବିଭିନ୍ନ ବଗିଚାରେ ଏକ ବିଶେଷ ସ୍ଥାନ ଅଧିକାର କରିଛି। ଏହି ଉଦ୍ଭିଦର ବିଶେଷ ଆକର୍ଷଣ ହେଉଛି ଏହାର ଫୁଲର ଆକୃତି ହୃଦୟ ପରି। ଫୁଲର ତଳଭାଗରେ ଝୁଲିଥିବା ବୁନ୍ଦା ଏକ ରକ୍ତ ବୁନ୍ଦା ଭଳି ଦେଖାଯାଏ। ଏହି ଅଦ୍ଭୁତ ଆକୃତି ଯୋଗୁଁ ଏହାକୁ ବ୍ଲିଡିଂ ହାର୍ଟ ନାମ ଦିଆଯାଇଛି। ବୈଜ୍ଞାନିକ ଭାବରେ ଏହି ଗଛକୁ ଲାମ୍ପ୍ରୋକାପ୍ନୋସ୍ ସ୍ପେକ୍ଟାବିଲିସ୍ ବୋଲି କୁହାଯାଏ। ଏହି ଫୁଲ ମୂଳତଃ ସାଇବେରିଆ, ଜାପାନ ଓ ଚୀନରେ ଦେଖାଯାଏ। ସାଧାରଣତଃ ଏହି ଫୁଲ ବସନ୍ତର ଶେଷ ଓ ଗ୍ରୀଷ୍ମ ଋତୁର ଆରମ୍ଭରେ ଫୁଟେ, ମାତ୍ର କେତେକ ଅଞ୍ଚଳରେ ସବୁ ଋତୁରେ ଏହି ଫୁଲ ଦେଖିବାକୁ ମିଳେ। ବ୍ଲିଡିଂ ହାର୍ଟର ଗୋଲାପୀ ରଙ୍ଗର ହୃଦୟ ଆକୃତିର ଫୁଲଗୁଡ଼ିକ ତୋରଣ ଭଳି ଗଛ କାଣ୍ଡରୁ ଝୁଲିଥାଏ। ଏହାର ତଳଭାଗରେ ଥିବା ସ୍ଫଟିକ ସଦୃଶ ଛୋଟ ବୁନ୍ଦା ଫୁଲକୁ ଆହୁରି ଆକର୍ଷଣୀୟ କରିଥାଏ। ଏହି ଫୁଲ ଯେକୌଣସି ବଗିଚାକୁ ରୋମାଣ୍ଟିକ ଓ ସୁନ୍ଦର ପରିବେଶ ଦେଇଥାଏ। ଶତାବ୍ଦୀ ଶତାବ୍ଦୀ ଧରି ବ୍ଲିଡିଂ ହାର୍ଟ ପ୍ରେମ, କରୁଣା ଓ ଗଭୀର ସ୍ନେହର ପ୍ରତୀକ ଭାବେ ପରିଚିତ। ସୌନ୍ଦର୍ଯ୍ୟ ସହିତ ଏହି ଗଛର କିଛି ଔଷଧୀୟ ଗୁଣ ମଧ୍ୟ ରହିଛି ବୋଲି ବିଶ୍ୱାସ କରାଯାଏ। କେତେକ ପାରମ୍ପରିକ ଚିକିତ୍ସା ପ୍ରଣାଳୀରେ ଏହାକୁ ପ୍ରଦାହ କମାଇବା ଓ ଯନ୍ତ୍ରଣା ହ୍ରାସ ପାଇଁ ବ୍ୟବହାର କରାଯାଏ। ଏହି ଗଛର ସଂଖ୍ୟା ବଢ଼ାଇବା ପାଇଁ ଏହାକୁ ବିଭାଜନ ପ୍ରଣାଳୀରେ ପ୍ରଜନନ କରାଯାଏ। ଗଛକୁ ସତର୍କତାର ସହିତ ଖୋଲି ଛୋଟ ଛୋଟ ଅଂଶରେ ବିଭକ୍ତ କରି ପୁନର୍ବାର ଲଗାଯାଇପାରେ। ବ୍ଲିଡିଂ ହାର୍ଟ ଛାୟାଯୁକ୍ତ ସ୍ଥାନରେ ଭଲ ଭାବରେ ବଢ଼େ ଓ ବିଭିନ୍ନ ଜଳବାୟୁ ସହ ସହଜରେ ଖାପ ଖୁଆଇପାରେ।

ଅନେକ କାଳ ଧରି ମେରୋକ୍ଲାନ୍ ଫ୍ଲିକ୍ ଫ୍ଲାକ୍ ବୁଡ଼ିଆଣୀକୁ ପୃଥିବୀର ଦ୍ରୁତତମ ଅଷ୍ଟପଦୀ ଭାବେ ବିଚାର କରାଯାଉଥିଲା। ତେବେ ଅନେକ ବୈଜ୍ଞାନିକ ଏଥିସହିତ ସହମତ ମଧ୍ୟ ନଥିଲେ। ତେଣୁ ୟୁନାଇଟେଡ୍ କିଙ୍ଗଡମ୍ ଓ ଜର୍ମାନୀର ଗବେଷକମାନେ ଅସଲ ଦ୍ରୁତତମ ଧାବକ କିଏ ତାହା ପ୍ରମାଣ କରିବା ପାଇଁ 258 ବୁଡ଼ିଆଣୀଙ୍କ ଗତିବିଧିକୁ ପରୀକ୍ଷାଗାରରେ ଅଧ୍ୟୟନ କରିଥିଲେ। ସେମାନେ ନିରୂପଣ କରିଛନ୍ତି ଯେ ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡରେ ବାସ କରୁଥିବା ହର୍ଣ୍ଣସ୍ମ୍ୟାନ୍ ନାମକ ବୁଡ଼ିଆଣୀ ସବୁଠାରୁ ତୀବ୍ର ବେଗରେ ଦୌଡ଼ିପାରେ। ଏହି ବିଶାଳ ବୁଡ଼ିଆଣୀଟି ସେକେଣ୍ଡକୁ 3.6 ମିଟର ବା ଘଣ୍ଟା ପ୍ରତି 13 କିଲୋମିଟର ବେଗରେ ଗତି କରିବାକୁ ସକ୍ଷମ। ହର୍ଣ୍ଣସ୍ମ୍ୟାନ୍ ବୁଡ଼ିଆଣୀକୁ ତଥାପି ପୃଥିବୀର ଦ୍ରୁତତମ ବୋଲି କହିବା କଷ୍ଟକର, କାରଣ ଏହି ଅଧ୍ୟୟନରେ 53,000 ବୁଡ଼ିଆଣୀ ପ୍ରଜାତି ମଧ୍ୟରୁ ମାତ୍ର 258 ସାମିଲ କରାଯାଇଥିଲା। ତେଣୁ ଭବିଷ୍ୟତରେ ଆହୁରି ଜୋର ଦୌଡ଼ୁଥିବା ବୁଡ଼ିଆଣୀ ଆବିଷ୍କାର ହେବାର ସମ୍ଭାବନା ରହିଛି।

ଶ୍ରୋତାବନ୍ଧୁ, ମସ୍ତିଷ୍କ ମନୁଷ୍ୟ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ବୟସ ବଢ଼ିବା ସହ ମସ୍ତିଷ୍କର କାର୍ଯ୍ୟଦକ୍ଷତା କମିଥାଏ ଏବଂ ବ୍ୟକ୍ତି ଅନେକ କଥା ଭୁଲିବା ଆରମ୍ଭ କରିଦେଇଥାନ୍ତି। ତେବେ କେତେକ ଉପାୟ କଲେ ମସ୍ତିଷ୍କର କାର୍ଯ୍ୟଦକ୍ଷତା ବଜାୟ ରହିଥାଏ ଏବଂ ଭୁଲାପଣାରୁ ମୁକ୍ତି ମିଳିଥାଏ ବୋଲି ନ୍ୟୁୟର୍କର ଡାକ୍ତରୀ ଦଳ ଏକ ଗବେଷଣାରୁ ଜାଣିପାରିଛନ୍ତି। ପ୍ରତିଦିନ 7-9 ଘଣ୍ଟା ଭଲ ଭାବେ ଶୋଇବା ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ

ସୁପ୍ରଭାବ ପକାଇଥାଏ। ପ୍ରତିଦିନ ବ୍ୟାୟାମ କରିବା ଫଳରେ ସ୍ମରଣ ଶକ୍ତି ମଧ୍ୟ ଠିକ୍ ରହିଥାଏ। ଅନ୍ୟପକ୍ଷରେ କିଛି ସମୟ ସୂର୍ଯ୍ୟକିରଣରେ ଅତିବାହିତ କରିବା ମଧ୍ୟ ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ବୋଲି ବିବେଚନା କରାଯାଏ। ନୂଆ ଭାଷା ଶିଖିବା, କିଛି ନୂଆ ଜିନିଷ କରିବା, ବନ୍ଧୁବାନ୍ଧବ ସାଙ୍ଗସାଥୀଙ୍କ ଗହଣରେ ସମୟ ଅତିବାହିତ କରିବା କିମ୍ବା ବହି ପଢ଼ିବା ଆଦି ମସ୍ତିଷ୍କ କାର୍ଯ୍ୟଦକ୍ଷତାକୁ ଠିକ୍ ରଖିଥାଏ। ଅନ୍ୟପକ୍ଷରେ ଦୀର୍ଘ ସମୟ ଧରି ଟିଭି, ମୋବାଇଲ ଆଦି ଦେଖିବା ମସ୍ତିଷ୍କର କାର୍ଯ୍ୟଦକ୍ଷତା ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଏଥିରୁ ଦୂରେଇ ରହିବା ସବୁ ଦୃଷ୍ଟିରୁ ଶ୍ରେୟସ୍କର।

0: শ্রোতা বন্ধু, এবে আপনার রয়েছে খেল খবর।
1: ନ୍ୟୁୟର୍କଠାରେ ଫିଫା ବିଶ୍ୱକପ୍ର ଚଳିତ ସଂସ୍କରଣରେ ଚାମ୍ପିୟନ୍ ହୋଇଛି ସ୍ପେନ୍। ରବିବାର ଫାଇନାଲ୍ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନାକୁ 1-0 ଗୋଲ୍ରେ ପରାସ୍ତ କରିଛି ସ୍ପେନ୍। ନିର୍ଦ୍ଧାରିତ ସମୟ ଗୋଲ୍ ଶୂନ୍ୟ ରହିବା ପରେ ଅତିରିକ୍ତ ସମୟରେ 106 ମିନିଟ୍ରେ ଫେରାନ୍ ଟାରେସ୍ ସ୍ପେନ୍ ପାଇଁ ବିଜୟ ସୂଚକ ଏକମାତ୍ର ଗୋଲ୍ ଦେଇଥିଲେ। ମ୍ୟାଚ୍ରେ ସ୍ପେନ୍ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଅତିକମ୍ରେ 1 ଡଜନ୍ ସୁଯୋଗ ପାଇଥିଲା, ହେଲେ ଆର୍ଜେଣ୍ଟିନାର ଗୋଲ୍ ରକ୍ଷକ ସମସ୍ତ ପ୍ରୟାସକୁ ଭଙ୍ଗ କରିଦେଇଥିଲେ। 2010 ପରେ ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱ ବିଜେତା ହୋଇପାରିଛି। ଅନ୍ୟପକ୍ଷରେ ତିନିଥର ଚାମ୍ପିୟନ୍ ଆର୍ଜେଣ୍ଟିନା ସପ୍ତମ ଥର ଫାଇନାଲ୍ ଖେଳି ଚତୁର୍ଥ ଥର ଉପବିଜେତା ହୋଇଛି।
0: ଲର୍ଡ଼ସଠାରେ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ଜିତି ନେଇଛି ଘରୋଇ ଇଂଲଣ୍ଡ। ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଥିବା ଇଂଲଣ୍ଡ କ୍ରମାଗତ 2 ଦିନିକିଆ ଜିତି 2-1 ଶୃଙ୍ଖଳା ହାତେଇ ନେଇଛି। ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତକୁ 27 ରନ୍ରେ ଇଂଲଣ୍ଡ ପରାସ୍ତ କରିଛି। ବେନ୍ ଡକେଟ୍ଙ୍କ ଶତକ ଏବଂ ଜେକବ୍ ୱେଥେଲ୍ ଓ ଜୋ ରୁଟ୍ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 3 387 ରନ୍ କରିଥିଲା। ଲର୍ଡ଼ସରେ ଏହାର ସର୍ବାଧିକ ଦିନିକିଆ ସ୍କୋର। ପରେ ରୋହିତ ଶର୍ମାଙ୍କ ଶତକ ଏବଂ ବିରାଟ କୋହଲି ଓ ଶୁଭମନ ଗିଲ୍ଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ 7 ହରାଇ 360 ରନ୍ କରିପାରିଥିଲା। ଏହି ଗସ୍ତରେ ଭାରତ 3 ଯାକ ଶୃଙ୍ଖଳା ହାରିଛି। ଭାରତ 9 ମାତ୍ର ଗୋଟିଏ ମ୍ୟାଚ୍ ଜିତିଥିଲା।
1: ଗୁରୁଡ଼ିଝାଟିଆଠାରେ ସର୍ବଭାରତୀୟ ଫୁଟବଲ ମହାସଂଘ ଦ୍ୱାରା ପରିଚାଳିତ 17 ବର୍ଷରୁ କମ୍ ବାଳିକା ୟୁଥ୍ ଲିଗ୍ରେ ରବିବାର ଓଡ଼ିଶାର ନୀତା ଫୁଟବଲ ଏକାଡେମୀ ପ୍ରଥମ ମ୍ୟାଚ୍ରେ 5-0 ଗୋଲ୍ରେ ମୁମ୍ବାଇ ନାଇଟ୍ସ ଏଫ୍ସିକୁ ପରାସ୍ତ କରିଛି। ଛତିଶଗଡ଼ର ନାରାୟଣପୁରଠାରେ ଅନୁଷ୍ଠିତ ମ୍ୟାଚ୍ରେ ନୀତା ଫୁଟବଲ ଏକାଡେମୀ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଏକତରଫା ବିଜୟ ହାସଲ କରିଛି।
0: ଆମେରିକାର ଓକଲାଣ୍ଡଠାରେ ଲସ୍ ଏଞ୍ଜେଲ୍ସ ନାଇଟ୍ ରାଇଡର୍ସ ଆମେରିକାର 2020 ଫ୍ରାଞ୍ଚାଇଜି ଟୁର୍ଣ୍ଣାମେଣ୍ଟ ମେଜର ଲିଗ୍ କ୍ରିକେଟରେ ଚାମ୍ପିୟନ୍ ହୋଇଛି। ଶନିବାର ରାତିରେ ଫାଇନାଲ୍ ମ୍ୟାଚ୍ରେ ୱାଶିଂଟନ୍ ଫ୍ରିଡମ୍କୁ ମାତ୍ର 1 ରନ୍ରେ ଏଲ୍କେଆର୍ ପରାସ୍ତ କରିଛି। କିଛି ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରି ଏଲ୍କେଆର୍ 19.4 ଓଭରରେ 164 ରନ୍ କରି ଅଲ୍ଆଉଟ୍ ହୋଇଥିଲା। ପରେ ସୁନୀଲ ନାରାୟଣ 3 ୱିକେଟ୍ ନେବାରୁ ୱାଶିଂଟନ୍ ଫ୍ରିଡମ୍ 9 163 ରନ୍ କରିପାରିଥିଲା। ମାତ୍ର 13 ରନ୍ ଦେଇ 3 ୱିକେଟ୍ ନେଇଥିବା ସୁନୀଲ ନାରାୟଣ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଓ ସିରିଜ୍ ହୋଇଥିଲେ। ଜେସନ୍ ହୋଲ୍ଡର 3 ଓ ଭାନ୍ସ କାଲ୍କୁଇକ୍ 2 ୱିକେଟ୍ ନେଇଥିଲେ।

0: ଅନନ୍ୟ, ତମେ ଜାଣିଛ ଆଜିକାଲି ମୋବାଇଲ ଗେମ୍ ତ ବହୁତ ଲୋକପ୍ରିୟ, କିନ୍ତୁ ଏମିତି ଗୋଟେ ଖେଳ ଅଛି ଯାହା ଶହ ଶହ ବର୍ଷ ଧରି ଲୋକଙ୍କ ପସନ୍ଦ ହୋଇ ରହିଛି।
1: ହଁ ଦୀପ୍ତି, ମୁଁ ବୁଝିପାରୁଛି ତମେ କେଉଁ ଗେମ୍ କଥା କହୁଛ। ତମେ ଚେସ୍ କଥା କହୁଛ ନା? ସତରେ ଦୀପ୍ତି, ଏହା ଏମିତି ଏକ ଖେଳ ଯେଉଁଥିରେ ଶରୀର ଠାରୁ ଅଧିକ ମସ୍ତିଷ୍କ କାମ କରେ।
0: ଏକଦମ ଠିକ୍ କହିଲ ଅନନ୍ୟା, ଚେସ୍ ଆମକୁ ଧୈର୍ଯ୍ୟ, ଯୋଜନା ଏବଂ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବାର ଶିକ୍ଷା ଦିଏ।

0: ପ୍ରାୟତଃ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଖେଳକୁ ପସନ୍ଦ କରନ୍ତି।
1: ଆଉ ଗୋଟିଏ କଥା ଦୀପ୍ତି, ତୁମେ ଜାଣିଛ, ଏହି ଖେଳକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁଲାଇ 20 ତାରିଖରେ ୱାର୍ଲଡ ଚେସ୍ ଡେ ପାଳନ କରାଯାଏ।
0: ହଁ ଅନନ୍ୟା, ଚେସ୍ କେବଳ ଏକ ଖେଳ ନୁହେଁ, ଏହା ଯୁକ୍ତି, ଏକାଗ୍ରତା, ଧୈର୍ଯ୍ୟ ଓ ରଣନୀତିର ଏକ ସୁନ୍ଦର ସମନ୍ୱୟ।
1: ହଁ ଶ୍ରୋତା ବନ୍ଧୁ, 2026 ୱାର୍ଲଡ ଚେସ୍ ଡେର ଥିମ୍ ରହିଛି ସେଲିବ୍ରେଟ୍, କ୍ରିଏଟ୍ ଆଣ୍ଡ ମେକ୍ ଏ ଡିଫରେନ୍ସ। ଉତ୍ସବ ପାଳନ କରନ୍ତୁ, ସୃଜନଶୀଳ ହୁଅନ୍ତୁ ଏବଂ ସକାରାତ୍ମକ ପରିବର୍ତ୍ତନ ଆଣନ୍ତୁ।
0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଗଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ।
1: ଆମ କାର୍ଯ୍ୟକ୍ରମଗୁଡ଼ିକ ଆପଣଙ୍କୁ କେମିତି ଲାଗୁଛି ଆମକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବା ପାଇଁ ଆଦୌ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753-001।
0: ଆପଣ ନିଜର ମତାମତ ଆମର ମେଲ୍ ଆଇ ଡି ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମର ମେଲ୍ ଆଇ ଡିଟି ଲେଖି ରଖନ୍ତୁ yv.aircitc@gmail.com।
1: ତେବେ ଆଜିର ଅନ୍ୱେଷ ଅଗଣାରେ ମୁଁ ଥିଲି ଆପଣମାନଙ୍କର ସାଥୀ ଅନନ୍ୟା,
0: ଆଉ ମୁଁ ଥିଲି ଦୀପ୍ତି।
1: ରହୁଛୁ,
0: ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 6। ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଛଟା ବାଜି 2 ମିନିଟ୍ରେ ପ୍ରଚାର କରିବୁ ବନ ସୁରଭି, ଏଥିରେ ଶୁଣିବେ ହୋ ଗୀତ, ପରିବେଷଣ କରିବେ କ୍ରିଷ୍ଣା ମୁଣ୍ଡା ଏବଂ ସାଥୀ। 6:10 ରାମଚରିତ ମାନସ, 6:30 ଯୁବଶକ୍ତି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7 ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ, 7:30 ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ, ଏଥିରେ ଶୁଣିବେ ଜୈବିକ ଉପାୟରେ ପନିପରିବା ଚାଷ, ଏ ସମ୍ବନ୍ଧରେ ସାକ୍ଷାତକାର ବାସନ୍ତି ବେହେରାଙ୍କ ସହିତ।

0: ରାତି 8ଟାରେ ସଂସଦ ସମୀକ୍ଷାରେ ଲେଖିରି ପ୍ରଚାର କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 8:15 ଲୋକଗୀତ କ୍ରମରେ ଶୁଣିବେ ଝୁମର, ପରିବେଷଣ କରିବେ ପ୍ରଭାକର ମହାନ୍ତ ଏବଂ ସାଥୀ। 9:15 ଆପ୍କେ ଲିଏ, 9:30 ଛାୟା ଗୀତରେ ଲେଖିରି ପ୍ରଚାର କରିବୁ ବିବିଧ ଭାରତୀୟ ରାଷ୍ଟ୍ରୀୟ ସେବାରୁ। 10:00 ସଂସଦର ପ୍ରଶ୍ନକାଳରେ ଲେଖିରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଇଥିଲା ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ବନ ସୁରଭି। ଆଜି ଏଥିରେ ଶୁଣନ୍ତୁ ହୋ ଗୀତ, ପରିବେଷଣ କରିଛନ୍ତି କ୍ରିଷ୍ଣା ମୁଣ୍ଡା ଏବଂ ସାଥୀ।
1: प्रिय टीपी एनओडीएल बिजुली उपभोक्ता, आपण जानते कि एबे 25 वर्ष पई बिजुली बिल चिंतारु मुक्ति पीएम सूर्य घर योजना रे मात्र 1875 टंका दे। आज्ञा हां, मात्र 1875 टंका रे निज छात ऊपर सोलर पैनल बसंतु एवं वर्षक 5000 टंका पर्यंत संचय करंतु। आज ही 1800345671 किंबा 1912 रे जोगाजोग करंतु।

0: ବନସୁରଭି କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରାମଚରିତ ମାନସରେ ଲେଖିରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 84ତମ ଭାଗ।

0: ପ୍ରତିରକ୍ଷା କ୍ଷେତ୍ରରେ ବେଶ ଆଗଉଛି ଆମ ଦେଶ ଭାରତ। ଦିନ ଥିଲା ପ୍ରତିରକ୍ଷା ସାମଗ୍ରୀ ବାହାର ଦେଶରୁ କିଣିବାକୁ ପଡ଼ୁଥିଲା। ଏବେ କିନ୍ତୁ ସମୟ ବଦଳିଛି। ଏହି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଛି ଭାରତ। ଉନ୍ନତ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିପାରୁଛି। ଭାରତର ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟା ବେଶ ଉନ୍ନତ ସାବ୍ୟସ୍ତ ହେଉଛି। ଏ ଦିଗରେ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନ ରହୁଛି। ଭାରତ ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରେ ନିଜର ସ୍ଥିତି ଜାହିର କରିପାରୁଛି। ଏବେ ପ୍ରତିରକ୍ଷା କ୍ଷେତ୍ରରେ ଢେର ନିଯୁକ୍ତି ସୃଷ୍ଟି ହୋଇଥିବାରୁ ଅନେକ ଯୁବକ ଯୁବତୀ ଏ କ୍ଷେତ୍ର ପ୍ରତି ଆକର୍ଷିତ ହେଉଛନ୍ତି ଏବଂ ନିଜର କ୍ୟାରିୟର ଗଢ଼ୁଛନ୍ତି। ଦେଶ ସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ରହୁଛି। ଆଜି ଏହି କ୍ରମରେ ରହିଛି ବିଷୟ, ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଯୁବଶକ୍ତି। ଏ ସମ୍ପର୍କରେ କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଡକ୍ଟର ମାନସ ବେହେରା।
1: ପ୍ରତ୍ୟେକ ଆଧୁନିକ ସାର୍ବଭୌମ ରାଷ୍ଟ୍ରର ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 1688 ମସିହାର ଯୋଉ ଆଧୁନିକ ରାଷ୍ଟ୍ର ବ୍ୟବସ୍ଥା ୱେଷ୍ଟଫାଲିଆ ଚୁକ୍ତିରୁ ଜନ୍ମ ନେଲା, ସେଥିରେ ଆଧୁନିକ ସାର୍ବଭୌମ ରାଷ୍ଟ୍ରମାନେ ଜନ୍ମ ନେଲେ ଏବଂ ତାଙ୍କ ଦେଶ ଭିତରର ସୀମା ଏବଂ ବାହ୍ୟ ସୀମାକୁ ସୁରକ୍ଷା କରିବାର ଦାୟିତ୍ୱରୁ ପ୍ରତିରକ୍ଷା ବ୍ୟବସ୍ଥାର ଜନ୍ମ ନେଲା। ଏବଂ ଆଧୁନିକ ରାଷ୍ଟ୍ର ବ୍ୟବସ୍ଥାରେ ପ୍ରତ୍ୟେକ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଦୃଷ୍ଟିରୁ ଭାରତ ଏକ ଆଧୁନିକ ସାର୍ବଭୌମ ରାଷ୍ଟ୍ର ଭାବରେ ଜନ୍ମ ନେଲା ସ୍ୱାଧୀନତା ପାଇଲା ପରେ 1947 ଅଗଷ୍ଟ 15ରେ। ତାପରେ ଜନ୍ମ ନେଲା ଏକ ସାର୍ବଭୌମ ରାଷ୍ଟ୍ର ଭାବରେ 1950 ମସିହା ଜାନୁଆରୀ 26ରେ। ସେବେଠାରୁ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ଭାରତ ଚେଷ୍ଟା କରିଆସିଛି ସୁଦୃଢ଼ କରିବା ପାଇଁ। ଆଜି ଭାରତ ଏକ ଉନ୍ନତ ଶକ୍ତିଶାଳୀ ପ୍ରତିରକ୍ଷା ବ୍ୟବସ୍ଥା ଭାବେ ପରିଗଣିତ। ଏଥିରେ ପ୍ରମୁଖ ଭୂମିକା ହେଉଛି ଯୁବଶକ୍ତିର। ଯୁବକମାନଙ୍କ ବିନା ପ୍ରତିରକ୍ଷା ବ୍ୟବସ୍ଥା କଳ୍ପନା ବି କରାଯାଇପାରିବ ନାହିଁ। କାରଣ ଗୋଟାଏ ପ୍ରତିରକ୍ଷା ବ୍ୟବସ୍ଥାରେ ଡେଡିକେସନ ଦରକାର, ଉତ୍ସର୍ଗ ଦରକାର, ପାଟ୍ରିଓଟିଜିମ ଦରକାର, ଦେଶ

ପ୍ରେମ ଦରକାର ଏବଂ ମୋଟିଭେସନ୍ ଦରକାର, କାମ କରିବାର ଇଚ୍ଛା ଅଙ୍ଗୀକାର ଦରକାର। ଇଏ କେବଳ ଯୁବଶକ୍ତି ପାଖରେ ଅଛି। ତେଣୁ ଯେଉଁ ସେନାବାହିନୀ, ସେ ନୌସେନା ହଉ, ସ୍ଥଳସେନା ହଉ ବା ବାୟୁସେନା ହଉ, ପ୍ରତିରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଏମାନେ ତାଙ୍କର ଡେଡିକେସନ୍ ଦ୍ୱାରା ଦେଶପ୍ରେମ ଉତ୍ସର୍ଗ କାମ କରିବାର ଯେଉଁ ପ୍ରବଣତା, ଏ ତିନୋଟି ଗୁଣରୁ ବଛାଇଥାନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ନିଜକୁ ଦେଶର ସୁରକ୍ଷାରେ, ସୀମା ସୁରକ୍ଷାରେ, ଦେଶ ଭିତରର ସୁରକ୍ଷାରେ ଉତ୍ସର୍ଗୀକୃତ କରିଥାନ୍ତି। ତାଙ୍କୁ ଅଲଗା କିଛି ସେମାନଙ୍କୁ ଡାଇଭର୍ଟ କରିପାରୁନା ବା ଦେଖାଯାଏ ନା। ତ ଏଠି ଶିକ୍ଷିତ ସେନାବାହିନୀ, ଶିକ୍ଷିତ ଯୁବକ, ଯିଏ ବିଜ୍ଞାନରେ ପ୍ରଶିକ୍ଷିତ, ବିଜ୍ଞାନ କୌଶଳରେ ପ୍ରଶିକ୍ଷିତ ଏବଂ କାରିଗରୀ କୌଶଳରେ ପ୍ରଶିକ୍ଷିତ, ସେମାନଙ୍କର ଆବଶ୍ୟକତା ଅଛି। ଏବଂ ଭାରତ କଥା କୁହନ୍ତୁ ବା ଯେକୌଣସି ଦେଶ କଥା କୁହନ୍ତୁ, ଯଦି ଯୁବଶକ୍ତି ଶିକ୍ଷିତ ନୁହେଁ, ପ୍ରଶିକ୍ଷିତ ନୁହେଁ, କାରିଗରୀ କୌଶଳରେ ଅପଡେଟ୍ ନୁହେଁ, ପୁରା ଲାଟେଷ୍ଟ ଯୋଉଟା ଶେଷ କଥା ତା ବିଷୟରେ ସେ ସଚେତନ ନୁହେଁ, ତାହେଲେ ବର୍ତ୍ତମାନ ଆଧୁନିକ ଯୁଦ୍ଧ କୌଶଳରେ ଆଗେଇ ପାରିବ ନାହିଁ ସେ ରାଷ୍ଟ୍ର। ସେଥିପାଇଁ ଭାରତୀୟ ଯୁବଶକ୍ତି ଯେଉଁମାନେ ଆଧୁନିକ ସେନାରେ ଆଜିକାଲି ଯୋଗ ଦଉଛନ୍ତି, ସେମାନେ ପ୍ରଶିକ୍ଷିତ କରାଯାଉଛି କୌଶଳରେ ତାଙ୍କୁ, ଏବଂ କେବଳ ଯୁଦ୍ଧ କୌଶଳ ନୁହେଁ, ବିଜ୍ଞାନ କୌଶଳରେ ମଧ୍ୟ ପ୍ରଶିକ୍ଷିତ କରାହଉଛି, କାରଣ ଅତ୍ୟାଧୁନିକ ଅସ୍ତ୍ରର ବ୍ୟବହାର ହଉଛି, କମ୍ପ୍ୟୁଟର ଗୋଟେ ବହୁଳ ବ୍ୟବହାର ହଉଛି। ତେଣୁ ଏ ସବୁ ଦୃଷ୍ଟିରୁ ଆଧୁନିକ ଯୁଗରେ ଆଧୁନିକ ଯୋଉ ଯୁବଶକ୍ତି, ସିଏ ପ୍ରଶିକ୍ଷିତ ହେଇଛି, ଶିକ୍ଷିତ ହେଇଛି, ମୋଟିଭେଟେଡ୍ ହେଇଛି, ତେଣୁ ତାହେଲେ ଯାଇକି ସେ ଯୋଉ ଅତ୍ୟାଧୁନିକ କୌଶଳ ଗୁଡିକ, ଅତ୍ୟାଧୁନିକ ଅସ୍ତ୍ର ଗୁଡିକ, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରକୁ କେବଳ ପରିଚାଳନା କରିବ ନାହିଁ, ତାକୁ ସଠିକ୍ ଭାବରେ ବ୍ୟବହାର, ସଠିକ୍ ସମୟରେ ବ୍ୟବହାର, ସଠିକ୍ ଟାର୍ଗେଟ୍ରେ ବ୍ୟବହାର, ଇଏ ବହୁତ ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ ଭାବରେ ହବ। ଆଉ ଗୋଟେ କଥା ହଉଛି ଯୋଉ ଯୁବ ଶକ୍ତିର ଭୂମିକା ପ୍ରତିରକ୍ଷା ବ୍ୟବସ୍ଥାରେ, ଯେ କୋଉ ଯୁବଶକ୍ତି ଜଏନ୍ କରିବେ, ତେଣୁ ତାର ଇଣ୍ଟରେଷ୍ଟ ରହିବା ଦରକାର। ଏଠି ଜବରଦସ୍ତି ବା ଅନିଚ୍ଛା ସତ୍ତ୍ୱେ କେହି ଜଣେ ଭଲ ସୈନିକ ହେଇପାରିବ ନାହିଁ ବା ପ୍ରତିରକ୍ଷା ବ୍ୟବସ୍ଥାରେ ନିଜର ଅବଦାନ ରଖିପାରିବ ନାହିଁ। ତେଣୁ ଆମେ ଦେଖୁଛୁ ଭାରତବର୍ଷରେ ଅନେକ ଯୁବକ ବିଭିନ୍ନ ରାଜ୍ୟର ବିଭିନ୍ନ ଅଞ୍ଚଳର, ସେମାନେ ଭାରତୀୟ ସେନାବାହିନୀରେ ଯୋଗ ଦେବାକୁ ଆଗ୍ରହୀ। ନ୍ୟାସନାଲ ଡିଫେନ୍ସ ଏକାଡେମୀ ଅଛି ଏବଂ ଯେଉଁମାନେ ଏନ୍ସିସି ନେଉଛନ୍ତି, ଟ୍ରେଣ୍ଡ ହେଉଛନ୍ତି ସ୍କୁଲ କଲେଜ ସମୟରେ, ତାଙ୍କର ଆଗ୍ରହ ରହିଛି। ନ୍ୟାସନାଲ ଏନ୍ଡିଏ ଯେଉଁମାନେ ପରୀକ୍ଷା ପାଉଛନ୍ତି, ଅତି ଉଚ୍ଚ ମାନର ପିଲାମାନେ, ସୈନିକ ସ୍କୁଲ ଗୁଡିକ ଅଛି। ତେଣୁ ଭାରତବର୍ଷରେ ଏକ ଶୈକ୍ଷିକ ପରିବେଶ ଅଛି ଶିକ୍ଷାନୁଷ୍ଠାନ ମାନଙ୍କରେ, ଯେ ଯୁବଶକ୍ତିକି ମୋଟିଭେଟ କରିବା ପାଇଁ ପ୍ରତିରକ୍ଷା ବ୍ୟବସ୍ଥା ଆଡକୁ, ଏବଂ ସେଠି ତାଙ୍କର କ୍ୟାରିୟର ଅଛି, ମୋଟିଭେସନ ଅଛି, ଦେଶପ୍ରେମ ଅଛି ଏବଂ ଦେଶକୁ ସେବା କରିବାର ବା ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିବାର ଯୋଉ ପ୍ରବଣତା, ଇଚ୍ଛା ଶକ୍ତି ତାଙ୍କ ଭିତରେ ପ୍ରଚୁର ପରିମାଣର ଅଛି। ଏଇଥିପାଇଁ ଯୁବଶକ୍ତି ଆଧୁନିକ ପ୍ରତିରକ୍ଷା ବ୍ୟବସ୍ଥାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାଙ୍କର ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ତାଙ୍କର ମୋଟିଭେସନ କାମ କରିବାର ଯୋଉ ପ୍ରବଣତା, ଇଚ୍ଛା, ଇଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଦେଖିଛନ୍ତି ବିଭିନ୍ନ ରେଜିମେଣ୍ଟ, ବିଭିନ୍ନ ଯୁଦ୍ଧର ଯୋଉ ଅନୁଭୂତି ଅଛି ଭାରତବର୍ଷରେ, କେବଳ ଭାରତ ଭିତରେ ନୁହେଁ, ଆମର ଯେଉଁମାନେ ପିସ୍ କିପିଂ ଫୋର୍ସ, ଇଣ୍ଟରନ୍ୟାସନାଲ ପିସ୍ କପି ଜାତିସଂଘର ଆମର ଶାନ୍ତି ସେନା ଯୋଉଟା, ସେଥିରେ ଭାରତର ଗୋଟେ ପ୍ରଚୁର ଅବଦାନ ଅଛି। ଯାହା ଅର୍ଥ ବାହାର ଦେଶରେ ବିଭିନ୍ନ ରଣକ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଜାତିସଂଘର ଯୋଉ ଶାନ୍ତି ସେନା ଯାଉଛନ୍ତି, ସେଥିରେ ଭାରତୀୟ ସେନା ଗୋଟେ ବଡ ଅଂଶ, ଏବଂ ସେଠି ମଧ୍ୟ ଭାରତୀୟ ଯୁବଶକ୍ତି ଯାଇକି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅବଦାନ ରଖୁଛି ଏବଂ ଯୋଉ ଯୋଉ ଜାଗାରେ ସବୁ ଦ୍ୱନ୍ଦ୍ୱ ଅଛି, ଗଣ୍ଡଗୋଳ ଅଛି, ସେସବୁ ଜାଗାରେ ସେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଭୂମିକା ଗ୍ରହଣ କରୁଛନ୍ତି। ତା ଅର୍ଥ ଭାରତୀୟ ଯୁବଶକ୍ତିର ଏକ ବିଶ୍ୱବ୍ୟାପୀ ଦୃଷ୍ଟିଭଙ୍ଗୀ ବା ଇଣ୍ଟରନ୍ୟାସନାଲ ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ରହିଛି, ଯାହାଦ୍ୱାରା ସେ ମଧ୍ୟ ବାହାର ଦେଶରେ ଯାଇକି ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିପାରୁଛି। ତେଣୁ ଆମେ ଏହା କହିପାରିବା ଯେ ପ୍ରତିରକ୍ଷା ବ୍ୟବସ୍ଥା ଯୁବ ଶକ୍ତି ବିନା ଶକ୍ତିଶାଳୀ ହେଇପାରିବ ନାହିଁ, କାର୍ଯ୍ୟକ୍ଷମ ହେଇପାରିବ ନାହିଁ ଏବଂ ଇଫେକ୍ଟିଭ, ଫଳପ୍ରଦ ହେଇପାରିବ ନାହିଁ। ତେଣୁ ଆଜି ଯେତେବେଳେ ଅତ୍ୟାଧୁନିକ କାରିଗରୀ କୌଶଳର ବ୍ୟବହାର ଯୁଦ୍ଧାସ୍ତ୍ରରେ ହେଉଛି, ଯୁବଶକ୍ତିର ଆବଶ୍ୟକତା, ପ୍ରାସଙ୍ଗିକତା ଅନେକ ବଢ଼ିଯାଇଛି। ତେଣୁ ଭାରତୀୟ ଯୁବଶକ୍ତି ଆଉ କେମିତି ଅଧିକ ଭାବରେ ମୋଟିଭେଟେଡ୍ ହେଇକି, ପ୍ରଶିକ୍ଷିତ ହେଇକି, ଜ୍ଞାନ ଆହରଣ କରିକି ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗିତ କରିପାରିବ, ତାହା ନିଶ୍ଚିତ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏବଂ ସେଥିପାଇଁ ଭାରତୀୟ ସମାଜ ଏବଂ ଭାରତର ଶିକ୍ଷା ବ୍ୟବସ୍ଥା, ଭାରତର କାରିଗରୀ କୌଶଳ ବ୍ୟବସ୍ଥା, ଏ ସବୁ ନିଜ ଭିତରେ ସମନ୍ୱୟ ରକ୍ଷା କରିକି ତାକୁ ଯୋଗାଯୋଗ କରିକି ଏ ଦିଗରେ ପଦକ୍ଷେପ ନେବା ଉଚିତ। ସମଗ୍ର ବିଶ୍ୱରେ ବର୍ତ୍ତମାନ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, କିଏ ବିକଶିତ ରାଷ୍ଟ୍ର ହବ, କିଏ ଏକ ନମ୍ବର ରାଷ୍ଟ୍ର ହବ। ଆମେରିକାର ପ୍ରାଧାନ୍ୟ ଆସ୍ତେ ଆସ୍ତେ କମୁଛି, ଅନ୍ୟ ରାଷ୍ଟ୍ରମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଭାରତ ମଧ୍ୟ ଏକ ବିକଶିତ ରାଷ୍ଟ୍ର ଭାବରେ, ଶକ୍ତିଶାଳୀ ରାଷ୍ଟ୍ର ହାତରେ, ବା ଯାହାକୁ ଆମେ ଇଂରାଜୀରେ ଗ୍ଲୋବାଲ ପାୱାର କହୁଛୁ, ବିଶ୍ୱ ଶକ୍ତି ଭାବରେ ତାର ଅଭ୍ୟୁଦୟ ହେଉଛି। ଇଏ ଯୋଉ ଅଭ୍ୟୁଦୟ କେବଳ ଅର୍ଥନୈତିକ ଅଭ୍ୟୁଦୟ ନୁହେଁ ବା କାରିଗରୀ କୌଶଳର ଅଭ୍ୟୁଦୟ ନୁହେଁ, ଭାରତ ଅନେକ ଆଗକୁ ଗଲାଣି, ଆହୁରି ଆଗକୁ ଯିବାର ଆବଶ୍ୟକତା ଅଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଅନେକ ଆଗକୁ ବଢ଼ିଛି, ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଅଧିକାରିଣୀ ହେଇଛି। ତା ସହିତ ଯୁବଶକ୍ତି ଯୋଉ ପ୍ରତିରକ୍ଷା ବ୍ୟବସ୍ଥାରେ ଆହୁରି ଯଦି ସମର୍ପିତ ହେବ, ଆହୁରି ଯଦି ଅଙ୍ଗୀକାର ପ୍ରଦର୍ଶନ କରିବ, ଦେଶପ୍ରେମ ନିଦର୍ଶନ କରିବ ଏବଂ ଯୁବଶକ୍ତି ଯଦି ମୋଟିଭେଟେଡ୍ ହେବ, ତାହେଲେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଉଚ୍ଚକୋଟୀର ହେବ। ଯୋଉ କଥା ଭାରତବର୍ଷର ପ୍ରଧାନମନ୍ତ୍ରୀ କହୁଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ହେବ, ବିକଶିତ

ଭାରତର ଅର୍ଥ ଯେ ଭାରତ ଅର୍ଥନୈତିକ କ୍ଷେତ୍ରରେ ବିକାଶ କରିବ, ଶିକ୍ଷା କ୍ଷେତ୍ରରେ ବିକଶିତ ହେବ, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକଶିତ ହେବ ଏବଂ ବିଶ୍ୱରେ ଗୋଟେ ବଡ ଅର୍ଥନୀତି ଭାବରେ ଆଗକୁ ଯିବ, ଯେହେତୁ ଏଟା ଗୋଟେ ବିଶ୍ୱରେ ଅଲଗା ସାର୍ବଭୌମ ରାଷ୍ଟ୍ର ଅଛନ୍ତି, ଏକ ପ୍ରତିରକ୍ଷା ଶକ୍ତି ଭାବରେ ସାମରିକ ଶକ୍ତି ବାଧାରେ ଆବଶ୍ୟକତା ମଧ୍ୟ ଭାରତବର୍ଷର ଅଭିଧ ହେବାର ଅଛି। ଯଦି ଗୋଟେ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ନୁହେଁ, ତାକୁ ଅନ୍ୟମାନେ ଗୁରୁତ୍ୱ ଦେବେ ନାହିଁ। ଇଏ ହେଉଛି ବାସ୍ତବତା, ଆଦର୍ଶବାଦୀ କଥା ଯାହା ହଉ, କିନ୍ତୁ ବାସ୍ତବତା ହେଉଛି ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ହେବା ଉଚିତ, ଯାହା ଉପରେ ପ୍ରଧାନମନ୍ତ୍ରୀ ଯଥେଷ୍ଟ ଗୁରୁତ୍ୱ ଦେଇ ଆସିଛନ୍ତି। ତେଣୁ ଆଗାମୀ ଦିନରେ ଯୁବଶକ୍ତି ଆହୁରି ଆଗକୁ ଆସିବା ମଧ୍ୟ ଦରକାର।

ଶୁଣୁଥିଲେ ଆଲୋଚନା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଯୁବଶକ୍ତି ଏ ସମ୍ପର୍କରେ କହିଥିଲେ ପ୍ରତିରକ୍ଷା ବିଶେଷଜ୍ଞ ଡକ୍ଟର ମାନସ ବେହେରା। କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ମାମଲା ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ମୁଲତବୀ। ଭୁବନେଶ୍ୱର ସମେତ ଦେଶର 5 ସ୍ଥାନରେ ବୃତ୍ତିଗତ ପ୍ରଶିକ୍ଷଣ ସମ୍ପର୍କିତ ଜାତୀୟ ଉତ୍କର୍ଷ କେନ୍ଦ୍ର ହେବ ପ୍ରତିଷ୍ଠା। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ବିଶେଷ ନୀତିକାନ୍ତି। ଆସନ୍ତାକାଲି ହେବ ରଥଗୁଡ଼ିକର ଦକ୍ଷିଣ ମୋଡ଼। ଏବଂ ରାଜ୍ୟରେ ସାର ସଙ୍କଟ ଦୂର କରିବା ପାଇଁ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ କାଳରେ ରାଜ୍ୟସଭା ଓ ଲୋକସଭାରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ସଂସଦ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମେ ଲୋକସଭାରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହାପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍କତି ଓମ୍ ବିର୍ଲା ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା। ଏଥିଲାଗି ରାଜ୍ୟସଭା ଉପାଧ୍ୟକ୍ଷ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ। 2025-26 କେନ୍ଦ୍ରୀୟ ବଜେଟ୍ରେ ଘୋଷଣା ଅନୁଯାୟୀ ଦେଶରେ ବୃତ୍ତିଗତ ପ୍ରଶିକ୍ଷଣର ସାମଗ୍ରିକ ଗୁଣବତ୍ତା ଏବଂ ପ୍ରାସଙ୍ଗିକତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, କାନପୁର ଏବଂ ଲୁଧିଆନାଠାରେ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଦେଶରେ କୃତ୍ରିମ ବୁଦ୍ଧିମତା ପ୍ରଚଳନ ଏବଂ କୃତ୍ରିମ ବୁଦ୍ଧିମତାକୁ ଦେଶ ପାଇଁ ଉପଯୋଗ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର 5 ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ 500 କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ନୂତନ ଶିକ୍ଷାନୀତି 2020କୁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସମନ୍ୱିତ କରିବା ପାଇଁ କୃତ୍ରିମ ବୁଦ୍ଧିମତା ଆଧାରିତ ବ୍ୟବସ୍ଥା ଶିକ୍ଷା କ୍ଷେତ୍ରରେ ଲାଗୁ କରାଇବା ଲାଗି ଏହା ପ୍ରସ୍ତୁତ କରାଯାଇଛି ବୋଲି ଆଜି ଲୋକସଭାରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ସୂଚନା ଦେଇଛନ୍ତି। ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଜଳାଶୟଗୁଡ଼ିକରେ ଥିବା ପାଣିକୁ ପ୍ରଥମେ ପାନୀୟ ଜଳ ଓ ଚାଷ କାର୍ଯ୍ୟ ପାଇଁ ସଂରକ୍ଷିତ ରଖାଯିବ। ଖରିଫ ଚାଷରେ କୌଣସି ଅସୁବିଧା ନ ହେବା ପାଇଁ ଏହିଭଳି ନିଷ୍ପତ୍ତି ନିଆଯାଇଛି। ସେହିଭଳି ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବାଲିମେଳାରେ ବିଦ୍ୟୁତ୍ ଉତ୍ପାଦନ କିଛିଦିନ ପାଇଁ ବନ୍ଦ ରଖାଯାଇଛି। ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଏକ ଆପଦକାଳୀନ ଯୋଜନା ପ୍ରସ୍ତୁତ କରାଯାଇଛି। ସେହିପରି ମାଛକୁଣ୍ଡ ପ୍ରକଳ୍ପର ବୈଷୟିକ ସମସ୍ୟା ଦୂର କରିବା ପାଇଁ ସରକାର ପଦକ୍ଷେପ ନେଇଥିବା ଶ୍ରୀ ସିଂହଦେଓ କହିଛନ୍ତି। ରାଜ୍ୟରେ ସାର ସଙ୍କଟକୁ ଦୂର କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏ ସମ୍ପର୍କରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ସଚିନ ରାମଚନ୍ଦ୍ର ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଡିଏପି ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଉଲ୍ଲେଖ ରହିଛି। ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର ଓ ଆମୋନିୟମ୍ ସଲ୍ଫେଟ୍କୁ

0: ପ୍ରୋତ୍ସାହନ ଦେବାକୁ କୁହାଯାଇଛି। ଆମୋନିୟମ୍ ସଲ୍ଫେଟ୍ ମୃତ୍ତିକାରେ ସଲ୍ଫର ଅଭାବ ଦୂର କରିବାରେ ସହାୟକ ହେବ। ସେହିଭଳି ଡିଏପି ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପ୍ଲେକ୍ସ ଫର୍ଟିଲାଇଜର ବ୍ୟବହାର କରିବାକୁ ପତ୍ରରେ ଲେଖାଯାଇଛି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ମେଧା ତାଲିକା ପ୍ରକାଶ ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଭୁବନେଶ୍ୱରଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ସରକାରୀ ଉଚ୍ଚ ମାଧ୍ୟମିକ ଓ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗ୍ଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଏହି କର୍ମଶାଳା 2 ପର୍ଯ୍ୟାୟରେ ଆୟୋଜନ କରାଯାଉଛି। ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ କର୍ମଶାଳା ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଚଳିତ ମାସ 27 ତାରିଖରୁ ଆରମ୍ଭ ହୋଇ 31 ତାରିଖ ଯାଏଁ ଚାଲିବ। କର୍ମଶାଳାରେ ଜାତୀୟ ଶିକ୍ଷାନୀତି 2020 ବିଭିନ୍ନ ଦିଗ, ଲିଙ୍ଗଗତ ସମାନତା ଶିକ୍ଷା, ICTର ବ୍ୟବହାର, ସାମ୍ସ ଓ ଶିକ୍ଷା ଜ୍ୟୋତି ପୋର୍ଟାଲର ଉପଯୋଗ ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯିବ। ପ୍ରଥମ ପର୍ଯ୍ୟାୟ କର୍ମଶାଳାରେ 120 ଜଣ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପବିତ୍ର ହେରାପଞ୍ଚମୀ ତିଥିରେ ପୁରୀରେ ଆଜି ଶ୍ରୀଜୀଉମାନଙ୍କର ଆଡ଼ବ ମଣ୍ଡପରେ ବିଶେଷ ନୀତିକାନ୍ତି ହେଉଛି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଦିନ ବଡ଼ଭାଇ ବଳଭଦ୍ର ଓ ସାନଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଶ୍ରୀମନ୍ଦିରରୁ ଷଷ୍ଠ ଦିନ ମଧ୍ୟାହ୍ନ ଧୂପ ପୂର୍ବରୁ ମହାଲକ୍ଷ୍ମୀଙ୍କ ଗମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପନ୍ତି ଭୋଗ ପରେ ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ମା' ଲକ୍ଷ୍ମୀଙ୍କ ଆଦେଶରେ ସେଠାରେ ସେବକମାନେ ରଥର କାଠ ଭାଙ୍ଗି ଦିଅନ୍ତି। ଅଭିମାନିନୀ ମା' ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରାଗୌରୀ ସାହିବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ମହାଲକ୍ଷ୍ମୀଙ୍କ କ୍ରୋଧ ଓ ହେରାପଞ୍ଚମୀରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା ଫଳସ୍ୱରୂପ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶ୍ରୁତି ରକ୍ଷା କରି ଶ୍ରୀମନ୍ଦିର ଫେରିବା ପାଇଁ ରାଜି ହେବା ସହ ରଥଗୁଡ଼ିକର ଦକ୍ଷିଣ ମୋଡ଼ ପାଇଁ ସେବକମାନଙ୍କୁ ଆଦେଶ ଦେଇଥାନ୍ତି। ଆଜିର ବିଶେଷ ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ଦକ୍ଷିଣ ମୋଡ଼ ହେବା ପୂର୍ବରୁ ଆଜି ରଥଗୁଡ଼ିକର ଯାଞ୍ଚ କରାଯାଇଛି। ଭଦ୍ରକ ପୌରାଞ୍ଚଳର ସନ୍ଥିଆ ଗ୍ରାମରେ ଶ୍ରୀ ଶ୍ରୀ ରାଧାମଦନ ମନ୍ଦିରରେ ହେରାପଞ୍ଚମୀ ଉତ୍ସବ ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ 540 କନ୍ଥାବସ୍ତ୍ର ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଭଦ୍ରକ ଆଗମନ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ KGVV ୱାର୍ଡେନ୍ଙ୍କ ନିମନ୍ତେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷାନୁଷ୍ଠାନରେ ପଞ୍ଚଦିବସୀୟ ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଛି। ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ ନୂଆଦିଲ୍ଲୀ ଏବଂ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପାର ମିଳିତ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ସଙ୍ଗୀତା ବେହେରା ୱାର୍ଡେନ୍ମାନଙ୍କୁ ଦକ୍ଷ ଓ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଓସ୍ମିଆର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ରାଉତ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ପୋଷଣ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ୱାର୍ଡେନ୍ମାନଙ୍କୁ ପରାମର୍ଶ ଦେଇଥିଲେ। କର୍ମଶାଳାରେ ରାଜ୍ୟର 5 ଜିଲ୍ଲାରୁ 70 ଅଧିକ ୱାର୍ଡେନ୍ ଯୋଗ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭରଣ୍ଡିଠାରେ ନବନିର୍ମିତ ଗଣ୍ଡୱାନା ଭବନକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଉଦ୍ଘାଟନ କରିବା ସହ ସ୍ଥାନୀୟ ଶିବମନ୍ଦିରରେ ଭୋଗମଣ୍ଡପ ଓ ଶୀତାଳା ମାତା ମନ୍ଦିରର ମରାମତି କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଂହିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସ୍ୱାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ବ୍ୟାଙ୍କ ମିତ୍ର ଏବଂ ପଞ୍ଚାୟତର ଜନସାଧାରଣ ଯୋଗ ଦେଇଥିଲେ। ଓଡ଼ିଶାର ଉତ୍ତର ଭାଗ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚଳିତ ସପ୍ତାହରେ ପୁଣି ଥରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ 7 ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ, ତା ସହିତ କାମ୍ଭା ସ୍ଥାନରେ କିମ୍ବା ଗୋଟିଏ କିମ୍ବା 2 ସ୍ଥାନରେ ପ୍ରବଳ ବର୍ଷା ରହିବାର ମଧ୍ୟ ସମ୍ଭାବନା ରହିଛି। କାଲି ପାଇଁ କିମ୍ବା 21 ତାରିଖରେ

জনশুনানি শিবির অনুষ্ঠিত হয়ে যাইছি। କ୍ରୀଡ଼ା ମାନସିକ ଶକ୍ତି ଓ କଳାର ଉପାଦାନ ମିଶ୍ରିତ ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆଜି ଆନ୍ତର୍ଜାତିକ ଚେସ୍ ଦିବସ ପାଳନ କରାଯାଉଛି। ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ପ୍ରତିଷ୍ଠା କରାଯାଇଥିବା ଫାଇଡର୍ ସ୍ମରଣ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ। 2019 ଜାତିସଂଘ ମହାସଭା ଦ୍ୱାରା ଏହି ଦିବସ ପାଳନକୁ ସ୍ୱୀକୃତି ମିଳିଥିଲା। ପୃଥିବୀରେ ପ୍ରାୟ 190 ଦେଶରେ 7.5 କୋଟି ସ୍ୱୀକୃତିପ୍ରାପ୍ତ ଚେସ୍ ଖେଳାଳି ଅଛନ୍ତି। ଚଳିତ ବର୍ଷର ଆନ୍ତର୍ଜାତିକ ଚେସ୍ ଦିବସ 2026 ବାର୍ତ୍ତା ରହିଛି, ଉତ୍ସବ ପାଳନ କରନ୍ତୁ, ସୃଷ୍ଟି କରନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ। ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ପ୍ରଶ୍ନପତ୍ର ମାମଲା ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ମୁଲତବୀ। ଭୁବନେଶ୍ୱର ସମେତ ଦେଶର 5 ସ୍ଥାନରେ ବୃତ୍ତିଗତ ପ୍ରଶିକ୍ଷଣ ସମ୍ପର୍କିତ ଜାତୀୟ ଉତ୍କର୍ଷ କେନ୍ଦ୍ର ହେବ ପ୍ରତିଷ୍ଠା। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ବିଶେଷ ନୀତିକାନ୍ତି। ଆସନ୍ତାକାଲି ହେବ ରଥଗୁଡ଼ିକର ଦକ୍ଷିଣ ମୋଡ଼। ଏବଂ ରାଜ୍ୟରେ ସାର ସଙ୍କଟ ଦୂର କରିବା ପାଇଁ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ହେରା ପଞ୍ଚମୀ, ଆଲେଖ୍ୟ ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଚତୁର୍ଦ୍ଧା ମୂର୍ତ୍ତି ନବଦିନାତ୍ମକ ଯାତ୍ରାରେ ଯାଇ ବର୍ତ୍ତମାନ ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି। ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଦିନ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ନ ପାଇ ଆଡ଼ପ ମଣ୍ଡପରୁ ଫେରାଇ ଆଣିବା ପାଇଁ ରଥଯାତ୍ରାର ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘର ଯାତ୍ରା କରିବାର ପରମ୍ପରା ରହିଛି। ମହାଲକ୍ଷ୍ମୀ ନିଜର ଦୁଃଖ ନିବାରଣ ପାଇଁ ବଡ଼ ଭଉଣୀ ସମାନ ମା ବିମଳା ଓ ସାନ ଭଉଣୀ ମା ସରସ୍ୱତୀଙ୍କ ନିକଟରେ ସମସ୍ତ ବିଷୟ ବର୍ଣ୍ଣନା କରିଛନ୍ତି। ମା ବିମଳା ମହାଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେଇ କିଛି ମନ୍ତ୍ରିତ ମୋହଚୂର୍ଣ୍ଣ ଦେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ପାଇଁ ପରାମର୍ଶ ଦେଇଛନ୍ତି। ମା ବିମଳାଙ୍କ ପରାମର୍ଶ କ୍ରମେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜୀଉଙ୍କର ଦର୍ଶନ କରି ମୋହଭଞ୍ଜନରେ ଶ୍ରୀଜଗନ୍ନାଥ ପ୍ରଭୁଙ୍କୁ ମୁଗ୍ଧ କରିଥାନ୍ତେ। ଶ୍ରୀମନ୍ଦିରରୁ ଷଷ୍ଠୀ ଦିନ ମଧ୍ୟାହ୍ନ ଧୂପ ପୂର୍ବରୁ ମହାଲକ୍ଷ୍ମୀଙ୍କ ଗମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପନ୍ତିଭୋଗ ପରେ ଠାକୁରାଣୀଙ୍କୁ କଳ୍ପବଟ ମୂଳରେ ରଖାଯାଇଥିବା ଅପୂର୍ବ ଐଶ୍ୱର୍ଯ୍ୟପୂର୍ଣ୍ଣ ପାଲିଙ୍କିରେ ବିଜେ କରାଇ କାହାଳୀ ଓ ବାଜାର ବିରାଟ ପଟୁଆରରେ ମା ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ବିମାନବଡ଼ୁ ସେବକମାନେ ବିମାନକୁ ଧାରଣ କରି ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଯାତ୍ରା କରି ଗୁଣ୍ଡିଚା ଘର ସମ୍ମୁଖରେ ଶ୍ରୀଜଗନ୍ନାଥଙ୍କ ରଥ ପାଖରେ ପହଞ୍ଚିଥାନ୍ତି। ସେଠାରେ ପତିମହାପାତ୍ର ପ୍ରସାଦ ଲାଗି ବନ୍ଦାପନା, ଚାମର ଆଲଟ, ଘଷା ବିଡ଼ିଆ ଓ ଦହିପଟି ମଣୁହି କରନ୍ତି। ମା ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବାରୁ ଏହି ଦିନଟିକୁ ହେରା ପଞ୍ଚମୀ କୁହାଯାଏ ବୋଲି ଅନେକଙ୍କର ମତ ରହିଛି। ସନ୍ଧ୍ୟା ଧୂପ ଉଠେ ପୂଜା ହେଉଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟବିଜୟଦ୍ୱାରକୁ ଆସିଥାନ୍ତେ। ସେଠାରେ ମହାଲକ୍ଷ୍ମୀଙ୍କ ତରଫରୁ ଶ୍ରୀଜଗନ୍ନାଥଙ୍କର ବନ୍ଦାପନା ନୀତି ପରେ ମହାପ୍ରଭୁଙ୍କର ଜଣେ ସେବକ ଶ୍ରୀମନ୍ଦିରକୁ ଶୀଘ୍ର ଫେରିଯିବା ପ୍ରତିଶ୍ରୁତିର ସଙ୍କେତ ସ୍ୱରୂପ ଶ୍ରୀଜଗନ୍ନାଥଙ୍କର ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ମା ଲକ୍ଷ୍ମୀଙ୍କୁ ଦିଆଯିବା ପରେ ବଢ଼ି ଧୂପ ଦିଆଯାଇ ଟେରା ପଡ଼ିଥାଏ। କନାର ଏକ ଆବରଣ ପଡ଼ିଥିବାରୁ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ବେଶୀ ସମୟ ଦର୍ଶନ କରିପାରନ୍ତି ନାହିଁ, ସେଥିରେ ରୁଷ୍ଟ ହୋଇଯାଆନ୍ତି ମହାଲକ୍ଷ୍ମୀ। ଏଥିରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ମନେ କରନ୍ତି। ମହାଲକ୍ଷ୍ମୀଙ୍କର କ୍ରୋଧିତ ଉଗ୍ର ରୂପ ଦେଖି ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ବନ୍ଦ କରାଯାଇଥାଏ। ଏହାପରେ ମହାଲକ୍ଷ୍ମୀ ତାଙ୍କର ନିଜସ୍ୱ ବିମାନରେ ନନ୍ଦିଘୋଷ ରଥ ନିକଟକୁ ନାକଚଣା ଦ୍ୱାର ଦେଇ ଲୁଚି କରି ଆସିଥାନ୍ତେ। ମହାଲକ୍ଷ୍ମୀଙ୍କର ଆଦେଶରେ ସେଠାରେ ସେବକମାନେ ରଥର କାଠ ଭାଙ୍ଗି ଦିଅନ୍ତି ଓ ସାରଥୀଙ୍କର ଲୁଗା ଚିରିଦେବାର ପରମ୍ପରା ରହିଛି। ସେଠାରେ ମା ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥାଏ। କିଛି ସମୟ ପରେ ମହାଲକ୍ଷ୍ମୀ ଲୁଚିଲୁଚି ବଡ଼ଦାଣ୍ଡ ପଟେ ଶ୍ରୀମନ୍ଦିରକୁ ନ ଫେରି ହେରାଗୋହିରି ସାହି ଓ ମରିଚକୋଟ ରାସ୍ତାରେ ଶ୍ରୀମନ୍ଦିରକୁ ବାହୁଡ଼ିଥାନ୍ତେ। ମା ଲକ୍ଷ୍ମୀ ରଥକାଠ ଭାଙ୍ଗିବା କାର୍ଯ୍ୟ ଠିକ୍ ହେଲା ନାହିଁ ବୋଲି ହୃଦବୋଧ କରି ନିଜକୁ ଅପରାଧୀ ଭାବି ହେରାଗୋହିରି ସାହି ବାଟ ଦେଇ ଲୁଚିଲା ପରି ବିନା ଘଣ୍ଟ ବାଜା ଓ କାହାଳୀରେ ଶ୍ରୀମନ୍ଦିରକୁ ଫେରିଥାନ୍ତେ। ମହାଲକ୍ଷ୍ମୀଙ୍କର କ୍ରୋଧ ଓ ହେରାପଞ୍ଚମୀରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରାର ଫଳସ୍ୱରୂପ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶ୍ରୁତି ରକ୍ଷା କରି ଶ୍ରୀମନ୍ଦିର ଫେରିବା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତେ ଏବଂ ରଥଗୁଡ଼ିକ

0: ଦକ୍ଷିଣ ମୋଡ଼ ପାଇଁ ସେବକମାନଙ୍କୁ ଆଦେଶ ଦେଇଥାନ୍ତି। ଉଭୟ ଆସିବା ଓ ବାହୁଡ଼ା ବିଜେ ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ମଠ, ସେବକ, ଜାଗା, ଆଖଡ଼ା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ବଡ଼ଦାଣ୍ଡ, ହେରାଗୋହିରି ସାହି ଓ ମଠ ବିଜେ ସ୍ଥଳୀଠାରେ ପନ୍ତିଭୋଜନ କରାଯାଇଥାଏ। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ବର୍ଣ୍ଣିତ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ମଧ୍ୟରେ ହେରାପଞ୍ଚମୀ ନୀତି ଅତୀବ ଗୁରୁତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧାଳୁମାନଙ୍କ ପାଇଁ ହେରାପଞ୍ଚମୀ ଦିନଟି ଏକ ପୁଣ୍ୟଦିନ ଭାବରେ ବିବେଚନା କରାଯାଇଥାଏ। ବିଶେଷକରି ଏହି ଦିନରେ ମହାପ୍ରଭୁଙ୍କ କୃପା ପାଇବା ପାଇଁ ଅଗଣିତ ଶ୍ରଦ୍ଧାଳୁ ପୁରୀରେ ସମବେତ ହୋଇଥାନ୍ତି। ହେରାପଞ୍ଚମୀ ଦିନରେ ମା' ଲକ୍ଷ୍ମୀଙ୍କ ପିତା ବରୁଣଦେବଙ୍କ ପ୍ରତୀକ ମହୋଦଧିରେ ସ୍ନାନ କରି ଗରିବ ବ୍ରାହ୍ମଣ ବା କ୍ଷୁଧାର୍ତ୍ତମାନଙ୍କୁ ପ୍ରସାଦ ଦାନ କଲେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏବଂ ମହାଲକ୍ଷ୍ମୀଙ୍କର ମାନବୀୟ ଲୀଳାର ଗୋଟିଏ ନିଦର୍ଶନ ହେଉଛି ହେରାପଞ୍ଚମୀ। ଏହା ହେଉଛି ପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀଙ୍କର ଦାମ୍ପତ୍ୟ ଲୀଳା। ହେରା ଶବ୍ଦର ଅର୍ଥ ହେଉଛି ଦର୍ଶନ ଏବଂ ପଞ୍ଚମୀ ଶବ୍ଦର ଅର୍ଥ ହେଉଛି ପାଞ୍ଚ ଦିନ। ଅନ୍ୟ ଏକ ଭାଷାରେ କହିବାକୁ ଗଲେ ହେରା ତଥା ହେରିବା ଅର୍ଥ ଚାହିଁବା ଅର୍ଥାତ୍ ଦର୍ଶନ କରିବା। ଆଷାଢ଼ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରୁ ମା' ଲକ୍ଷ୍ମୀ ଦର୍ଶନ କରିବାକୁ ଯାଇଥାନ୍ତି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ହେରା ପଞ୍ଚମୀ। ଆଲେଖ୍ୟ ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆକାଶବାଣୀ କେନ୍ଦ୍ରସାର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 7 ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି କୁମାର ସାନୁ ନିଜାମଙ୍କ ରଚନାରୁ।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ସମୟ ରାତି 7:15। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ବାଣିଜ୍ୟ ଓ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋତ୍ସାହିତ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ଭାରତ ଓ ମୋଲଡୋଭା ସହମତ। ପେଟ୍ରୋଲରେ 20%ରୁ ଅଧିକ ଇଥାନଲ ମିଶ୍ରଣ କରିବା ସମ୍ପର୍କିତ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ ବୋଲି ସରକାରଙ୍କ ସୂଚନା। ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଆଣ୍ଡି ବର୍ନହାମ୍। ଏବଂ ଜାମ୍ମୁ କାଶ୍ମୀରରେ ବର୍ଷାଜନିତ ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ଲାଗି 6 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା। ସଂସଦର ମୌସୁମୀକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ସମେତ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ବିରୋଧୀଙ୍କ ଏହି ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ପର୍ଯ୍ୟାୟକ୍ରମେ ଅନେକ ଥର ମୁଲତବୀ ରଖାଯାଇଥିଲା। ଷଷ୍ଠଥର ମୁଲତବୀ ପରେ ଅପରାହ୍ନ 3:00 ଲୋକସଭା ଆରମ୍ଭ ହେବା ମାତ୍ରେ ପୂର୍ବ ଅବସ୍ଥା ଜାରି ରହିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଅନୁରୂପ ଭାବେ ପଞ୍ଚମ ଥର ଲାଗି ମୁଲତବୀ ପରେ ଅପରାହ୍ନ 2:30 ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ପରେ ଉପାଧ୍ୟକ୍ଷ ହରିବଂଶ ନିୟମିତ ଭାବେ ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସେ ସଦନକୁ ଆଜି ପାଇଁ ମୁଲତବୀ ଘୋଷଣା କରିଥିଲେ। ଆଜି ଲୋକସଭା ଅଧିବେଶନ ପୂର୍ବାହ୍ନ 11:00 ବେଳେ ଆରମ୍ଭ ହେବା ପରେ ଦିବଂଗତ 6 ଜଣ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହି 6 ଜଣ ହେଲେ ନାନ୍ଦେଣ୍ଡଲା ଭାସ୍କର ରାଓ, ଓମୁଓତି ଦେବୀ, ସୁଧାଂଶୁ ସିଲ୍, ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀ, କେପି ଧନପାଲନ ଏବଂ ପ୍ୟାରେଲାଲ ସାଙ୍ଖୱର। ଗୃହରେ ମଧ୍ୟ କତାରର ଅମିର ଶେଖ ହମିଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ରାଜ୍ୟସଭାର ଅଧିବେଶନ ନୂତନ ଭାବେ ନିର୍ବାଚିତ ଏବଂ ପୁନଃନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ସହିତ ଆରମ୍ଭ ହୋଇଥିଲା। ବିଜେପିର ଡକ୍ଟର ମୁକେଶ ଭାଇ ରାଠୁଆ, ମହେଶ କେୱାଟ, ଡକ୍ଟର ସତୀଶ ପୁନିଆ, ପ୍ରକାଶ ଚିକ୍ ବରାଇକ, ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ, କଂଗ୍ରେସର ପବନ ଖେରା, ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ଜେମ୍ସ ସାଙ୍ଗମା ଏବଂ ଜୋରମ୍ ପିପୁଲ୍ସ ମୁଭମେଣ୍ଟର କେ ଲାଲଟଲୁ ଆଙ୍କିମା ଶପଥ ଗ୍ରହଣ କରିଥିଲେ। ଏହାପରେ ଗୃହରେ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଭାରତ ଓ ମୋଲଡୋଭାନ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଦୁଇ ଦେଶର ରାଷ୍ଟ୍ରପତି ସମ୍ମତି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ମୋଲଡୋଭାନ ଗସ୍ତ ଅବସରରେ ଚିସିନାଓଠାରେ ଅନୁଷ୍ଠିତ ପ୍ରତିନିଧିସ୍ତରୀୟ ବୈଠକ ପରେ ତାଙ୍କର ସେଠାକାର ପ୍ରତିପକ୍ଷ ମାୟା ସାଣ୍ଡୁଙ୍କ ସହିତ ଏକ ଯୁଗ୍ମ ବିବୃତ୍ତିରେ ଏହି ମତ ପ୍ରକାଶ ପାଇଛି। ବିଶେଷକରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, କୃଷି, ସ୍ୱାସ୍ଥ୍ୟସେବା, ଅକ୍ଷୟ ଶକ୍ତି, ଡିଜିଟାଲ ସାଧାରଣ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଆଦି କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରାଯିବ।
2: हम कृषि लॉजिस्टिक्स एवं इंफ्रास्ट्रक्चर हेल्थ फार्मास्यूटिकल्स रिन्यूएबल एनर्जी डिजिटल पब्लिक इंफ्रास्ट्रक्चर

0: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 7:30 ପ୍ରଚାର କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ଏହି ବିଜ୍ଞାପନ।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
3: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଜୁହାର ଜୁହାର ସଞ୍ଜୁ ବାପା।
1: ଜୁହାର ଗୌରା ଭାଇ, ଜୁହାର।
0: ସଞ୍ଜୁ ବାପା, ମୁଁ ଶୁଣୁଛି ସବୁଦିନ ବୈଠକ ଘରେ ତମେ କଳ୍ପନା ବାପା ସାଙ୍ଗରେ ଆସିକି ବୈଠକ ସାରିକି କେତେବେଳେ କଣ ପଢଉଛ, ତମ ସହିତ ଦେଖା ଦର୍ଶନ ହେଇପାରୁନି ବୈଠକ ଘରେ, ଖବର କଣ କହିଲ ଦେଖିଆ?
1: ଖବର ସବୁ ଭଲ ଭାଇ।
0: ହଁ,
1: ଏବେ ତ ଚାଷ ସମୟ,
0: ହଁ
1: ଭାଇମାନେ ତେଣୁ ଟିକେ ଅନୁପସ୍ଥିତ ରହୁଛନ୍ତି।
0: ହଁ
1: ଦିନମାନ ବିଲରେ ଯାଉଛି କାମ କରିବାରେ ସମୟ।
0: ଠିକ କଥା ଟିକେ ବାପା କହୁଛ, ବର୍ତ୍ତମାନ ତଳି ରୁଆ ପୋତା କାମ ସବୁ ଚାଲିଛି, ଆମର କଥାରେ ଯେମିତି ଅଛି ଚାଷ ତର ତର ବଣିଜ ମଠ, ଯଦି ଚାଷ କାମକୁ ଆମେ ଶୀଘ୍ର ଟିକେ ଆଗେଇ ନ ନେବା ପରବର୍ତ୍ତୀ ସମୟରେ ଆମେ ଅସୁବିଧାର ସମ୍ମୁଖୀନ ହେବା। ଯେ
1: ସତ କଥା କହିଲ,
0: ସତ କଥା ଟିକେ ବାପା କହିଲି ଯେ, ହେଲେ ମୋ ମନରେ ଗୋଟେ ପ୍ରଶ୍ନ ଉଠୁଛି, ପ୍ରଶ୍ନଟିଏ ବାପା ଯଦି ପଚାରିବି ତମେ ଉତ୍ତର ଦେବ କି ନ ଦେବ ତମ ଉପରେ ନିର୍ଭର କରେ। ହଠାତ୍ ଚାଷବାସ ଆଡ଼େ କେମିତି ମନ ବଳେଇଲ କହିଲ ଦେଖିଆ?
1: ଭାଇ
0: ହଁ,
1: ଏବେ ତ ଯୋଉ ବଜାରରେ ସବୁ ଦରଦାମ,
0: ହଁ ହଁ
1: ବର୍ଷା ଦିନ ହେଲେ ବି ଦେଖ ଭାଇ,
0: ହଁ
1: ପରିବା ଦର ସବୁ
0: ଆକାଶ ଛୁଆଁ। ଠିକ କଥା,
1: ଯଦି ଆମେ ଘର ବାଡିରେ ଟିକେ କିଛି ନ ଲଗେଇବା, ଏମିତି ପଇସା ଗଣୁଥିବା ଭାଇ, ବଜାରରେ ଯୋଉ ପନିପରିବା ମିଳୁଛି, ଯୋଉଟା ସତ କଥା ମୁଁ କହିବି, ତମେ ବି ଜାଣିଛ, ସମସ୍ତେ ଜାଣିଛ, ସେଥିରେ କେତେ ସାର ବିଷ ପ୍ରୟୋଗ ହଉଛି କହିଲ।
0: ଦେଖ ବାପା, ଚାଷବାସ ବୈଠକ ଘରେ ବି ମୁଁ ପ୍ରତିଦିନ ବସିକି ବିଶେଷଜ୍ଞ ମାନଙ୍କର କଥା ଶୁଣୁଛି, ଭାଇମାନଙ୍କର କଥା ବି ଆମେ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଣଉଛୁ। ଦେଖ ଦିନକୁ ଦିନ ପନିପରିବା ଦର ଯେମିତି ଭାବରେ ବୃଦ୍ଧି ପାଉଛି, ଆମେ ସେଇ ଅନୁଯାୟୀ ଆମ ଚଳନୀ ଅନୁଯାୟୀ ଯଦି ଆମେ ଘରେ କିଛି ପନିପରିବା ଚାଷ କରିବା, ବାଡ଼ି ବଗିଚାରେ ଯୋଉ ଅଳ୍ପ କିଛି ଜାଗା ନେଇକି ପନିପରିବା ଚାଷ ଆମେ କରିବା, କିଛି ନହେଲେ ବି ଆମ ନିଜ ଚଳନୀ ହିସାବରେ ତ ଆମେ ଚଳିପାରିବା।
1: ହଁ, ଆମେ ଘରକୁ ନିଶ୍ଚୟ ଦିଟା ପନିପରିବା ନେଇକି ଖାଇପାରିବା, ଯୋଉଟା କି ସତେଜ ତାଜା, ଆଉ ଆମର ଜୈବିକ ଉପାୟରେ ଆମର ଗୋବର ଖତ ଦେଇକି ଯୋଉଟା ହେଇଥିବ,
0: ହଁ
1: ତେଣୁ ସେଇଟାକୁ ଖାଇଲେ ଆମେ ନିରୋଗ ରହିବା।
0: ଠିକ କଥା ଟିକେ ବାପା କହିଲ, ସବୁ କଥା ହଉଛି ଆମ ମାନଙ୍କ ଉପରେ ନିର୍ଭର କରେ,
1: ତେଣୁ ସମସ୍ତେ ଆମେ ଟିକେ ନା ଟିକେ କିଛି ନା କିଛି ବାଡି ଘରେ ଚାଷ କରିବା, ତା ଛଡା ଆଉ ସମସ୍ତେ ଚେଷ୍ଟା କରିବା ଜୈବିକ ଉପାୟରେ ଚାଷ କରିବା
0: ପାଇଁ। ହେଲେ ବାପା, ବୈଠକ ଘରକୁ ତ ଆସୁଛ, ବହୁତ ଖୁସି ଲାଗୁଛି ଶୁଣିକି, ମନ ଦୁଃଖ ଥିଲା ଭଳିଆ ଲାଗୁଛି
1: ଭାଇ। କଥା କଣ କି,
0: କଣ
1: ଗାଈଟି ଆମର ଆଜି
0: ହଁ
1: ଗୋଟିଏ ବଡ଼ ପ୍ଲାଷ୍ଟିକ ଜରି ଖାଇଦେଇଛି।
0: ସେଇଟା ତ ବାପା ବହୁତ ଦୁଃଖର ବିଷୟ, ଏଇ ବୈଠକ ଘରେ ବି ଆମେ ସେଇ ବିଷୟରେ ବହୁତ ଥର ଆଲୋଚନା କରିଛୁ। ପ୍ଲାଷ୍ଟିକ ଜରି ଯଦି ଗାଈ ଗୋରୁ ମୁହଁରେ ଯାଉଛି ତାହେଲେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେଥିପାଇଁ ହଉଛି ଦାୟୀ ହେଉଛନ୍ତି ଆମେମାନେ।
1: ଆମେମାନେ ଦାୟୀ? ଦେଖ ଭାଇ, ସରକାର କେତେ ଥର କହିଲେଣି ଯେ ପ୍ଲାଷ୍ଟିକ ଜରି ଲିଥିନ ବ୍ୟବହାର
0: କରନାହିଁ,
1: କିନ୍ତୁ ଲୋକମାନେ
0: ଶୁଣୁନାହାନ୍ତି।
1: ଏଇ ଯୋଉ ପ୍ଲାଷ୍ଟିକ ଜରି ବ୍ୟବହାର କରି ଖାଦ୍ୟ ଆଣି ଏଣେ ତେଣେ ପକେଇ ଦେଲାରୁ ସେମାନେ ଜୀବଜନ୍ତୁ, ସେମାନେ ଖାଦ୍ୟ ଲୋଭରେ ପଲିଥିନ ଟିକୁ ଚୋବେଇ ଦେଉଛନ୍ତି।
0: ପଲିଥିନରେ କଣ ଅଛି ବୋଲି ମୁହଁ ମାରି ଦେଉଛନ୍ତି, ଖାଦ୍ୟ ସହ ପଲିଥିନ ବି ପେଟ ଭିତରକୁ ଯାଉଛି, ଆଉ ସେମାନେ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି
1: ଭାଇ। ଦେଖ ଏଇ ଯୋଉ ପଲିଥିନରେ ଗରମ ଗରମ ଖାଇବା ବଜାରରୁ ନେଇ ଆସୁଛନ୍ତି ଲୋକମାନେ ଖାଉଛନ୍ତି ବୋଲି, ଆଜିକାଲି ଲୋକମାନଙ୍କୁ ଘରେ ଘରେ ଦେଖିବେ ମଧୁମେହ ରୋଗ ହେଉଛି, କ୍ୟାନ୍ସର ହେଉଛି, କେତେ ଯେ କଣ ରୋଗ ହେଉଛି।
0: ହଁ,
1: ତେଣୁ
0: ପ୍ଲାଷ୍ଟିକ ଠାରୁ ଦୂରେଇ ରହିବା, ପ୍ଲାଷ୍ଟିକ ମୁକ୍ତ ଭାରତ ଆମେ ଗଠନ କରିବା।
1: ହଁ, ଆଉ ଗୋଟେ କଥା ଭାଇ,
0: କୋଉ କଥା?
1: ପ୍ଲାଷ୍ଟିକ କେବଳ ଯେ ନଦୀ ମାଟି ପରିବେଶକୁ ଦୂଷିତ କରୁଛି ସେ କଥା ନୁହେଁ, ଏବେ ଗବେଷଣା କରାଯାଇଛି, ଜଣାଯାଇଛି ଆମର ବାୟୁମଣ୍ଡଳକୁ ଏଇ ଯୋଉ ମାଇକ୍ରୋ ପ୍ଲାଷ୍ଟିକ ବହୁ ପରିମାଣରେ ପ୍ରଦୂଷିତ କରୁଛି।
0: ଅପା ବୈଠକ ଘରକୁ ଆସିକି ଦେଖୁଛି ବହୁତ ବିଷୟରେ ତମର ଧାରଣା ହେଇଗଲାଣି, ଆଉ
1: ଆମେ ଯଦି ଚାରିଆଖିଆ ନ ହବା, ଚାରିଆଡୁ ଜ୍ଞାନ ଆହରଣ ନ
0: କରିବା, ଏ ସମାଜରେ ତାଳ ଦେଇ ଆଉ ଚଳି ହବ
1: ନାହିଁ। ତେଣୁ ସବୁଆଡକୁ ନଜର ଦେବାକୁ
0: ପଡିବ। ସବୁରି ମୂଳରେ ତ ମହାପ୍ରଭୁ ସାହା ଭରସା।
1: ଆଜି ତ ଭାଇ ହେରା ପଞ୍ଚମୀ,
0: ହଁ ହଁ,
1: ଆଉ ସେ କାଳିଆ ସାନ୍ତ,
0: ସମସ୍ତଙ୍କୁ ସହାୟ ହୁଅନ୍ତୁ, ତାଙ୍କରି ନା କାର୍ଯ୍ୟକ୍ରମରେ ନେବା, ତାପରେ କାର୍ଯ୍ୟକ୍ରମ ଆଗକୁ ବଢେଇବା, ନା କଣ କହୁଛ?
1: ଭଜନ ଟିକେ ଶୁଣିବା ଆଉ।

0: ଶିଳ୍ପୀମାନଙ୍କୁ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ
1: ଧନ୍ୟବାଦ।
0: ଧନ୍ୟବାଦ।
1: ହଁ, ତେବେ ଅପା ବୈଠକ ଘରକୁ ତ ଆସିଛ, ଆଜି ଆଲୋଚନାର ବିଷୟବସ୍ତୁ କ'ଣ ରଖିଛ, କିଛି ଆଣିଛ ନା କ'ଣ କହୁଛ କହିଲ ଦେଖିବା।
0: ଭାଇ, ବୈଠକ ଘରକୁ ଆସିଛି ଯେତେବେଳେ
1: ହଁ,
0: କିଛି ତ ଗୋଟେ ପୁଣି ଆଣିକି ଆସିବି।
1: ହଁ, ସେଥିପାଇଁ ତ ପଚାରିଲି, ଖାଲି ବୈଠକ ଘରକୁ ଆସିକି ଜ୍ଞାନ ଆହରଣ କରୁଛ ନା କାହା ସହିତ ଜ୍ଞାନ ବି ବାଣ୍ଟୁଛ କହିଲ ଦେଖିବା।
0: ଜ୍ଞାନ ବାଣ୍ଟିବା ନା ଆଉ
1: ହଁ
0: ଭାଇ, ବାସନ୍ତୀ ଭଉଣୀ
1: ହଁ ହଁ ହଁ
0: ଏତେ ସୁନ୍ଦର ଚାଷ କରନ୍ତି, ଆଖପାଖ ଗାଁରେ ତାଙ୍କର ପରିଚୟ ଅଛି।
1: ଆଉ ଯେ
0: ଜୈବିକ ଉପାୟରେ ସେ ପନିପରିବା ଚାଷ କରୁଛନ୍ତି, ସିଏ ତ ଧାନ ଚାଷ କରୁଛନ୍ତି, ମାଣ୍ଡିଆ ଚାଷ କରୁଛନ୍ତି, କିନ୍ତୁ ଆଜି ଆମେ ତାଙ୍କ ସହିତ କଥା ହେବା ସେ ଜୈବିକ ଉପାୟରେ କିପରି ବିଭିନ୍ନ ପନିପରିବା ଚାଷ କରି
1: ସ୍ୱାବଲମ୍ବୀ ହେଇପାରୁଛନ୍ତି,
0: ଟଙ୍କା ରୋଜଗାର କରିବା ସହିତ ସ୍ୱାବଲମ୍ବୀ ମହିଳାର ପରିଚୟ ପାଇଛନ୍ତି।
1: ବହୁତ ଭଲ କଥାଟିଏ ବାପା କହିଲଣି। ଏବେ ତ ପ୍ରାୟ ଚାଷୀ ଭାଇ ଭଉଣୀମାନେ ଜୈବିକ ପଦ୍ଧତିରେ ଚାଷ ପଦ୍ଧତିକୁ ଆପଣେଇଲେଣି, ଭଉଣୀଙ୍କ ସହିତ କ'ଣ ସବୁ କଥା ହେଇଛ, ଜୈବିକ ପଦ୍ଧତିରେ କେମିତି କ'ଣ ସେ ଚାଷ କରୁଛନ୍ତି, ମୋର ଶୁଣିବା ପାଇଁ ବହୁତ ଇଚ୍ଛା ହେଲାଣି। ମୁଁ ଶୁଣୁଛି ଆଉ ଆମ ଚାଷୀ ଭାଇ ଭଉଣୀମାନେ ବି ଶୁଣନ୍ତୁ।
2: ଭଉଣୀ ନମସ୍କାର।
3: ନମସ୍କାର ମ୍ୟାଡମ୍।
2: ଭଉଣୀ ଆପଣଙ୍କର ପରିଚୟ ଆମର ଶ୍ରୋତାମାନଙ୍କୁ ଦେଇ ଦିଅନ୍ତୁ।
3: ମୋ ନାଁ ହେଲା ବାସନ୍ତୀ ବେହେରା, ଗ୍ରାମ ହେଲା କୁରାଢ଼ୀ ଘୋଷା, ପଞ୍ଚାୟତ ହେଲା ପଡ଼ିହରି ପଲ୍ଲୀ, ବ୍ଲକ ହେଲା ହାଟଡ଼ି, ଜିଲ୍ଲା କେନ୍ଦୁଝର।
2: ଆପଣଙ୍କୁ ଆମ ଚାଷବାସ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। କଣ କେମିତି ଏଥର ଚାଷ କରିଛନ୍ତି କୁହନ୍ତୁ, ଏବେ ତ ବର୍ଷା ଦିନ, ବର୍ଷା ଦିନରେ କଣ କେମିତି ଲଗେଇଛନ୍ତି କୁହନ୍ତୁ।
3: ଆମର ଏଥର ଝୋଲରା ଲାଗିଛି, ଭେଣ୍ଡି ଲାଗିଛି, ଜହ୍ନି ଲାଗିଛି, କାକୁଡି ଲାଗିଛି, ବାଇଗଣ ବି ଲାଗିଛି।
2: ଏତେ ସବୁ ପରିବା ଆପଣ ଚାଷ କରିଛନ୍ତି?
3: ଆଜ୍ଞା।
2: କେମିତି କଣ ଆଗ୍ରହ ଆସିଲା ଏମିତି ଚାଷ କରିବା ପାଇଁ? ସବୁବେଳେ ଚାଷ କରନ୍ତି ନା ଏବେ ନୂଆ କରି?
3: ସବୁବେଳେ ନାଇଁ, ଧାନ ଚାଷ ତ ସବୁବେଳେ କରା ହୁଏ ଆମର, ଏବେ ଯୋଉ ସବୁ ସାର ବିଷ ଏଇସବୁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହଉଛି, ସାର ବିଷ ଦେଇକି ଚାଷ କଲା ବେଳକୁ, ବଜାରରୁ କିଣିକି ଆଣିକି ପରିବା ଖାଇଲା ବେଳକୁ, ସେଇଥିପାଇଁ ଟିଭିରେ ରେଡିଓରେ ଏସବୁ ଆମେ ଶୁଣିଲୁ ଯେ ଜୈବିକ ଉପାୟରେ ଚାଷ କଲେ ଦେହ ଖରାପ ହବନି, ଲୋକମାନେ ସୁସ୍ଥ ରହିବେ, ସେଥିପାଇଁ ଆମେ ଚାଷ କରିବା ପାଇଁ ଆଗ୍ରହ କଲୁ ଆଉ।
2: ଯା ହଉ, ଆପଣ ନିଜ କ୍ଷେତରେ ନିଜେ କିଛି ପରିବା ଲଗେଇବେ, ନିଜେ ଖାଇବେ, ଆଉ ଘର ପାଇଁ ଲଗାନ୍ତି ନା ବାହାରେ ବିକ୍ରି ବଟା ବି କରନ୍ତି?
3: ନାଇଁ ନାଇଁ, ଆମେ ବିକ୍ରି କରୁ ନା, ଘର ଖର୍ଚ୍ଚ ସାଙ୍ଗକୁ ବିକ୍ରି ବି କରା ହୁଏ,
2: ବିକ୍ରି ବି କରାଯାଏ। ତେଣୁ ନିଶ୍ଚିତ ଭାବେ ସବୁ ଜିନିଷରେ ପରିଶ୍ରମ ଅଛି, କେମିତି କଣ ପରିଶ୍ରମ କରନ୍ତି, କେମିତି କଣ ସମୟ ଦିଅନ୍ତି?
3: ନାଇଁ, ଆମେ ଘର କାମ ସାରିଲା ପରେ ସମୟ ବହୁତ ରହେ, ତାପରେ ଆମେ ଲୋକ ମାନେ କିଛି ମଜୁରୀ ପକେଇକି କାମ କରୁ, ଆଉ କିଛି ଆମେ ନିଜେ କରୁ,
2: ନିଜେ ବି କରନ୍ତି, ଲୋକ ବି ରଖିଛନ୍ତି।
3: ଆଜ୍ଞା।
2: କେମିତି କଣ ଆଗେ ମାଟିକୁ ପ୍ରସ୍ତୁତ କରନ୍ତି ପରିବା ଚାଷ ଆଗରୁ?
3: ଆମେ ପ୍ରଥମେ ଖରା ଦିନେ ହଳ କରି ଦିଆଯାଏ ତାକୁ ମାଟିକୁ, ତାପରେ ଦୁଇ ତିନି ଦିନ ଗଲା ପରେ ପୁଣି ଆମେ ତାକୁ ଖତ ସବୁ, ଆମର ଯୋଉ ଗୋବର ଖତ, ଆଉ ଏବେ ଯୋଉ ସବୁ ଆମର କୁକୁଡ଼ା ଫାର୍ମ ଯୋଉମାନେ କରିଛନ୍ତି କୁକୁଡ଼ା ଖତ, ଏସବୁ ଖତ ମାଟିରେ ବୁଣି ଦିଆଯାଏ, ବୁଣିଲା ପରେ ପୁଣି ତାକୁ ଆଉ ଥରେ ହଳ କରାଯାଏ। ଏମିତି ହଳ କଲା ପରେ ମାଟି ପ୍ରସ୍ତୁତ ହେଇଯାଏ ଚାଷ କରିବା ପାଇଁ, ତାପରେ ସେସବୁ କୁଡାକୁଡି ଯୋଉ ନାଳି ପଟାଳି ଏସବୁ କରିକି ମଞ୍ଜି ଫଞ୍ଜି ଲଗା ହୁଏ ଆଉ।
2: ଏବେ ତ କହିଲେ ଏତେ ଗୁଡିଏ ପରିବା ଆପଣ ଲଗେଇଛନ୍ତି ବୋଲି, ବାଇଗଣ, ଭେଣ୍ଡି, କଲରା, କାକୁଡି, ଆହୁରି କେତେ କଣ ସବୁ ଆପଣ ଲଗେଇଛନ୍ତି କହିଲେ। ଏବେ ତ ବର୍ଷା ହେଉଛି, ତଥାପି ଆପଣଙ୍କର ଜଳସେଚନର ସୁବିଧା ରହିଛି?
3: ନାଇଁ ନାଇଁ ମ୍ୟାଡମ୍, ଜଳସେଚନରେ କିଛି ବି ସୁବିଧା ନାହିଁ, ଆମେ ସେ ବର୍ଷା ପାଣି ଉପରେ ନିର୍ଭର କରିକି ହିଁ କରୁ। ବର୍ଷା ଦିନରେ
2: ଚାଷ କରନ୍ତି, ଖରାଦିନେ କୌଣସି କିଛି ପନିପରିବା ଲଗାନ୍ତିନି?
3: ଖରାଦିନରେ ଅଳ୍ପ ଅଳ୍ପ ଲଗାଉ, ଯେତେ ଦିନ ପର୍ଯ୍ୟନ୍ତ ପାଣି ଥାଏ, ସେଠି ପାଖରେ ଆମର ଖଣି ସବୁ ଅଛି, ଯେତିକି ଦିନ ପର୍ଯ୍ୟନ୍ତ ପାରୁ, ଯେତେବେଳେ ଅତିରିକ୍ତ ଖରା ହୁଏ ଏଇ ଯୋଉ ଆମର ଓଡ଼ିଆରେ ବୈଶାଖ ମାସ, ଜ୍ୟେଷ୍ଠ ମାସ ଏଇସବୁରେ, ସେଇ ଟାଇମର ପ୍ରାୟ କିଛି ପନିପରିବା ହୁଏ ନାହିଁ, ପାଣି ପ୍ରୋବ୍ଲେମ ତ ସେଥିପାଇଁ କରିପାରୁନି। ଆଉ
2: ଏ ଯୋଉ ପାଣିର ସମସ୍ୟା ରହିଛି, ଆପଣ କେତେବେଳେ କିଛି ଲିଖିତ ଆକାରରେ ଦେଇଛନ୍ତି?
3: ଲିଖିତ ଆକାରରେ ଯଦି ବି ଦିଆ ହେଇ ନାହିଁ, ଆମେ ଏପଟେ ବହୁତ ଚେଷ୍ଟା ବି କରିଛୁ, ଯେତେ ସବୁ ଅଲଗା ଅଫିସର ମାନେ ଆସୁଛନ୍ତି, ଆମର ଏଠି ଯୋଉ ମିଲେଟ ମିଶନ ହେଲା, ଏପିସି ହେଲା, ଏସବୁ ଆମ ଗାଁରେ ଅଛି, ଏପିସି ଅଛନ୍ତି ଆମର, ଯେମିତି ଏଗ୍ରିକଲଚର ପ୍ରଡକ୍ଟ କ୍ଲଷ୍ଟର,
2: ସେସବୁର
3: ଏପିସି ସାର ମାନେ ସବୁ ଆସୁଛନ୍ତି, ଚାଷବାସ ବିଷୟରେ ବୁଝଉଛନ୍ତି, ଆଉ ସାର ବିଷ ପ୍ରୟୋଗ ନ କରିକି ଜୈବିକ ଉପାୟରେ ସାର ବିଷ ପ୍ରସ୍ତୁତ କରିକି ଗଛରେ ଦେଇକି କରାଯିବ, ଆଉ ସେମାନଙ୍କୁ ଆମେ ବହୁତ ପ୍ରକାର କହିଲୁଣୁ ଯେ ଆମର ପାଣି ନାହିଁ, ପାଣି ପାଇଁ ଆପଣ କଣ ଟିକେ ସୁବିଧା କରିଦିଅନ୍ତୁ, ଆମେ ହେଲେ ଚାଷବାସ କରିବୁ, କିନ୍ତୁ ଆମର ଯେହେତୁ ଏଇଟା ଖଣି ଏରିଆ, ସେଟା ହେଇପାରୁନି ସୁବିଧା ଜଳସେଚନ,
2: ଆପଣ ସେଥିପାଇଁ ଜଳ ସମସ୍ୟା ପାଇଁ କିଛି ଲଗେଇ ପାରୁନାହାନ୍ତି ଭଲ ଭାବରେ। ଆପଣ କହିଲେ କି ଜୈବିକ ଉପାୟରେ ଆପଣ ପନିପରିବା ଚାଷ କରୁଛନ୍ତି, ଯେମିତି କହିଲେ ଯେ ଗୋବର ଖତ ଦଉଛନ୍ତି, ଏ ଯୋଉ ଗୋବର ଖତ ଦଉଛନ୍ତି, ଆପଣଙ୍କ ଘରେ ନିଜେ ଗୋବର ଖତ ପ୍ରସ୍ତୁତ କରୁଛନ୍ତି ନା କେମିତି କଣ ଦଉଛନ୍ତି?
3: ଆମେ କରୁ।
2: ଗାଈ ରଖିଛନ୍ତି?
3: ଗାଈ ଅଛି, ତାପରେ ଆମର ଏଠି ଗୋଟେ ଗାଈର ସୋସାଇଟି ଅଛି, କ୍ଷୀର ସୋସାଇଟି, ଆଉ ସେଠି ବହୁତ ଗାଈ, ସେମାନେ ବି ଖତ ବିକ୍ରି କରନ୍ତି, ସେଠୁ ନେଇ ଆସୁ।
2: ଯାହା ହଉ, ଆଜିକାଲି ତ ଆମେ ଦେଖିବା ଏଇ ଯୋଉ ବିଭିନ୍ନ ପ୍ରକାର, ଯେମିତି ଆଉ ଟିକେ ଆଗରୁ ଆପଣ କହୁଥିଲେ ଯେ ସାର ବିଷ ବହୁତ ଲୋକ ଚାଷ ପାଇଁ ପ୍ରୟୋଗ କରୁଛନ୍ତି, ତେଣୁ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ରୋଗ ହେଉଛି। ଆଉ ଗୋଟେ କଥା ବି ରୋଗ ତ ହଉଛି ଲୋକମାନଙ୍କୁ, ତା ସହିତ ମାଟିର ଉର୍ବର ଶକ୍ତି ମଧ୍ୟ କମିଯାଉଛି।
3: କମିଯାଉଛି,
2: ହଁ, ତେଣୁ ନିଶ୍ଚିତ ଭାବେ ସମସ୍ତେ ଚେଷ୍ଟା କରିବା କଥା ଜୈବିକ ଉପାୟରେ ଚାଷ କରିବା ପାଇଁ। ଗୋବର ଖତ ଦିଅନ୍ତୁ, ଜିଆ ଖତ ଦିଅନ୍ତୁ।
3: ଆମର ଏଠି ମିଲେଟ ମିଶନର ଯୋଉ ସାର ମାନେ ଆସୁଛନ୍ତି, ଆଉ ପ୍ଲସ ଏପିସି ର ବି ଯୋଉ ସାର ମାନେ ଆସୁଛନ୍ତି, ସେମାନେ ଜୈବିକ ଖତ ଉପରେ ଆମକୁ ଟ୍ରେନିଂ ବି ଦଉଛନ୍ତି। ନିମାସ୍ତ୍ର ହେଲା, ଆଗ୍ନେୟାସ୍ତ୍ର ହେଲା, ଏସବୁ ଜୀବାମୃତ, ଏସବୁ ସେମାନେ ଟ୍ରେନିଂ ଦଉଛନ୍ତି, ଯାଦ୍ୱାରା କି ଆମେ ସେଇଗୁଡା ସବୁ ଶିଖିକି ନିଜେ ନିଜେ ପ୍ରସ୍ତୁତ କରିକି ଦଉ ଗଛ ମାନଙ୍କରେ।
2: ବହୁତ ଭଲ କଥା, ଆପଣ ମାନେ ଯେହେତୁ ଚାଷ କରିବା ପାଇଁ ମନ ବଳେଇଛନ୍ତି, ଚାଷ କରୁଛନ୍ତି, କେତେ ବର୍ଷ ହେଲାଣି ଏମିତି ଚାଷ କରୁଛନ୍ତି ଆପଣ?
3: 3-4 ବର୍ଷ ହେଲାଣି। ଧାନ ଚାଷ ତ ଆମର ପ୍ରଥମରୁ ହେଇ ଆସୁଛି,
2: ପନିପରିବା ଚାଷ ଏବେ କରୁଛନ୍ତି?
3: ଆଜ୍ଞା, ଏବେ ମାଣ୍ଡିଆ ଓ ଅଲଗା ପନିପରିବା ସବୁ
2: ଏବେ କରୁଛନ୍ତି ଆପଣ?
3: ଆଜ୍ଞା।
2: ମାଣ୍ଡିଆ କେତେ ବର୍ଷ ହେଲା କରୁଛନ୍ତି?
3: ମାଣ୍ଡିଆ 3-4 ବର୍ଷ ହେଲାଣି କରାହଉଛି।
2: ପରିବା ଚାଷ ପାଇଁ ମନ ବଳେଇଛନ୍ତି ଆପଣ, ଯେମିତି କହୁଛନ୍ତି ଆପଣଙ୍କର ଆଗ୍ରହ ଅଛି ବୋଲି ଯୋଉ କହିଲେ ସାର ମାନେ ଆସୁଛନ୍ତି, ଆପଣ ମାନଙ୍କୁ ବୁଝଉଛନ୍ତି କେମିତି ଆପଣ ଖତ ପ୍ରସ୍ତୁତ କରିବେ, କ୍ଷେତରେ କେମିତି ଦେବେ, ଟ୍ରେନିଂ କିଛି ନେଇଛନ୍ତି ଆପଣ କୋଉଠି ଯାଇକି?
3: ନାଇଁ, ଟ୍ରେନିଂ ତ ଆମେ କୋଉଠି ନେଇନୁ, ଟ୍ରେନିଂ ନବା ଦରକାର ପଡୁନି ମ୍ୟାଡମ, ସେମାନେ ଯୋଉ ଆସୁଛନ୍ତି ଆମକୁ ଯୋଉ ସାର ମାନେ, ସେମାନେ ହିଁ ବୁଝେଇ ଦଉଛନ୍ତି ଏମିତି କରିବେ ଏମିତି କରିବେ। ସେମାନେ ଡାଇରେକ୍ଟ ଯେମିତି ଆମର ଡେମୋ ପ୍ରସ୍ତୁତ କରିକି ଦେଖାନ୍ତି ଯେ ଏଇ ଏଇ ଜିନିଷ ସବୁ ସଂଗ୍ରହ କରନ୍ତୁ, ଆମର ଯେମିତି ଆମେ ଜୈବିକ ଖତ ଯୋଉ ବ୍ୟବହାର କରୁଛୁ, ନିମାସ୍ତ୍ର ହେଲା, ଲିମ୍ବ ପତ୍ର, ଗାଈର ଗୋବର, ଗାଈ ମୂତ୍ର, ଏସବୁ ସଂଗ୍ରହ କରନ୍ତୁ, ଆଉ କେମିତି ତିଆରି କରାଯିବ ସେମାନେ ହିଁ ଶିଖେଇ ଦେଇକି ଯାଉଛନ୍ତି।
2: ଆପଣ ଟ୍ରେନିଂ ପାଇଁ ଯାଉନାହାନ୍ତି, କିନ୍ତୁ ସାର ମାନେ ଆସିକି ଆପଣଙ୍କୁ ଘରେ ଶିଖେଇ ଦେଇକି ଯାଉଛନ୍ତି?
3: ଆଜ୍ଞା ଆଜ୍ଞା,
2: ବହୁତ ବଡ କଥା।
3: ଆଜ୍ଞା,
2: ଆପଣ ମାନେ ଘରେ
3: ଆମକୁ ଯିବାକୁ ପଡୁନି।
2: ହଁ ହଁ
3: ଆଜ୍ଞା,
2: ଶିଖି ପାରୁଛନ୍ତି, ତେଣୁ ଯୋଉଟା କହିଲେ ଆପଣ ନିମ୍ବ ପତ୍ରକୁ ପ୍ରୟୋଗ କରି ଖତ ବା ସାର, ଆଉ କୁକୁଡ଼ା, ଆଉ ଟିକେ ଆଗରୁ କହୁଥିଲେ କୁକୁଡ଼ା ଖତ, ଗୋବର ଖତ, ଏସବୁ ପ୍ରୟୋଗ କଲେ ଜମିର ଉର୍ବର ଶକ୍ତି ବଢିବ, ଭଲ ଫସଲ ବି ହବ। କିନ୍ତୁ ଯୋଉ ବଜାରରେ ମିଳୁଛି ବିଭିନ୍ନ ପ୍ରକାର ଏପଟ ସେପଟ ସାର କେମିକାଲ, ସେଗୁଡିକ ଆଦୌ କ୍ଷେତରେ ପ୍ରୟୋଗ କରିବା କଥା ନୁହେଁ। ଆଜିକାଲି ଆମେ ଦେଖିବା 2 ପଇସା ଅଧିକ ରୋଜଗାର ଲୋଭରେ ଲୋକମାନେ ସେସବୁ ପ୍ରୟୋଗ କରୁଛନ୍ତି,
3: କରୁଛନ୍ତି।
2: ହଁ,
3: ବହୁତ କ୍ଷତି,
2: ବହୁତ କ୍ଷତି। କାର୍ଯ୍ୟକ୍ରମ ମାଧ୍ୟମରେ ଆମେ କହିବା ଆମର ଯୋଉମାନେ ଚାଷ କରୁଛନ୍ତି ଚାଷୀ ଭାଇ ଭଉଣୀ ମାନଙ୍କୁ, ଏଭଳି ସେମାନେ କରନ୍ତୁନି। ଏବେ ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ପ୍ରକାରର ଚାଷ ହେଇପାରୁଛି, ଏବେ ଯେମିତି କହିଲେ ସାର ମାନେ ଆସିକି ବୁଝଉଛନ୍ତି, ନହେଲେ ଆମେ ଯାଇକି ଏଗ୍ରିକଲଚର ହର୍ଟିକଲଚର ଅଫିସରେ ବି ବୁଝିକି ଆମେ କିଛି ଖତ ପ୍ରସ୍ତୁତ କରିପାରିବା, କେମିତି ଭଲ ପ୍ରଣାଳୀରେ ଭଲ 2ଟା ପନିପରିବା ଫଳିବ, 2 ପଇସା ଅଧିକା ରୋଜଗାର ହେଇପାରିବ, ସେ ବିଷୟରେ ବି ଆମ ସାର ମାନେ
3: ସବୁ କହିଦେବା ପାଇଁ ବି ରାଜି ଅଛନ୍ତି, କେବଳ ଆମେ ଯିବା ଦରକାର।
2: ପନିପରିବା ଯୋଉ ଲଗେଇଛନ୍ତି କହିଲେ, ତାକୁ ବିକ୍ରି ବଟା କେମିତି କରନ୍ତି? ପାଖରେ ବଜାର
3: ବିକ୍ରି କରିବା ପାଇଁ ବଜାର ତ ଆମର ଅଛି, ପାଖରେ ବଜାର ଅଛି, ଆଉ ବେପାରୀ ମାନେ ନେଇ ଯାଉଛନ୍ତି ଘରୁ,
2: ଘରୁ ନେଇ ଯାଉଛନ୍ତି,
3: ନେଇ ଯାଉଛନ୍ତି।
2: ଆପଣଙ୍କୁ ସେଟା ସୁବିଧା ହଉଥିବ? ନାଇଁ,
3: ସୁବିଧା ହଉଛି, ସେଇଥିପାଇଁ ଆମ ପାଖରେ ବଜାରଟା। ତାପରେ ବି ଯଦି ଆପଣ ବଜାରକୁ ନ ନେବେ, କିଏ ତ ନିଜେ ନେଇକି ଗଲା ଠିକ, ସେ ବେପାରୀ ଆସିକି ବାଡିରୁ ଘରୁ ନେଇଯିବେ, ଆପଣ ଖାଲି ତୋଳିକି ଦେବେ ଏତିକି।
2: ଆଉ ପରିଶ୍ରମ କେମିତି, କେତେ ଘଣ୍ଟା କ୍ଷେତରେ ଆପଣଙ୍କର ପରିଶ୍ରମ ଯାଉଛି?
3: ନାଇଁ, ସେମିତି ତ ଭାବିଲେ କିଛି କରିହବନି, ପରିଶ୍ରମ କେତେ ଯାଉଛି କେତେ କଣ ଏମିତି ତ ଭାବିଲେ କିଛି କରିହବନି, ଯେତେ ଯାହା ସମୟ ମିଳେ ଯାଇକି କ୍ଷେତରେ ପରିଶ୍ରମ କରୁ ଆଉ, ଘାସ ବାଛୁ କେମିତି,
2: ସବୁ କାମରେ ପରିଶ୍ରମ କରିବାକୁ ପଡିବ, କର୍ମ ନକଲେ ହବନି। ତେଣୁ ଯେତେବେଳେ ପନିପରିବାଟେ ଲଗେଇଛନ୍ତି ବା ଧାନ ଚାଷ କରୁଛନ୍ତି, ଯାହା ବି କରୁଛନ୍ତି, କ୍ଷେତରେ ତାକୁ ସମୟ ଦବାକୁ ପଡିବ ନିଶ୍ଚିତ ଭାବେ, ଯେହେତୁ ଲଗେଇଛନ୍ତି ଆପଣ, ତେଣୁ ସବୁ କାମରେ ପରିଶ୍ରମ ରହିଛି।
3: କଣ, ଯେତେବେଳେ ପରିଶ୍ରମ ତ ଆମେ କଲେ ଠିକ ଅଛି, କିନ୍ତୁ ଯେତେବେଳେ କଲରା ହେଲା କି ବାଇଗଣ ହେଲା କି ଯେତେବେଳେ ଆମେ ଦେଖୁଛୁ ଗଛରେ କଲରା ସବୁ ଫଳିଛି ଆଉ ଆମେ ତୋଳିକି ଆଣୁଛୁ, ସେତେବେଳେ ସବୁ ପରିଶ୍ରମର ଫଳ ମିଳିଯାଉଛି
2: ନିଶ୍ଚିତ। ଯେତେବେଳେ ନିଜ ବାଡିରେ ପନିପରିବା ଫଳିବ, ଦେଖିବେ ଫୁଲ ଫୁଟିବା ଦେଖିବାଠୁ ହିଁ ମନ ଭିତରେ ଗୋଟେ ମାନେ ଭାବନା ସୃଷ୍ଟି ହେବ, କେବେ ଫଳ ହବ।
3: ଆଜ୍ଞା,
2: ନିଶ୍ଚିତ, ଯୋଉ କଥା କହିଲେ ଆପଣ ପରିଶ୍ରମ ଭୁଲିଯିବେ, ଯେତେବେଳେ ଦେଖିବେ ଆପଣଙ୍କର ଭଲ ଫସଲ ଟିକେ ହେଲା, ପନିପରିବା 2ଟା ଭଲ ଫଳିଲା, ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ, ପରିଶ୍ରମ ଆପଣ ଭୁଲିଯିବେ।
3: ଏମିତି ବି ବହୁତ ଲାଗେ, ଯେତେ ପରିଶ୍ରମ ଅନୁସାରେ ମୁଁ କାହାକୁ 2ଟା ଦେଇପାରିଲି, ଏ ମୋର 2ଟା କଲରା ହେଇଛି, ତମେ ନାଓ ଏମିତି ଖାଓ, ତମେ ବି ମାନେ ବି ଏମିତି ଚେଷ୍ଟା କରିକି ନିଜେ ନିଜେ ବାଡିରେ କର
2: ନିଶ୍ଚିତ। ଆଉ ଗୋଟେ କଥା ଭଉଣୀ କୁହନ୍ତୁ, ଏବେ ଚାଷ ପ୍ରତି ଲୋକମାନେ ମୁହଁ ଫେରେଇ ନଉଛନ୍ତି, ଆଗରୁ ଯେମିତି ଚାଷବାସ ଥିଲା ପ୍ରତ୍ୟେକ ଲୋକ ନିଜ ବାଡିରେ କିଛି ନା କିଛି ଲଗଉଥିଲେ, ବେଶୀ ବଡ଼ ଚାଷ ନ ହଉ, ସମସ୍ତଙ୍କ ବାଡିରେ ପ୍ରାୟ ଦେଖିବେ କିଛି ନା କିଛି ପନିପରିବା ଲାଗୁଥିଲା, ଏବେ କିନ୍ତୁ ଲୋକ ଟିକେ ଅଳସୁଆ ହେଇଗଲେଣି, ବଜାର ଉପରେ ପୁରା ନିର୍ଭରଶୀଳ ପୁରା
3: ଆଜ୍ଞା
2: ରହୁଛନ୍ତି,
3: ଆଜ୍ଞା
2: କଣ କହିବେ
3: ଆଜ୍ଞା,
2: ଆପଣ? ଚାଷ କମିଯାଉଛି,
3: ଚାଷ ତ କମିଯାଉଛି, କିନ୍ତୁ ମୁଁ କହିବାକୁ ଚାହୁଁଛି ଯେ ଯେତେ ସମୟ ମିଳୁଛି ଆମେ ସମୟ ନଷ୍ଟ କରିକି ନିଜ ବାଡି ଘରରେ, ଅନ୍ୟ କୁଆଡେ ନ ହଉ, କିଛି ନହେଲେ ଛୋଟ ଦିଟା ଯଦି ଗଛ ଲଗେଇଥିବା, ଯେମିତି କଥାରେ ନାହିଁ ଯାହା ବି ହେଲେ ବାଡି ଜିନିଷ ଆଉ ହାଟ ଜିନିଷ ତା ଭିତରେ ନିଶ୍ଚିତ ତଫାତ ରହିବ। ଆମେ ସାଙ୍ଗେ ସାଙ୍ଗେ ବାଡିରୁ ତୋଳି ଆଣିଲେ ଆଉ ଖାଇଲେ, କିନ୍ତୁ ହାଟ ବଜାରରୁ ଆଣିଲେ କେତେ କୋଉଠି କିଏ ବାସି ପରିବା ଦେଲାଣି, କୋଉଠି କିଏ କଣ
2: ପ୍ରୟୋଗ ହେଇଥିବ,
3: ସାର ପ୍ରୟୋଗ ହଉଛି କଣ ହଉଛି, କିନ୍ତୁ ଆମେ ଯେମିତି ବାଡିରେ ଯୋଉ ପରିବା ଆମର ହଉଛି, ସଜନା ହେଲା, ଅମୃତଭଣ୍ଡା ହେଲା, କଦଳୀ ହେଲା, ଏଥିରେ କୌଣସି ପ୍ରକାର ସାର ନାହିଁ, କିନ୍ତୁ ବଜାରରେ ଯୋଉଟା ବିକ୍ରି ହଉଛି ସେ ନିଶ୍ଚିତ ତା ଭିତରେ ସାର ଦିଆ ହଉଛି।
2: ହଁ ନିଶ୍ଚୟ, ବାଡି ଘରେ ଲଗେଇଲେ ପନିପରିବା ଯେତେବେଳେ ଇଚ୍ଛା ହେଲା ଆମେ ଦୌଡ଼ିଗଲେ ବାଡିରୁ, ଟମାଟୋ ଟିକେ, ଲଙ୍କା ଟିକେ, ବାଇଗଣ ଟିକେ, ତୋଳି ଆଣିଲେ, ତରକାରୀ କଲେ।
3: ଆମେ ଚାହିଁବା ଛାତ ଉପରେ ବି ମାଟିରେ, ମୁଁ ଏଥର ଛାତ ଉପରେ ଶାଗ, କଳମ ଶାଗ, ଲେଉଟିଆ ଶାଗ, ମେଥି, ଧନିଆ ସବୁ ଛାତ ଉପରେ କରିଥିଲି।
2: ଭଲ ହେଇଥିଲା?
3: ହେଇଥିଲା ଭଲ। ସେ ବି ପୁଣି ଆମ ଛାତ ଉପରେ ସେତେବେଳେ ଟାଙ୍କି ନଥିଲା, ତଳୁ ପାଣି ବୋହିକି ନେଇକି ଉପରେ ଦେଇକି କରିଥିଲୁ, ବହୁତ ବଢିଆ ଶାଗ ହେଇଥିଲା ସେଠି।
2: ଯାହା ହଉ, ଏତେ ପରିଶ୍ରମ ଆପଣ କରିଥିଲେ, ଯେତେବେଳେ ଭଲ ଶାଗ ହେଇଥିବ ଆଉ ଯେତେବେଳେ ବାଡିରୁ ତୋଳିକି ନେଇକି ଆପଣ ଖାଇଥିବେ, ନିଶ୍ଚିତ
3: ପୁରା
2: ବହୁତ
3: ଖୁସି
2: ଦେଇଥିବ।
3: ସବୁଦିନ ଯେତେବେଳେ ଶାଗ ହେଲା, ସବୁଦିନ ଶାଗ।
2: ଦେଖନ୍ତୁ, ଇଚ୍ଛା ଶକ୍ତି ଥିଲେ ସବୁ ହେବ,
3: ସବୁ ହେଇପାରିବ।
2: ହଁ, ଇଚ୍ଛା କଲେ ହେଇପାରିବ। ଦେଖନ୍ତୁ କେତେ କଷ୍ଟ କଲେ, କହୁଛନ୍ତି ଛାତ ଉପରେ ଆପଣଙ୍କର ପାଣି ଟାଙ୍କି ନଥିଲା, କିନ୍ତୁ ଏତେ ଶାଗ ଧନିଆ ପତ୍ର ସବୁ ଲଗେଇଲେ, ତଳୁ ଉପରକୁ ସିଡିରେ ଉଠେଇକି ନେଇକି
3: ବାଲ୍ଟିରେ ପାଣି ନେଇକି ଯାଇକି ଦେଇକି କରିଥିଲୁ।
2: ସେଥିରେ ପରିଶ୍ରମ ନିଶ୍ଚୟ, କିନ୍ତୁ ପରିଶ୍ରମ କରିବାକୁ ପଡିବ, ଯଦି ଆମେ ଲଗେଇବାକୁ ଇଚ୍ଛା କରିବା ନିଶ୍ଚୟ ପରିଶ୍ରମ କରିବାକୁ।

0: ଯିବ
1: ବସି
0: ନା,
1: ଖାଇଦେଲେ ବହୁତ
0: ହଁ
1: ଦୁଃଖ ଲାଗିବ।
0: ମନ ଦୁଃଖ ହବ।
1: ହଁ, ଚାଷ କରିବେ ଯଦି ପୁରା ଭଲ ଭାବରେ ଆପଣ ତାକୁ ରକ୍ଷଣାବେକ୍ଷଣ କରିବେ, ଆଉ ଯେମିତି କହିଲେ ତାର ବାଡ ପାଚେରୀ ନ କଲେ ତ ଅସୁବିଧା, ତେଣୁ ଆପଣଙ୍କର ସେସବୁ ସମସ୍ୟା ନାହିଁ, ତାର ବାଡ ଆପଣ କରିଛନ୍ତି।
0: ତାର ବାଡ କରାହେଇଛି।
1: ଯେତିକି ପୁଣି ପରିଶ୍ରମ କରନ୍ତି, ଯେତେବେଳେ ପରିବା ବିକ୍ରି କରନ୍ତି ଆପଣଙ୍କୁ ଠିକ ମୂଲ୍ୟ ମିଳେ,
0: ମିଳିଯାଏ
1: ତଥାପି ଆପଣଙ୍କର ଡେଲି କେତେ ଲେଖା ବାଇଗଣ ଜହ୍ନି ଭେଣ୍ଡି ଏମିତି ବାହାରୁଥିବ?
0: ସବୁଦିନ, ଆମେ ତୋଳୁନି, ଅଛି ତାର 3ଟା 12ରେ ବେପାର ମାନେ ଆସନ୍ତି। ଏମିତି ତ ଗାଁରେ କିଏ
1: ହାଟ
0: ଖୋଜିଲା
1: ବାରିରେ,
0: ଦିନେ
1: ହାଟ
0: 2 କିଲୋ
1: ବାରିରେ ଆସୁଥିବେ
0: ହାଟ
1: ନା?
0: ବାରିରେ
1: ସେ ହାଟ
0: ତିନିଟା
1: ବାରିରେ ଆପଣ କେତେ ଲେଖା ପନିପରିବା ତୋଳନ୍ତି?
0: କଲରା 20-30 କିଲୋ ଗୋଟେ ଥରେ, ବାଇଗଣ 20 କିଲୋ 30 କିଲୋ, ଜହ୍ନି 30-40 କିଲୋ,
1: ଏମିତି ବାହାରି ପଡେ
0: ଭେଣ୍ଡି
1: ଆପଣଙ୍କୁ
0: ଭେଣ୍ଡି ପ୍ରତି ମଙ୍ଗଳବାରକୁ ଶୁକ୍ରବାର ପୁଣି ରବିବାର 3 ଦିନ।
1: 3 ଦିନ ଏତିକି ଲେଖା ପରିବା ଆପଣଙ୍କର ବାହାରି ପଡେ ନା?
0: ଆଜ୍ଞା, ତମର 2 କିଲୋ ଦରକାର, କାର କିଲେ ଦରକାର, କାର 3 କିଲୋ ଦରକାର, ତା ଭିତରେ ବି ମଝିରେ ତୋଳା ହେଇକି ତାଙ୍କୁ ଦିଆ ହୁଏ
1: ଘର ପାଖରେ ଯୋଉମାନେ ନଉଥିବେ,
0: ଘର ପାଖରେ ଯୋଉମାନେ ଦରକାର
1: ଆଉ ବାକି ବେପାରୀ ମାନେ ଆସିକି ହାଟ ବାରିରୁ
0: ବେପାରୀ
1: ନେଇଯାନ୍ତି।
0: ନେଇଯାନ୍ତି।
1: ଦେଖନ୍ତୁ ଆପଣଙ୍କ ପାଖରୁ ବି ଆସିକି ନେଇଗଲେ ଆପଣଙ୍କୁ, ଆଉ ମାନେ ସେ ଚିନ୍ତା ନାହିଁ ଯେ ଯାଇକି ଆପଣ ଦେବେ
0: ହାଟକୁ
1: କାହାକୁ।
0: ନେଇକି ଯିବି,
1: କହିଲେ ବି ଆପଣ ଯେତିକି ପରିଶ୍ରମ କରିଥାନ୍ତି ତାର ପାରିଶ୍ରମିକ ମିଳିଯାଏ ବୋଲି,
0: ମିଳିଯାଏ ମିଳିଯାଏ।
1: ଆପଣଙ୍କୁ ଦେଖିକି କିଏ ପ୍ରେରଣା ପାଆନ୍ତି
0: କଲେଣି କଲେଣି ଚାଷ, 3-4 ଜଣ,
1: ଆପଣଙ୍କୁ ଦେଖି କରୁଛନ୍ତି ତାହେଲେ?
0: ହଁ ସୁମିତ୍ରା ଦାସ, ଆଉ ଜଣେ ଏଠି ଉମାମଣି ବେହେରା, ଆହୁରି ଅଛନ୍ତି, ବହୁତ ଲୋକ ଅଛନ୍ତି, ସେମାନେ ସବୁ ଚାଷ କରୁଛନ୍ତି।
1: ତାହେଲେ ଆପଣ ପ୍ରେରଣାର ଉତ୍ସ ସାଜିଛନ୍ତି। କେମିତି ମନକୁ ଆସିଲା ଏମିତି ପରିବା ଚାଷ କରିବା ପାଇଁ?
0: ପ୍ରଥମେ ତ ଆମେ ଘରର ଯେହେତୁ ବୋହୂ ମାନେ, ଆମେ ଘରୁ ହିଁ ବାହାରୁ ନଥିଲୁ। ତାପରେ SHG ଗ୍ରୁପ ସବୁ ହେଲା, SHG ଗ୍ରୁପ ହେଲା ପରେ ସେଥିରେ ଆମେ ସବୁ ମେମ୍ବର ରହିକି ପଇସା ଜମା, ଇଏ ସିଏ ସେସବୁ କାମ ଚାଲିଲା। ସେସବୁ କାମ ଚାଲୁ ଚାଲୁ ତାପରେ ଯୋଉ ମୁଁ କହୁନି କି APC ର ଯୋଉ ସାର୍ ମାନେ ସବୁ ଆସିଲେ, ସେଇମାନେ ହିଁ ପ୍ରଥମେ ଚାଷ କରିବା ପାଇଁ ମଞ୍ଜି ସବୁ ମାଗଣାରେ ଦେଲେ। ଆଗରୁ କିନ୍ତୁ ଘରେ କରା ହଉଥିଲା, ଅଳ୍ପ କରା ହଉଥିଲା,
1: ବିକ୍ରି ବଟା ହଉନଥିଲା, ଅଳ୍ପ ଯେତିକି
0: ନାଇଁ
1: ଘରେ ଖାଇବା ପାଇଁ ହଉଥିଲା,
0: ହଉଥିଲା, କିନ୍ତୁ ପନିପରିବା ସବୁ କରା ହୁଏ। ତାପରେ ଯେମିତି ମଞ୍ଜି ସବୁ ମାଗଣାରେ ମିଳିଲା,
1: ପରିବା
0: ପରିବା
1: ମଞ୍ଜି
0: ମଞ୍ଜି,
1: ମାଗଣାରେ ଦେଲେ,
0: ପରିବା ମଞ୍ଜି, ଆଜ୍ଞା ଆଜ୍ଞା, କଖାରୁ ଜହ୍ନି ଭେଣ୍ଡି ଏସବୁ ଯେତେବେଳେ ମାଗଣା ଦିଆ ହେଲା, ଆମେ ସେଠୁ ସବୁ ମାଗଣା ମଞ୍ଜି ମିଳିଛି ଆଉ ବେକାର ଫୋପାଡି ଦେବା କାହିଁକି, ଜାଗା ବାଡି ତ ଅଛି, ତାହେଲେ କରିବା ସମସ୍ତେ ମିଶିକି ଚାଷ ଆଉ, ଦେଖି
1: ବହୁତ
0: ଏମିତି
1: ଭଲ
0: ଭାବିକି
1: କଥା,
0: ତାପରେ ଚାଷ ଆରମ୍ଭ କରାଯାଇଥିଲା ଆଉ।
1: ବହୁତ ଭଲ
0: ତାପରେ
1: କଥା।
0: ଆମେ ସବୁ ଗ୍ରୁପ ଥିଲୁ, ଗ୍ରୁପ ମିଶିକି ପୁଣି ଯୋଉ ମାଣ୍ଡିଆ ଚାଷ କଲୁ,
1: ମାଣ୍ଡିଆ ଚାଷ କରିଛନ୍ତି, ଧାନ ଚାଷ ବି କହୁଛନ୍ତି କରିଛନ୍ତି, ତେଣୁ ବିଭିନ୍ନ ପ୍ରକାରର ଚାଷ, ପନିପରିବା ଚାଷ, ଚାଷ ଅଛି ଯାହାର କି ସୁଖ ତାର କହନ୍ତି।
0: ହଁ
1: ନିଶ୍ଚିତ ଭାବେ ନିଜେ ଆପଣ ଭଲ ଜିନିଷ ଟିକେ ଦେଖନ୍ତୁ, ପାଉଛନ୍ତି ଖାଉଛନ୍ତି, ଆପଣ ବିନା ସାରର ଜିନିଷ ଖାଉଛନ୍ତି, ଯୋଉମାନେ ବଜାରରୁ କିଣିକି ଆଣୁଛନ୍ତି, ନିଶ୍ଚିତ ଭାବେ ପ୍ରାୟ କହିବାକୁ ଗଲେ କିଛି ନା କିଛି ସାର ପ୍ରୟୋଗ ହେଇଛି, ତାହା ତ ନିଶ୍ଚୟ
0: ଆମେ ବି
1: ସ୍ୱାସ୍ଥ୍ୟ।
0: ଦେଖୁଛୁ, ଆମେ ଯୋଉ କଲରାକୁ ତୋଳିକି ଆଣିକି ଆମର 2-4 ଦିନ ପର୍ଯ୍ୟନ୍ତ ସେ ଘରେ ରହୁଛି, କିଛି ହଉନି, କିନ୍ତୁ ହାଟରୁ ଆଣିଲା ବେଳକୁ 2 ଦିନ ଯାଇନଥିବ, ଗୋଟେ ଦିନ ଯାଇନଥିବ, ସେ ପଚିଯାଇଥିବ, ଖରାପ ହେଇଯାଇଥିବ, ଯେହେତୁ
1: ଅତି
0: ସାର
1: ମାତ୍ରାରେ
0: ପ୍ରୟୋଗ
1: ସାର
0: ହଉଛି।
1: ପ୍ରୟୋଗ କରାଯାଉଛି, ସେଥିପାଇଁ ଏଭଳି
0: ଆଜ୍ଞା ଆଜ୍ଞା
1: ପରିବା ଗୁଡିକ
0: ଆଜ୍ଞା
1: ଜଲ୍ଦି ଜଲ୍ଦି ପଚିଯାଉଛି,
0: ନଷ୍ଟ ହେଇଯାଉଛି,
1: ଏଇଥିପାଇଁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ କହିବା, ଯେମିତି ଆପଣ କହିଲେ ଘର ବାଡି ଜାଗା ଅଛି ଆମେ, ତେଣୁ କାହିଁକି ସେଗୁଡିକ ନଷ୍ଟ କରିବୁ, କିଛି ନା କିଛି ପରିବା ଲଗାଉଛୁ। ଏବେ ଯୋଉ
0: ଆଜ୍ଞା।
1: ଚଢା ଦରରେ ଆମର ପ୍ରାୟ ଦେଖିବା ଟାଉନ୍ ବଜାର ଲୋକଙ୍କ କଥା ମୁଁ କହୁଛି, ଗାଁ ମାନଙ୍କରେ ତ ପ୍ରାୟ
0: ଗାଁ
1: ସମସ୍ତେ କିଛି ନା
0: ମାନଙ୍କରେ
1: କିଛି
0: ରେଟ୍ କମ୍,
1: ଲଗାଉଛନ୍ତି।
0: ଆଜ୍ଞା ଆଜ୍ଞା, ହଁ
1: ହଁ, ଟାଉନ୍ ବଜାର ଲୋକମାନେ ଟିକେ ଅଳସୁଆ ହେଇଯାଉଛନ୍ତି, ସେମାନଙ୍କ ପାଖରେ ଜାଗା ଥିଲେ ବି ସେମାନେ କିଛି
0: ସେମାନେ
1: ଲଗାଉନାହାନ୍ତି, ପୁରାପୁରି
0: କରୁନାହାନ୍ତି,
1: ବଜାର ଉପରେ ନିର୍ଭରଶୀଳ। ସେଇଥିପାଇଁ
0: ନିର୍ଭରଶୀଳ
1: ଦେଖ ଭଉଣୀ, ଏବେ ବର୍ଷା ଦିନରେ ବି ପନିପରିବା ଦର ଆକାଶ ଛୁଆଁ,
0: ଆକାଶ ଛୁଆଁ।
1: ତେଣୁ ଯଦି ଆମେ ଘରେ କିଛି ନ ଲଗେଇବା, କୋଉଠି ଆମେ ଟମାଟୋଟେ ବାଇଗଣଟେ ନ ଲଗେଇବା, ତେବେ ଆମେ ନିଶ୍ଚିତ ବଜାର ଉପରେ ନିର୍ଭରଶୀଳ ହବା, ଆଉ
0: ନିର୍ଭର
1: ଏମିତି
0: କରିବା,
1: ପରିବା
0: ଆଜ୍ଞା,
1: ଦାମ ବି ବଢିବ। ଭଉଣୀ, ଆପଣ ବିଭିନ୍ନ ପ୍ରକାରର ଚାଷ କରିଛନ୍ତି, ନିଜେ ଖାଇବା ସହିତ ବିକ୍ରି କରି ଆପଣ ବଜାରରେ କିଛି ପଇସା ରୋଜଗାର କରିପାରୁଛନ୍ତି, ଆତ୍ମନିର୍ଭରଶୀଳ ମହିଳା ଭାବରେ ଆପଣ ନିଶ୍ଚୟ ପରିଚୟ ପାଇଛନ୍ତି।
0: ଆଜ୍ଞା,
1: ଘରେ ଆପଣଙ୍କୁ ସାହାଯ୍ୟ କରନ୍ତି କିଏ ଚାଷବାସରେ?
0: ସମସ୍ତେ ସାହାଯ୍ୟ କରନ୍ତି, ଆମ ବାପା, ମୋ ପୁଅ, ମୋ ସ୍ୱାମୀ ସମସ୍ତେ କରନ୍ତି ସାହାଯ୍ୟ।
1: ସମସ୍ତେ କରନ୍ତି, ଯାହା ହଉ ବହୁତ ଭଲ
0: ଆଜ୍ଞା,
1: କଥା। ତାହେଲେ ଆପଣଙ୍କର ଆଉ କଣ ଚାଷକୁ ନେଇ ସ୍ୱପ୍ନ ଅଛି, କଣ ଗୋଟେ ଆପଣ ସ୍ୱପ୍ନ ଦେଖିଛନ୍ତି ଚାଷକୁ ନେଇ?
0: ପାଣିଟା ଯଦି କୌଣସି ପ୍ରକାର ଆମର ସୁବିଧା ହେଇଯାଆନ୍ତା, ତାହେଲେ ଆମେ ବର୍ଷକ 12 ମାସ ସାରା ଚାଷ କରିପାରନ୍ତୁ, କିନ୍ତୁ ସେଇଟା ହେଇପାରୁନି। ଦେଖିବା, ଆମେ ସରକାରଙ୍କ ପାଖରେ ତ କରା ହେଇଛି ଅନୁରୋଧ, ଯଦି କଣ ସୁବିଧା ହେଇପାରେ ତାହେଲେ ଆମେ 12 ମାସ ଯାକ ଚାଷ କରିପାରନ୍ତୁ ଆଉ।
1: ଭଲ ହୁଅନ୍ତା, ଆପଣ ଯେହେତୁ ଚାଷ କରିବା ପାଇଁ ମନ ବଳଉଛନ୍ତି, ଆପଣ କହୁଛନ୍ତି ଯେ 12 ମାସ ସାରା ବା ବର୍ଷକ ସାରା ଆପଣ ଚାଷ କରନ୍ତି,
0: ଆଜ୍ଞା, ସବୁ
1: ତାହେଲେ
0: ଟାଇମଟା ପନିପରିବା ପାଇପାରନ୍ତୁ ନା ଆମେ,
1: ଖରାଦିନେ ଆପଣ କରିପାରୁନାହାନ୍ତି ସେଥିପାଇଁ ମନ କଷ୍ଟ ହଉଛି,
0: ଆଜ୍ଞା,
1: ଖରାଦିନେ ବି ଆପଣ କିଛି ଲଗେଇ ପାରନ୍ତେ ଯଦି ପାଣିର ସୁବିଧା
0: ସୁବିଧା
1: ଥାନ୍ତା।
0: ହୁଅନ୍ତି, ଆଜ୍ଞା,
1: ଆମେ ବି ଚାହିଁବୁ ଆପଣ ବର୍ଷକ 12 ମାସ ଚାଷ କରନ୍ତୁ, ଏମିତି ଚାଷ କରି ଲାଭବାନ ହେଉଥାନ୍ତୁ। ମା ତାରିଣୀଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି, ଆପଣଙ୍କର ଯୋଉ ଜଳର ସମସ୍ୟା ରହିଛି ସେ ସମସ୍ୟାର ସମାଧାନ ହେଇଯାଉ, ଆପଣ ବର୍ଷକ 12 ମାସ ଚାଷ କରନ୍ତୁ। ତାହେଲେ ଭଉଣୀ କଥା ଏଇଠି ରଖିବା, ଆଜି ତାହେଲେ ଆପଣଙ୍କ ପାଖରୁ ବିଦାୟ ନେଇ ରହୁଛି, ନମସ୍କାର।
0: ନମସ୍କାର
2: ବାସନ୍ତୀ ବାପାଙ୍କ ସହିତ ଯାହା ସବୁ କଥା ହେଇଥିଲ ଶୁଣିକି ବହୁତ ଖୁସି ଲାଗିଲା।

0: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 8:15 ପ୍ରଚାର କରୁଛୁ ଲୋକଗୀତ କ୍ରମରେ ଝୁମର ପରିବେଷଣ କରିଛନ୍ତି ପ୍ରଭାକର ମହନ୍ତ ଏବଂ ସାଥୀ ତା ପୂର୍ବରୁ ଏହି ବିଜ୍ଞାପନ
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢ଼ିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କ'ଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା, କ'ଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢ଼ାପଢ଼ି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ରାଜା ପରା କୋଉ ଲଢେଇକୁ ବିଜେ କରିଛନ୍ତି? କଣ ହାରିଗଲେ?
1: ନା, ହାରି ନାହାନ୍ତି, ବାଣପୁରରେ ଡେରା ପକାଇ ରହିଛନ୍ତି। ଗୋଟିଏ ଜରୁରୀ ଖବର ନେଇ ଯିବା ପାଇଁ ମୁଁ ଏଠିକି ଡଙ୍ଗା ଖୋଜି ଆସିଛି।
0: କିନ୍ତୁ ମାଲୁଦ ଫୌଜଦାରର ମଲାଙ୍ଗି ଡଙ୍ଗା ସବୁ ଚିଲିକା କୂଳେ କୂଳେ ପଇଁତରା ମାରୁଛନ୍ତି, ଘାଟରୁ କେହି ଡଙ୍ଗା ଫିଟେଇ ପାରିବେନି ବୋଲି ଗଞ୍ଜାଗଡ଼ର ରାଜା ନାଗରା ବଜେଇ କହିଦେଇ ଯାଇଛି। ଆଉ ତମେ ଯିବ କେମିତି?
1: ଓହ, ତାହେଲେ ଚିଲିକାର ବାଟ ସୁଦ୍ଧା ବନ୍ଦ। ଏଇ ମାଲୁଦ ଫୌଜଦାର ଲସ୍କରମାନେ ଆସିଗଲେ ବୋଧେ। ଶୁଣ, ସେମାନେ ଯେପରି ମୋ ଖବର ତୁମଠାରୁ ନପାନ୍ତି, ସାବଧାନ ଥିବ, ମୁଁ ଭିତରକୁ ଯାଉଛି।
2: ସେ ଗଛରେ ବନ୍ଧା ହୋଇଥିବା ଘୋଡ଼ାର ମାଲିକ କୁଆଡ଼େ ଗଲା?
0: କୋଉ ଘୋଡ଼ା? ମଲା, ଏଇ ଘୋଡ଼ାଟା କାହାର ନାହିଁ, କାହାର ମୁଁ କେମିତି ଜାଣିବି ଯେ?
2: ରଖିଦେ ସେ ଚାଲାକି, ଖୋର୍ଦ୍ଧା ରଜାର ଏ ଘୋଡ଼ା, ବତା ସେ କୋଉଠି ଲୁଚିଛି।
0: ରଜା? କୋଉ ରଜା?
2: ଚୁପ୍ କର, ବତା ରଜାକୁ କୋଉଠି ଲୁଚିଛୁ, ନହେଲେ ଇଜ୍ଜତ ହେବନି।
3: ଆରେ ରଜା ନହେଲା ନାହିଁ, ରାଣୀ ତ ମିଳିଲା, ଉଠାଇ ଆଣ ଘୋଡ଼ା ଉପରକୁ।
2: ଖଣ୍ଡାୟତ ପାଇକ ଘର ବିଧବା କୁଳ ବୋହୁ, ସେ ହୋମସିକା ପରି ଲେଛ ତାକୁ ସ୍ପର୍ଶ କରିପାରିବନି।
1: ଏଇ ତୁମେ କଣ କଲ? ରାମଚନ୍ଦ୍ର ଦେବର ଜୀବନ ରକ୍ଷା କରିବାକୁ ଯାଇ ନିଜେ ବର୍ଷା ସାମ୍ନାରେ ଠିଆ ହେଇ ପଡ଼ିଲ।
2: ବେଶ, ମତେ ଏବେ ବନ୍ଦୀ କରିପାର। କେଉଁଠାକୁ ଯିବାକୁ ପଡ଼ିବ?
4: କଟକ ବାରବାଡ଼ି ଦୁର୍ଗକୁ, ସେଇଠାରେ ବନ୍ଦୀ କରି ରଖିବାକୁ ମାଲିକ ତକି ଖାଙ୍କର ଆଦେଶ। ଚାଲ, ଖାନା ଆଣିଛି ରାଜା ସାହେବ,
2: ନେଇଯାଅ ତମର ସେ ଖାଦ୍ୟ। ଲକ୍ଷେ ରାଜାର ମୌଡ଼ମଣି ପ୍ରଭୁ ଜଗନ୍ନାଥଙ୍କର ଆଦ୍ୟ ସେବକ ବିଧର୍ମୀ ଯବନ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବାକୁ ଘୃଣା କରି ରଖି ଯାଅ, ଚାଲିଯାଅ ଏଠୁ।
1: ହେ ବଳିଆର ଭୁଜ, ହେ ଶରଣ ପଞ୍ଜର ମହାବାହୁ, ଭକ୍ତର ମାନ ରକ୍ଷା କରିବାକୁ ତମେ କଣ ଆସିବନି ପ୍ରଭୁ? ହଁ, ନିଜର ମାନ ନିଜେ ତ ରକ୍ଷା କରିନ, ମୋ ମାନ ବା କଣ ରଖିଥାନ୍ତ।

0: ପର୍ବ, ଆମର ପ୍ରଥମ ମଧୁଜାମିନୀ କନ୍ୟାକୁ କବାଇନ ଯୌତୁକ ଦେବାର ବିଧି, ମତେ ଆପଣ କ'ଣ ଦେବେ?
1: ଇହ କାଳ ପରକାଳ ଯାହା କିଛି ରହିଲା ସେସବୁ ତେଣିକି ତୁମର ରେଜିଆ,
0: ଏଣିକି ଆପଣ ମତେ ଜବା ବୋଲି ଡାକିବେ।
1: ଜବା?
0: ହଁ, ମା ମତେ ଏଇ ନାଁରେ ଡାକୁଥିଲେ। ସେ ଥିଲେ ମୁର୍ଶିଦାବାଦର ପ୍ରସିଦ୍ଧ କେମ୍ଟାୱାଲୀ କାଞ୍ଚନ ମୁର୍ଶିଦାବାଦୀ। ସବୁବେଳେ କହନ୍ତି ମୁଁ ହିନ୍ଦୁର କନ୍ୟା ଜବା। ତାଙ୍କର ଶେଷ ଇଚ୍ଛା ଥିଲା ଥରେ ପୁରୁଷୋତ୍ତମ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଜଗନ୍ନାଥ ଜଗନ୍ନାଥ କହି ଶେଷ ନିଶ୍ୱାସ ଛାଡ଼ିଲେ, କିନ୍ତୁ କିନ୍ତୁ କେହି ଥରେ ତାଙ୍କୁ
1: ଜବା କାନ୍ଦୁନା ଜବା ଜବା।
0: ଆପଣ ଆପଣ ସେଇ ଜଗନ୍ନାଥ ଦେଶର ନବାବ ନା? କୁହନ୍ତୁ ମତେ ଥରେ ଜଗନ୍ନାଥ ଦର୍ଶନ କରେଇ ନେବେ।
1: ନା ଜବା ନା, ସେଇ ଅଧିକାରରୁ ମୁଁ ଆଜି ବଞ୍ଚିତ। ଲକ୍ଷେ ରାଜାର ମୌଡ଼ମଣି ଗଜପତି ରାମଚନ୍ଦ୍ର ଦେବ ଆଜି ହାଫିଜ କାଦର ବେଗ।
0: ନବା ନବା।

0: ତମ ଶ୍ରୀଭୁଜର କେରି କେରି ଦୟଣା ଫୁଲର ସୁଗନ୍ଧ ଏବେବି ହୃଦୟ ତନ୍ତ୍ରୀକୁ ଉଦ୍ବେଳିତ କରୁଛି। ଏବେବି ତମ ପଦ୍ମ ପଳାଶ ଲୋଚନ ହାତ ଠାରି ଡାକୁଛି, ଫେରିଆ ଫେରିଆ।
1: ଛାମୁ, ଏ ଦାଣ୍ଡଠାରେ ଏମିତି ପଡ଼ିଛନ୍ତି, ପିପିଲି ଫୌଜଦାର କେହି ଗୁପ୍ତଚର ଦେଖିଲେ ସର୍ବନାଶ ହବ। ଛାମୁ,
2: ମହାଦୀପ କେତେବେଳେ ଉଠିବ?
1: ମୋଗଲ ଗୋଳ ନ କଟିବା ଯାଏଁ ମହାଦୀପ ଉଠିବା ମୁଁ ବନ୍ଦ କରିଦେଇଛି ଛାମୁ। କିନ୍ତୁ ବଡ଼ ପରିଛା ଗୌରୀ ରାଜଗୁରୁଙ୍କ ଜିଦ୍, ମହାଦୀପ ଉଠିବ ବକ୍ସି ବେଣୁ ଭ୍ରମରବରଙ୍କ ନାଁରେ। ମୁକ୍ତିମଣ୍ଡପର ପଣ୍ଡିତମାନଙ୍କୁ ସେ ବିଭ୍ରାନ୍ତ କରିଛନ୍ତି ଛାମୁ।
2: ଥାଉ, ସେ ନିଷ୍ଫଳ ଆଲୋଚନା ଶୁଣି ଲାଭ ନାହିଁ, ପତିତମାନଙ୍କୁ ଉଦ୍ଧାର କରିବା ପଛକୁ ଥାଉ। ଏବେ ଜଗନ୍ନାଥ କିପରି ଉଦ୍ଧାର ହେବେ ସେହି କଥା ଚିନ୍ତା କର।
1: ତେବେ କ'ଣ ଜଗନ୍ନାଥଙ୍କୁ ପୁଣି ପାତାଳି କରିବାକୁ ହବ?
2: ତା ଛଡ଼ା ଅନ୍ୟ ଉପାୟ ନାହିଁ।
1: ମହାଦାରୁ ପୁଣି କୋଉ ଅପନ୍ତାରକୁ ଯିବେ? ମୁଁ ଭାବୁଛି ଚିଲିକା ହିଁ ତାଙ୍କ ପାଇଁ ଏକମାତ୍ର ନିରାପଦ ସ୍ଥାନ। ଛାମୁ, ଏଠି ଆଉ ବେଶୀ ସମୟ ରହିବା ନିରାପଦ ନୁହେଁ। ଆପଣ ସାତଲହରୀ ମଠ ପାଖକୁ ଆସନ୍ତୁ, ମୁଁ ନୀତି ବଢ଼େଇ ପଛରେ ଆସୁଛି।
2: ଚିଲିକା, ତାହାରି କୂଳରେ ସେଦିନ ରାମଚନ୍ଦ୍ର ଦେବର ଜୀବନ ରକ୍ଷା କରିବାକୁ ଯାଇ ପାଇକ ଘରର ବିଧବା କୂଳବୋଧ ସ୍ୱର ଦେଇ ନିଜର ଛାତି ପାତି ଦେଇଥିଲା। ଏବେ ସେ କୋଉଠିକି ଜାଣି

0: ଦୁର୍ଭିକ୍ଷରେ ମୋ ମା ଖାଇବାକୁ ନ ପାଇ ରାସ୍ତା କଡ଼ରେ ମତେ ପକେଇ ଦେଇ ଯାଇଥିଲା। କ୍ଷୀର ଟୋପେ ପାଇଁ ଯେତେବେଳେ ମୋ ତଣ୍ଟି ଶୁଖି ଯାଉଥିଲା, ତୁ ମତେ ଚଟି ଘରକୁ ଆଣିକି ମୁଁ ଜୀବନ ରଖିଛୁ। ଆଉ ମୁଁ ଚଣ୍ଡାଳ ନେଉଳ ଛୁଆଟାକୁ ତା ମା ପାଖରୁ ଉଠେଇ ଆଣିଛି। ନା ଲୋ ଦେଇ, ମୁଁ ଯାଉଛି, ତା ମା ପାଖରେ ତାକୁ ଛାଡ଼ି ଦେଇ ଆସିବି। ଯାଉଛି ଦେଇ ଦେଇ ଲୋ, ନେଉଳ ଛୁଆଟାକୁ ତା ମା ପାଖରେ ଛାଡ଼ି ଦେଇ ଆସିଲି। ଦେଇ
1: କଣ କହୁଛୁ?
0: ତୁ କହିବୁ ପରା
1: କୋଉ କଥା?
0: ସେଇ ରଜାଙ୍କ କଥା ତୁ କହୁନଥିଲୁ, ଘୋଡ଼ା ଚଢ଼ି ଆସିଲେ ତତେ ପାଣି ମାଗିଲେ। ସେ କୋଉ ରାଜ୍ୟର ରଜା? ମୁଁ
1: ସେ ପରା ଆମ ଖୋର୍ଦ୍ଧା ମୁଲକର ରାଜା ରାମଚନ୍ଦ୍ର ଦେବ। ଆରେ ମୁଁ କଣ ଜାଣିଥିଲି, ମୋର ହୋସ ଆସିଲା ବେଳକୁ ମୋଗଲମାନେ ତାଙ୍କୁ ବାନ୍ଧି ନେଇଗଲେଣି। ଏବେ ସେ କୋଉଠି ଆଉ କୋଉ ରାଜ୍ୟରେ କେଜାଣି।

0: ଶୁଣିଲେଣି ବକ୍ସି ଆପଣ?
1: ଶୁଣିଛି, ମନ୍ଦିର ଭଙ୍ଗାଳିମାନଙ୍କ ଉପରେ ସରବୃଷ୍ଟି କରି ସମସ୍ତଙ୍କୁ ଧରାଶାୟୀ କରିବା ପଛରେ କାହାର ପ୍ରଚ୍ଛନ୍ନ ହାତ ଅଛି କହିପାରିବେ ଦେୱାନ କୃଷ୍ଣ ନରେନ୍ଦ୍ର?
0: ନା, କେହି କିଛି କହିପାରୁନାହାନ୍ତି।
1: ଆଉ କ'ଣ ଆକାଶରୁ ସରବୃଷ୍ଟି ହେଲା?
0: ସମସ୍ତେ ତ ସେଇ କଥା କହୁଛନ୍ତି।
1: ଚୁପ୍ କର, ଏତେ ବଡ଼ ଗୋଟେ କାଣ୍ଡ ଘଟିଗଲା, କେହି କିଛି ଜାଣିପାରିଲେନି। ମୋର କିନ୍ତୁ ଦୃଢ଼ ବିଶ୍ୱାସ, ରାମଚନ୍ଦ୍ର ଦେବ ବ୍ୟତୀତ ଆଉ କେହି ନୁହଁ। ଟକି ଖାଁକୁ ଯଦି ପ୍ରମାଣଟା ଯୋଗାଇ ଦେଇପାରିଥାନ୍ତି। ଛାଡ଼, କଟକରୁ ଖବର ନେଇ ଓକିଲ ଜୟ ପଟ୍ଟନାୟକ ବି ଆଜି ଯାଇ ଫେରିଲାଣି।
2: ବଳିଆର ବୋଝା ଫେରିଛି, ହେଲେ ଏଥର ଯୋଉ ଜରୁରୀ ଖବର ନେଇ ଫେରିଛି, ସାଥେ ଶୁଣିଲେ ତ ବକ୍ସିସ ଉପରେ ବକ୍ସିସ ଓଦାଡ଼ି ପକେଇବେ।
1: ବେଶୀ କଥା ନ କହି କୁହ କି ଖବର।
2: ବଳିଆର ବୁଝ, ଚିକାକୋଲରୁ 2 ବର୍ଷର ବକେୟା ପେସ୍କିସ 3 ଲକ୍ଷ ମୁଦ୍ରା ଧରି ଫୌଜଦାର ନସାରାଜୁ କଟକ ଆସୁଛି।
1: ଏଇଟା ଗୋଟାଏ କି ଜରୁରୀ ଖବର ହେ ଜୟ ପଟ୍ଟନାୟକ? ଚିକାକୋଲରୁ ଏମିତି ଲକ୍ଷ ଲକ୍ଷ ମୁଦ୍ରା କଟକ ବାଟେ ଜଗତ ସେଠ ଜରିଆରେ ଶାହଜାନାବାଦ ଦିଲ୍ଲୀର ନିଜାମ ଉଲ ମୁଲକ ପାଖକୁ ତ ପଠାଯାଏ, ସେଥିରେ ଆମର କ'ଣ ସମ୍ପର୍କ ଅଛି?
2: ବଳିଆର ବୁଝ, ସମ୍ପର୍କଟା କ'ଣ ବୁଝିପାରୁନାହାନ୍ତି। ଖୋର୍ଦ୍ଧା ରାଜ୍ୟ ଭିତର ଦେଇ ଦେୱାନ ନର୍ସାରାଜୁ କିପରି ଭଲରେ ଭଲରେ ମୁଦ୍ରା ନେଇ କଟକରେ ପହଞ୍ଚେ, ସେଇଥିପାଇଁ ତକିଖା ମୋ ହାତରେ ରାଜା ରାମ ନାଇଁ ନାଇଁ ନାଇଁ ନାଇଁ ହାପିଜ କାଦର ବ୍ୟାଙ୍କ ପାଖକୁ ଖବର ପଠାଇଛନ୍ତି। ଦେଖୁନାହାନ୍ତି, ଦେଖନ୍ତୁ ଚିତ୍ତ।
0: ସେ କଥା ସିନା ମହାରାଜ ବୁଝିବେ, ସେଥିରେ ଆମର କ'ଣ ଅଛି?
2: ଏତେ ବଳିଆ ରହୁଛ, ଆପଣଙ୍କର ବି ଏଇ ବୁଝିଦେବାର ମହାଶୟ। ଖୋର୍ଦ୍ଧା ସୀମା ଭିତରେ କୋଉଠି ଯଦି ରାହାଦାନୀ ହେଲା, ପେସ୍କିସି ମୁଦ୍ରା ବାଟ ମାରଣା ହେଲା, ତାହେଲେ ତକି ଖାଁ ମୁର୍ଶିଦାବାଦରୁ ଫେରି ଘାଜି ସୁଲତାନ ବେଗର ହତ୍ୟା ଖବର ଶୁଣି ରକ୍ତ ଚାଉଳ ଚୋବଉଛି, ଆଉ ଯେତେବେଳେ ଶୁଣିବ 3 ଲକ୍ଷ ମୁଦ୍ରା ବାଟ ମାରଣା ହେଇଛି, ବଳିଆ ରହୁଛ, ଆଉ ଧୈର୍ଯ୍ୟ ଧରି ରହିବଟି?
1: ସେ ଚିଠା ଦିଅ ଜୟ ପଟ୍ଟନାୟକ, ମହାରାଜଙ୍କୁ ଏ ଖବର ଦେବା ଦରକାର ନାହିଁ। ତମେ ସିଧା କଟକ ଫେରିଯାଇ ତକି ଖାଁଙ୍କୁ କୁହ ଯଥା ସମୟରେ ଯଥା ସ୍ଥାନରେ ଖବର ଦେଇଛ, ନିଅ ତୁମର ବକ୍ସିସ ଏ ସୁନାହାର।
2: ବଳିଆ ରହୁଛ, ମୁଁ ତେବେ ଆସୁଛି ବଳିଆ ରହୁଛ।
1: ଏଇ ତ ଶେଷ ସୁଯୋଗ ପ୍ରଭୁ, ଏହାକୁ ଛାଡ଼ିଦେଲେ ଆଉ କ'ଣ ଏପରି ସୁଯୋଗ ଜୁଟିବ? ତୁମର ଇଚ୍ଛା ପୂର୍ଣ୍ଣ ହଉ ଜଗନ୍ନାଥେ। ଆସନ୍ତୁ ଦେୱାନ କୃଷ୍ଣ ନରେନ୍ଦ୍ର, ସେଇ ଶୁଭ ଦିନକୁ ଅପେକ୍ଷା କରିବା, ପଣସ ଖାଇବା ଆମେ, ଆଉ ଅଠା ବୋଳା ହବ।

0: ନାହିଁ କମ୍ପ ନାନାୟକ ଦିନ ଦି ପ୍ରହରରେ କାଫେର ମାନେ ଘାଜି ସୁଲତାନ ବେଗକୁ ହତ୍ୟା କଲେ ଫୌଜଦାର ଉପରେ ହମଲା କରି ପେସ୍କିସ୍ ମୁଦ୍ରା ଲୁଟି ନେଲେ କମ୍ବକ ଚିକା କୋର୍ଟ ଫୌଜଦାର କଣ ଭୂମେଇ ପଡିଥିଲା ଜୟ
1: ପଟ୍ଟନାୟକ
0: ଚିଠା କାହାକୁ
1: ବଳିଆର ଭୋଜ ଯଥା ସମୟରେ ଯଥା ସ୍ଥାନରେ ଯାଇଛି ହଜୁର ରାମଚନ୍ଦ୍ର ଦେବ ହାଫିଜ କାଦର ଏପରି ବିଶ୍ୱାସଘାତତା କରିବ ବୋଲି କିଏ ଜାଣିଥିଲା ହଜୁର
0: କମ୍ବକ ହାଫିଜ କାଦର ଚବଡାରୁ ଗୋଟି ଗୋଟି ରୁମ ଉପାଡି ପେସ୍କିସ୍ ମୁଦ୍ରା ମୁଁ ପାଇ

0: ମୁଁ ଜାଣେ, ମୁଁ ଜାଣେ ବିଧର୍ମୀ ହେଲା ପରେ ଆପଣମାନେ ମୋ ଉପରୁ ଆସ୍ଥା ତୁଟେଇ ଦେଇଛନ୍ତି।
1: ସେ କଥା କାହିଁକି କହୁଛନ୍ତି ମହାରାଜ? ପୂର୍ବର ସେ ଶ୍ରଦ୍ଧା, ସେ ଆନୁଗତ୍ୟ ନଥିଲେ ଆମେ ଏଠିକି ଆସିନଥାନ୍ତୁ। ଛାଡ଼ନ୍ତୁ, ସେସବୁ ଆଲୋଚନା ନକରି ବରଂ ଆପଣ କହନ୍ତୁ ଏବେ କ'ଣ କରିବାକୁ ହେବ।
0: ସିଂହଳ ଦଧିବାମନ ଭଙ୍ଗାଳୀମାନଙ୍କ ଉପରେ ହେଇଥିବା ଅତ୍ୟାଚାର ଆଉ ପେସ୍କିସ୍ ମୁଦ୍ରା ଯାଇଥିବା ପଛରେ ମୋର ପ୍ରଚ୍ଛନ୍ନ ହାତ ଅଛି ବୋଲି ତକି ଖାଁ ଜାଣିପାରିଛି। ଆଉ ସେଇଥିପାଇଁ ସେ ଖୋର୍ଦ୍ଧା ଆକ୍ରମଣ କରିବା ପାଇଁ ବାହାରି ସାରିଲାଣି। ଏଥର ଖୋର୍ଦ୍ଧା ଆକ୍ରମଣ କଲେ ସେ ଜଗନ୍ନାଥଙ୍କୁ ଅକ୍ଷତ ଛାଡ଼ିବନି। ଏଣୁ ନିଜର ଆତ୍ମରକ୍ଷା ଆଉ ଖୋର୍ଦ୍ଧା ରକ୍ଷା ଅପେକ୍ଷା ଜଗନ୍ନାଥଙ୍କୁ କିପରି ରକ୍ଷା କରାଯିବ ସେ କଥା ଚିନ୍ତା କରନ୍ତୁ।
1: ତକି ଖାଁ ଏଥର ଜଗନ୍ନାଥଙ୍କ ଉପରକୁ ବାହିଲେ କ୍ଷେତ୍ର ପୁରୀ ଛଡ଼ା କରିବାକୁ ପଡ଼ିବ। ଓଡ଼ିଶାରେ ମୋଗଲ ରାଜୁତି ଥିବା ପର୍ଯ୍ୟନ୍ତ ଜଗନ୍ନାଥ ଅରଣ୍ୟବାସୀ ହୋଇ ରହିବେ।
0: କିନ୍ତୁ କିନ୍ତୁ କେଉଁ ଅରଣ୍ୟ ବା ତାଙ୍କ ପାଇଁ ନିରାପଦ?
1: ସେଥିକୁ ଆପଣ ଜମା
0: ବେଶ, ଆପଣମାନେ ତକି ଖାଁର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ। ସ୍ଥାନ ପରୀକ୍ଷାଙ୍କୁ ନେଇ ମୁଁ ଚିଲିକା ଭିତରକୁ ଯାଉଛି।

0: ଜଗୁନି ଜଗୁନି
1: ଯାଉଥିଲ ଦେଇ ଆଲୋ ଏ ଦେଇ କଣ ହେଲା କାହିଁକି ଏଠି ପାଟିକୁ ଡାକୁଥିଲୁ କହିଲୁ
0: ଆରେ କୁଆଡେ ବୁଲୁଥିଲୁ ରେ ଦିନ ବୁଡ଼ିବାକୁ ବସିଲାଣି
1: ଆଲୋ ଏ ଦେଇ ଦେଖ ଏ ମାଛ ଖାଳିକି ଦେଖିଲୁ କେତେ ମାଛ ମୁଁ ଆଣିଛି
0: ଆରେ ଏଗୁଡ଼ାକ ଏଗୁଡ଼ାକ ସବୁ କୁଣ୍ଡଳ ମାଛ ଚିଲିକାରେ ଏ ମାଛ ମାରିଦେଲେ ଦେଶରେ ଦୁର୍ଭିକ୍ଷ ପଡ଼େ ଯା ବାପାରେ ଯା ପକେଇ ଦେଇ ଆସିବୁ ହଇରେ ଜଗୁନି ଶୁଣିଲୁ ଆରେ ବାପା ତୋର ତୋର କ'ଣ ହେଇଛି କିରେ ବାପା ମୁହଁଟା ଏମିତି ଶୁଖିଛୁ କାହିଁକି କହିଲୁ
1: ଆଲୋ ନାଇଁ ମୋ ଦେଇ ମୋର ହବ କ'ଣ ଅଚିହ୍ନା ଲୋକ ଦି ଜଣ ମୋତେ ଦିନ ସାରା ଚିଲିକା ଭିତରେ ବୁଲେଇ ବୁଲେଇ ନୟାତ କରିଦେଲେଣି
0: ଆରେ ସେମାନେ ସେମାନେ କିଏ କିରେ
1: କିଏ ଜାଣିଲୁ ଦେଇ ସେମାନେ କିଏ କହୁଛନ୍ତି ତ ଖୋର୍ଦ୍ଧା ରାଜାର ଲୋକ ଚିଲିକା ଟାପୁ ମାନଙ୍କରେ ବୁଲି ବୁଲି କ'ଣ ଉଣ୍ଡୁଥିଲେ କେଜାଣି ଯେତେକିରି ପଚାରିଲେ ସେମାନେ ମୋତେ କିଛି କହିଲେନି କୌଡ଼ି ମାଗିଲି କହିଲେ ଯାହା ପରେ ଆସିବୁ ଆଲୋ ଏ ଦେଇ ମୁଁ ଯାଉଛି କୌଡ଼ି ମାଗି ନେଇ ଆସିବି ଯଦି ସେମାନେ ପଳେଇ ଯିବେ ନା
0: ଆରେ ଆରେ ସେମାନେ ଯାଆନ୍ତୁ ତୁ ତୁ ଏଠି ବସିଲୁ ବାପା ଟିକିଏ ବସ
1: ହଉ ବସ
0: ମୋ ଦେହଟା ଦେହଟା ମୋର ଜମା ଭଲ ଲାଗୁନି
1: ତୋ ଦେହ ଭଲ ଲାଗୁନି ଦେଇ ତୋ ଦେହ ତ ତାତିରେ ଖଇ ଫୁଟୁଛି ତୁ କିଛି ଖାଇଲୁଣି
0: କିଛି ଖାଇବିନି ତୁ ତୁ ଆଗ ଟିକେ ମୋ ପାଖରେ ବସିଲୁ ବାପା ମୋ ପାଖରେ ବସ
1: ହଁ ମୁଁ ବସିଲି
0: ଜଗୁନିରେ ଏ ଦୁଃଖ ପୋଡ଼ା କଇଁଠା ଜୀବନ ଭିତରେ ଥରୁଟିଏ ହେଲେ ଥରୁଟିଏ ହେଲେ ଜଗନ୍ନାଥଙ୍କୁ ଦେଖିପାରିଲିନି ରେ ବାପା ଦେଖିପାରିଲିନି
1: ତୁ ସିନା ଜଗନ୍ନାଥଙ୍କ ପାଖକୁ ଯାଇପାରିଲୁନି ତୋ ଭକ୍ତିରେ ସେ ନିଶ୍ଚୟ ତୋ ପାଖକୁ ଆସିବେ

0: କଣ କହୁଛନ୍ତି ତ? ଜଗନ୍ନାଥ ମନ୍ଦିରରେ ନାହାନ୍ତି?
1: ନିଜେ ପୁରା ଆଖିରେ ଦେଖି ଆସିଲି, ବାହାରୁ ତାଲା ବନ୍ଦ, ତାଲା ମୁହଁର ମଧ୍ୟ ଭଙ୍ଗା ହେଇନି।
0: ଆଉ କଣ ଜଗନ୍ନାଥ ଉଭାନ ହେଇଗଲେ?
1: କିଏ କହିବ, କଥାରେ ନାହିଁ, ରୂପରେଖ ନାହିଁ, ଶୂନ୍ୟ ଦେହୀ ଶୂନ୍ୟ ପୁରୁଷ, ସେ କଣ ତମାମ ଭଳି ଛାୟା ଦେଇ ହେଇଛନ୍ତି ଯେ ସମସ୍ତଙ୍କୁ କହିଦେଇକିରି ଯିବେ।
0: ଏମି ତ ଇଏ ତକିଖା ଖୋର୍ଦ୍ଧା ଆକ୍ରମଣ କରି ରାଜାଙ୍କୁ ତ ପାଇଲା ନାହିଁ, ଆଉ ସେ କଣ ପୁରସ୍ତମ ଆସିବ?
1: ନାଇଁ ପୁରସ୍ତମ ଆସିବ, ଆଉ ଅମିନ ଚାନ୍ଦକୁ ଦେଉଳ ଦାୟିତ୍ୱରେ ପଠେଇ ଦେଇ ସେ କଟକ ବାହୁଡ଼ି ଗଲା। ଆଉ ଜଗନ୍ନାଥ ସେ ରଥରାଜ କଣ ଆସିଥାନ୍ତା ମାଡ ଖାଇବାକୁ?
0: ବୁଝିଲ ମି ତ ବଡ଼ ପରୀକ୍ଷା ଆଉ ଷଣ୍ଢ ସୁଆରଙ୍କୁ ଧରି ବାକି ଖୁବ୍ ଚେଷ୍ଟା ଚଳେଇଥିଲା, ହେଲେ କାଳିଆର ଇଚ୍ଛା ରଜାଙ୍କ
1: ତାଙ୍କରି ପାଇଁ ତ ଚକାଡ଼ଳା ପତିତ ବାବନ ହେଇ ବଡ଼ ଦେଉଳ ଗୁମୁଟିରେ ତାଙ୍କୁ ଦର୍ଶନ ଦେଲେ, ସେ ଛେଡ଼ା ପହଣା ନ କରି ବାକି ଭଣ୍ଡ ଅମିନ ଚାନ୍ଦ ଛେଡ଼ା ପହଣା କରିଥାନ୍ତା।
0: ଜେନାମଣି ଭଗୀରଥ କୁମାର ବି ଆସିଥିଲେ, ହେଲେ ତାଙ୍କୁ ନେଇ ସୁନା ମାହାରି ଘରେ ଢୁକେଇ ଦେଲେ ଯେ ସେଠି ଅଧର ପଣା ପିଇ ନାଚ ଦେଖୁ ଦେଖୁ ଛେଡ଼ା ପହଣା କାର୍ଯ୍ୟ ଶେଷ।
1: ବାକି ଅମିନ ଚାନ୍ଦ ମନେ ମନେକୁ ଦେଖାଉଥିଲା ରଥଯାତ୍ରା ପରେ ଦେଉଳ ଯାଇତେ ରହିବ ବୋଲି କହିଲା।
0: ଦେଉଳିରେ ତ ଦିଅ ନାହାନ୍ତି, ଆଉ କାହା ଦାୟିତ୍ୱରେ ରହିବେ? ସେ ରୂପରେ କ ନାହିଁ ଅଛବି ଯେ ହୋଇ
1: ହଏ ଦିଅ କୁଆଡ଼େ ଗଲେ ଜାଣିଛ ଯଦି କହୁନ କାହିଁ ମମିତ
0: କଣ ହେଲା? ଅମିନ ଚାନ୍ଦ ଲୋକ ଯଦି କେହି ଶୁଣେ ନା
1: କେହି ନାହିଁ
0: କହୁନ ସର୍ବନାଶ
1: କହୁନ କାହିଁ କଣ ହେଲା କଣ?
0: ଦିଅ ଯାଇ ଚିଲିକା ଧରିବେଣି
1: ଓହୋ ଜଗନ୍ନାଥ।

0: ଛାମୁ, ଝଡ଼ ବର୍ଷା ଆସୁଛି, ଚିଲିକା ଭିତରକୁ ଯିବାଟା ନିରାପଦ ହବନି।
1: ରାତିଟା ଆମ ଚଟି ଘରେ ରହିଯାଆନ୍ତୁ ଛାମୁ, ସକାଳୁ ପୁଣି ବାହାରିବା।
2: ତମ ଚଟି ଘର କୋଉଠି?
1: ଏଇ ସେ ଯୋଉ ତଣ୍ଡିବଣ ଦେଖାଯାଉଛି ସେଇଠି ଛାମୁ।
2: ହଉ ତେବେ ଚାଲ, ଦିଅମାନଙ୍କୁ ଘୋଡ଼େଇ ନେଇ ଚାଲ।

0: ଆସନ୍ତୁ ଛାମୁ, ଭିତରକୁ ଆସନ୍ତୁ।
1: ସେଠି କିଏ ଶୋଇଛନ୍ତି ଜଗୁନି?
0: ସରଦେଇ ଛାମୁ।
1: ସରଦେଇ? ମାଳକୁଟ ଖାର ସରଦେଇ?
0: ହଁ ଛାମୁ, ତିନି ଦିନ ହେଲା ମୁଁ ଚଟି ଘରକୁ ଆସିନି ତ, ତା ଦେହ କେମିତି ଅଛି କେଜାଣି। ତାତିରେ ତା ଦେହ ଖଇ ଫୁଟୁଛି, ଚେତା ନାହିଁ ଛାମୁ।
1: ରାମଚନ୍ଦ୍ର ଦେବର ଜୀବନଦାତ୍ରୀ ତୁମେ ନା ସେଇ ସରଦେଇ? ଜଗୁନି
0: ଛାମୁ,
1: ପାଣି ମୁଁ ଆଣ ତ।
0: ହଁ ଛାମୁ। ନିଅନ୍ତୁ ଛାମୁ।
1: ଦିଅ, କୋଳରେ ଥରି ପାଣି ଟୋପେ ପିଏଇ ଦିଏ।

0: ରତ୍ନ ସିଂହାସନର ମହାସମ୍ଭର୍ବ ଛାଡ଼ି ଓଡ଼ିଆ ଜାତିର ସ୍ୱାଭିମାନ, ବିଶ୍ୱ ମାନବର ଜଗନ୍ନାଥ ଏଇ କେଉଁ ପଲଭୂମିରେ ଆସି ପଡ଼ିଲେ ସାନ ପରିଚୟ? ଅଙ୍ଗରେ ତଡ଼ପ ନାହିଁ, ଉତ୍ତରୀୟ ନାହିଁ।
1: ସମୁଦ୍ର ତାହାର ତଡ଼ପ, ପବନ ତାହାର ଉତ୍ତରୀୟ, ଗଗନ ତାର ଖଣ୍ଡୁଆ, ସେଠିକି ଚିନ୍ତା କରନ୍ତୁନି ଛାମୁ। ଜଗୁନିତା ଫଳମୂଳ ଦୁଇଟା ପାଇଁ ଯାଇଥିଲା ଯେ ଏତେବେଳେ ଯାଏଁ କୁଆଡ଼େ ଗଲା? କେତେବେଳେ ଆଉ ନୀତି ବଢ଼ିବ?
2: ଏଇ ନିଅନ୍ତୁ ଛାମୁ, ଜାମୁକୋଳି ଆଣିଛି, ଆଉ କିଛି ପାଇଲିନି ଛାମୁ।
0: ଏଇଥିରେ ଜଗନ୍ନାଥଙ୍କର ସକାଳ ଧୂପ, ମଧ୍ୟାହ୍ନ ଧୂପ ଆଉ ବଡ଼ସିଂହର ଧୂପ ବଢ଼ିବ,
1: ଯାହା କାଳିଆର ଇଚ୍ଛା। ଛାମୁ, ବଡ଼ ପଣ୍ଡା ଅପେକ୍ଷା କରିଛନ୍ତି, ଆପଣ ଟିକେ ଦୂର ଛଡ଼ା ହେଲେ ପଙ୍କ୍ତିଭକ ଦିଅଙ୍କ ପାଖରେ ଲାଗି କରେଇବେ।
0: ହଁ, ଭୁଲି ଯାଇଥିଲି, ମୁଁ ଯେ ପତିତ। ହେ ସ୍ୱପ୍ନ ସମ୍ଭବ, ନିକଟରେ ଥିବା ବେଳେ ତୁମେ ରୁହ ସୁଦୂରତମ ହୋଇ, ମାତ୍ର ଯେଉଁଦିନ ନିଜ ଇଚ୍ଛାରେ ଫେରିଆସ ନିକଟକୁ, ସେଦିନ ଅଞ୍ଜଳି ଶୂନ୍ୟ ହୋଇଥାଏ ପ୍ରଭୁ, ଅଞ୍ଜଳି ଶୂନ୍ୟ ହୋଇଥାଏ। ଅଶ୍ରୁରେ କେବଳ ହୁଏ ତୁମର ନିରାଜନା, କେବଳ ଅଶ୍ରୁରେ ତୁମର ହୁଏ ନିରାଜନା ପ୍ରଭୁ, ତୁମର ନିରାଜନା।

0: ଶ୍ୟାମ, ଆପଣଙ୍କ ଆଖିରେ ଲୁହ।
1: ପ୍ରଭୁ, ମୁଁ ଚାଲି ଯାଉଛି ଦୂରକୁ, ତୁମଠୁ ବହୁତ ଦୂରକୁ।
0: ଶ୍ୟାମ, କୁଆଡ଼େ ଯିବେ? ଶ୍ୟାମ,
1: କୁଆଡ଼େ ଯିବେ? କୁଆଡ଼େ ଯିବେ? କୁଆଡ଼େ ଯିବେ?
2: ଓଂ ମଧୁବାତାରୁତାୟତେ ମଧୁକ୍ଷରନ୍ତି ସିନ୍ଧବଃ ମାଧୁର୍ନ ସନ୍ତୁ ସଧୀ ମଧୁନକ୍ତମୃତ ସସୌ।

ଶୁଣିଲେ ଗୀତିନାଟ୍ୟ ନୀଳଶୈଳ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ନାଟ୍ୟାଂଶରେ ରାମଚନ୍ଦ୍ର ଦେବ, ବୀରେନ୍ଦ୍ର କୁମାର ମିଶ୍ର, ଜଗନ୍ନାଥ ହରିଚନ୍ଦନ, ଅନନ୍ତ ଚରଣ ଭାରତୀ, ବକ୍ସି ବେଣୁ ଭ୍ରମରବର, ମନୋଜ କୁମାର ପଟ୍ଟନାୟକ, ଦେୱାନ କୃଷ୍ଣ ନରେନ୍ଦ୍ର, ନବକିଶୋର ଆଚାର୍ଯ୍ୟ, ତକି ଖାଁ, ମୀନକେତନ ଦାସ, ଜୟୀ ପଟ୍ଟନାୟକ, ରବିନାରାୟଣ ମିଶ୍ର, ଜବରଦସ୍ତ ଖାଁ, ସଲିଲ ମିତ୍ର, ଜଗୁନି, ଶିବାନୀ ପ୍ରସାଦ ମହାପାତ୍ର, ଲସ୍କର, ତପନ କୁମାର ସାବତ, ସିଂହାରୀ, ନିତ୍ୟାନନ୍ଦ ଦାସ, ପଢ଼ିଆରୀ, ନିର୍ମଳ ଚନ୍ଦ୍ର କାନୁନଗୋ, ସାନ ପରିଛା, ବିନାୟକ ମିଶ୍ର, ରେଜିଆ, ସୁଚରିତା ମିଶ୍ର, ସର ଶାଶୁ, କୁଞ୍ଜଲତା ଦାସ ଏବଂ ସରତୀ ବିଜୟିନୀ ମିଶ୍ର। ସଙ୍ଗୀତାଂଶରେ ରାମଚନ୍ଦ୍ର ଦେବ, ସୁବାସ ଦାସ, ଜଗୁନି ମନ୍ମଥ ମିଶ୍ର, ସରଦେଇ ତୃପ୍ତି ଦାସ, ନିୟତି ଲକ୍ଷ୍ମୀକାନ୍ତ ପାଲିତ। ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତାରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତେନ୍ଦୁ କାନୁନଙ୍କ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

ଓଡ଼ିଆ ଆଲବମ୍ ଗୀତ 17:30 ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ। ଏଥିରେ ଶୁଣିବେ ଧାନ ଫସଲରେ ଖାଦ୍ୟସାର ପରିଚାଳନା, ଏ ସମ୍ପର୍କରେ ଆଲୋଚନା କରିବେ ସହକାରୀ। ଏଥିରେ ଶୁଣିବେ ଧାନ ଫସଲରେ ଖାଦ୍ୟସାର ପରିଚାଳନା, ଏ ସମ୍ପର୍କରେ ଆଲୋଚନା କରିବେ ସହକାରୀ।